ଆକାଶବାଣୀ ଭବାନୀ ପାଟଣା, ଆଜି ବୁଧବାର 1948 ଶକାବ୍ଦ ଜ୍ୟେଷ୍ଠ 28 ଦିନ 2026 ମସିହା ଜୁନ୍ ମାସର 17 ତାରିଖ। ପ୍ରିୟ ଶ୍ରୋତା ବନ୍ଧୁଙ୍କୁ ପ୍ରଭାତୀୟ ଅଭିନନ୍ଦନ ଜଣାଇ ଆରମ୍ଭ କରୁଛୁ ଆଜିର ପ୍ରଥମ ଅଧିବେଶନ। ଶ୍ରୋତାବନ୍ଧୁ, ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ମିଡ଼ିୟମ ୱେଭ୍ରେ 248 ମିଟର ତଥା 1206 କିଲୋହର୍ଟ୍ଜ ଯୋଗେ ଏଫ୍ଏମ୍ ମାଧ୍ୟମରେ ଶୁଣିପାରିବେ। 100.3 ମେଗାହର୍ଟ୍ଜ ଏବଂ ନ୍ୟୁଜ୍ ଅନ୍ ଇଆଇଆର୍ ଆପ୍ ମାଧ୍ୟମରେ। ସମୟ ପ୍ରାତଃ 5:58 ମିନିଟ୍ 56 ସେକେଣ୍ଡ।

0: ଜଣେ ବ୍ୟକ୍ତି ନିଜ ଜନ୍ମ ଦ୍ୱାରା ନୁହେଁ ବରଂ ନିଜ କର୍ମ ଦ୍ୱାରା ମହାନ ହୋଇଥାଏ। ଆକାଶବାଣୀ ଭବାନୀପାଟଣା ଶ୍ରୋତାବନ୍ଧୁ, 6ଟା ହେବାକୁ ଯାଉଛି ସକାଳ। ଶୁଣନ୍ତୁ ହିନ୍ଦୀ ଏବଂ ଇଂରାଜୀରେ ସମ୍ବାଦ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।
1: ସାଥ ମେ ସର୍ ଫିରୋଜୀ।

ଶ୍ରୋତା ବନ୍ଧୁ, ପରବର୍ତ୍ତୀ ଗୀତ ଶୁଣନ୍ତୁ। ସାଲ ବେଗଙ୍କ ଗୀତ ରଚନାରୁ, କଣ୍ଠଦାନ କରିଛନ୍ତି ଶିଳ୍ପୀ ରାଜଶ୍ରୀ ରଥ।

ଆମ ଦେଶରେ ଜାତିପ୍ରଥା ଓ ଛୁଆଁ ଅଛୁଆଁ ଭେଦଭାବ ଯେ ପରବର୍ତ୍ତୀ ସମୟରେ ସମାଜରେ ବିକଶିତ ହୋଇଛି, ଏହା ସହଜରେ ଅନୁମେୟ। ରାମାୟଣରେ ଉଲ୍ଲେଖ ଅଛି, ପ୍ରଭୁ ଶ୍ରୀରାମ ଶବରୀ ହାତରୁ ଫଳ ଖାଇଥିଲେ। ଏଥିରୁ ସ୍ପଷ୍ଟ ଜଣାପଡ଼େ, ସେ ସମୟରେ ଛୁଆଁ ଅଛୁଆଁ ଭେଦଭାବ ନଥିଲା। ବୈଦିକ ସମାଜରେ ବୃତ୍ତି ଉପରେ ଆଧାର କରି ସମାଜକୁ ଚାରି ଶ୍ରେଣୀରେ ବିଭକ୍ତ କରାଯାଇଥିଲା, ବ୍ରାହ୍ମଣ, କ୍ଷତ୍ରିୟ, ବୈଶ୍ୟ ଓ ଶୂଦ୍ର। ଜାତିକୁ ଆଧାର କରି ଏହି ଚାରି ଶ୍ରେଣୀର ବିଭାଜନ ହୋଇନଥିବା ଜଣାଯାଏ। ବ୍ରାହ୍ମଣ କୂଳରେ ଜନ୍ମ ହୋଇ ଯଦି ଜଣେ କ୍ଷତ୍ରିୟର କାମ କରୁଥିଲା, ସେ କ୍ଷତ୍ରିୟ ହିଁ ବୋଲାଉଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ସାମାଜିକ କୁସଂସ୍କାର ଯୋଗୁଁ ଏହା ଜାତିପ୍ରଥାର ରୂପ ନେଇଥିବା ମନେ ହୁଏ। ପ୍ରତ୍ୟେକ ଯୁଗରେ ସମାଜର ଯେଉଁ ଠିକାଦାରମାନେ ଥାଆନ୍ତି, ସେମାନେ ହିଁ ସବୁ ଜିନିଷକୁ ନିଜ ହିସାବରେ ବିଚାର କରନ୍ତି ଏବଂ ନିଜସ୍ୱ ଦୃଷ୍ଟିଭଙ୍ଗୀରେ ଦେଖନ୍ତି। କେତେକ ଧର୍ମରେ ଯେଉଁ ଧର୍ମଯୁଦ୍ଧର ଡାକରା ଦିଆଯାଏ ଅନ୍ୟ ଧର୍ମର ଲୋକଙ୍କୁ ଧ୍ୱଂସ କରିବା ପାଇଁ, ଚିନ୍ତାଶୀଳ, ନିରପେକ୍ଷ ଏବଂ ସହନଶୀଳ ବ୍ୟକ୍ତିମାନେ ତାକୁ ଅସ୍ୱୀକାର କରନ୍ତି। କୌଣସି ଧର୍ମ କେବେ ଅନ୍ୟ ଧର୍ମର କିମ୍ବା ଅନ୍ୟ ଧର୍ମ ବିଶ୍ୱାସୀ ଲୋକଙ୍କ ଅନିଷ୍ଟ କରିବା ପାଇଁ ଶିକ୍ଷା ଦିଏ ନାହିଁ। ବୁଦ୍ଧ, ମହମ୍ମଦ, ଯୀଶୁ, ନାନକ ଆଦି ଯୁଗପୁରୁଷମାନେ ସମାଜରେ ଏବଂ ପ୍ରଚଳିତ ଧର୍ମରେ ସଂସ୍କାର ଆଣିବା ପାଇଁ ଚେଷ୍ଟା କରିଥିଲେ। ଯଦି ସେମାନେ ଜାଣିଥାନ୍ତେ ପରବର୍ତ୍ତୀ ସମୟରେ ଲୋକେ ଧର୍ମଯୁଦ୍ଧର ଡାକରା ଦେବେ କିମ୍ବା ଧର୍ମ ନାଁରେ ସାମାଜିକ ଗଣ୍ଡଗୋଳ ସୃଷ୍ଟି କରିବେ, ବୋଧହୁଏ ସେମାନେ ଚୁପ୍ ରହିବା ପସନ୍ଦ କରିଥାନ୍ତେ। ପଥଭ୍ରଷ୍ଟ ମାନବ ସମାଜକୁ ବିଭିନ୍ନ ଅଞ୍ଚଳରେ ବିଭିନ୍ନ ସମୟରେ ସତ୍ମାର୍ଗରେ ପରିଚାଳିତ କରିବା ଏବଂ ସମୟକ୍ରମେ କୌଣସି ଧର୍ମରେ ଯେଉଁ ଦୁର୍ନୀତି ଓ କୁସଂସ୍କାର ପ୍ରବେଶ କରିଥାଏ, ତାକୁ ଦୂର କରିବା ହିଁ ଥିଲା ସେମାନଙ୍କ ମୁଖ୍ୟ ଉଦ୍ଦେଶ୍ୟ। ସାମାଜିକ ଓ ଧାର୍ମିକ କ୍ଷେତ୍ରରେ ଯାହା ବି ଅନ୍ଧବିଶ୍ୱାସ ଓ କୁସଂସ୍କାର ଦେଖାଯାଏ, ତାହା ମଣିଷକୃତ, ଏଥିରେ ସନ୍ଦେହର ଅବକାଶ ନାହିଁ। ମଝିରେ ମଝିରେ ବିଭିନ୍ନ ଗଣମାଧ୍ୟମରେ ଅନ୍ୟ ଦେଶର, ଅନ୍ୟ ଧର୍ମର କିମ୍ବା ତଥାକଥିତ ନିମ୍ନ ଜାତିର ଲୋକଙ୍କୁ ଧର୍ମପୀଠକୁ ବାରଣ କରିବାର ଯେଉଁ ଖବର ମିଳେ, ତାହା କେତେଦୂର ଗ୍ରହଣଯୋଗ୍ୟ ଆଲୋଚନା ଓ ସମାଲୋଚନାର ବିଷୟ ହେବା ଉଚିତ। ଗୋଟିଏ ପଟରେ ମଣିଷ ନିଜ ଧର୍ମର ବଡ଼ପଣ ଦେଖାଏ, ଅନ୍ୟ ଧର୍ମକୁ ନିମ୍ନ ଦୃଷ୍ଟିରେ ଦେଖେ, ଅନ୍ୟପଟରେ ସବୁ ଧର୍ମ ସମାନ, ଭଗବାନ ଏକ, ସଭିଏଁ ଈଶ୍ୱରଙ୍କ ସନ୍ତାନ ବୋଲି କହେ। ଏଭଳି ଦ୍ୱୈତ ମାନସିକତା ପୋଷଣ କରୁଥିବା ମଣିଷ ସ୍ୱାର୍ଥୀ ଓ ଅହଂକାରୀ ନୁହେଁ କି? ଯଦି କୌଣସି ଧର୍ମ କିମ୍ବା ଧର୍ମ ସଂସ୍କାରକ ଏଭଳି ଶିକ୍ଷା ଦେଇଥାଏ କିମ୍ବା ଦେଉଥାଏ, ତାହା କେତେଦୂର ଗ୍ରହଣଯୋଗ୍ୟ ଆଜି ପ୍ରଭାତର ଚିନ୍ତନ ହେବା ବିଧେୟ।

ଶୁଣୁଥିଲି ଚେତନ ଚିନ୍ତନ ଆକାଶବାଣୀ ଭବାନୀପାଟଣା। ଶ୍ରୋତାବନ୍ଧୁ ଏଥର ଶୁଣନ୍ତୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ। ସଙ୍ଗୀତ ସଂଯୋଜନା ରାଖଲଚନ୍ଦ୍ର ମହାନ୍ତି, ପ୍ରଯୋଜନା ସୁହାସ ମହାନ୍ତି।

ଉଦ୍ଧବଙ୍କ ସଂଶୟ ମୋଚନ ନିମନ୍ତେ ଶ୍ରୀକୃଷ୍ଣ କହିଛନ୍ତି ଯେ ଜୀବ ସତ୍ୱ ରଜ ଓ ତମଗୁଣ ଯୋଗୁଁ ବନ୍ଧନରେ ପଡ଼ିଥାଏ, ମୁକ୍ତ ହୁଏ ପ୍ରଭୁଙ୍କ କୃପାରୁ। ଜୀବ ସ୍ୱୟଂ ମୁକ୍ତ ହୋଇପାରେ ନାହିଁ, ଜୀବ ଭଗବାନଙ୍କ ଅଂଶ, ତେଣୁ ଅନାଦି ଓ ଅଦ୍ୱିତୀୟ। ତାହାର ବନ୍ଧନ ନଥାଏ କି ମୋକ୍ଷ ନଥାଏ। ଆତ୍ମାର ମୋକ୍ଷ ଓ ବନ୍ଧନ ପ୍ରସଙ୍ଗରେ ଶ୍ରୀକୃଷ୍ଣ ଗୋଟିଏ ବୃକ୍ଷରେ ଦୁଇଟି ହଂସ ଏକତ୍ର ଥିବା କଥା କହିଛନ୍ତି। ଗୋଟିଏ ହେଉଛି ଜୀବ ଆଉ ଅନ୍ୟଟି ପରମ।

ଶୁଣୁଥିଲି ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ ଆକାଶବାଣୀ ଭବାନୀପାଟଣା। ସମୟ ବର୍ତ୍ତମାନ ସକାଳ 6:45 ହେବାକୁ ଯାଉଛି। ଆମର ପରବର୍ତ୍ତୀ ପ୍ରସାରଣରେ ରିଲେ କରି ପ୍ରଚାର କରୁଛୁ ପ୍ରଥମେ ଆଞ୍ଚଳିକ ସମ୍ବଲପୁରୀ ସମ୍ବାଦ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ, ଏବଂ ପରେ ପରେ ରହିଛି ସଂସ୍କୃତରେ ସମ୍ବାଦ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।

ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ଭିନ୍ ଭିନ୍ କ୍ଷେତ୍ରଥି ବ୍ୟାପକ ଆନୁଷ୍ଠାନିକ ନିଯୁକ୍ତି ସୁଯୋଗ ତିଆର ଆଉ ସାମାଜିକ ସୁରକ୍ଷାକେ ବରକସ କରବାର ଲକ୍ଷ୍ୟଟି କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନା ପିଏମ୍ ଭିବିଆର୍ୱାଇ ଯୋଜନା ଲାଗୁ କରିଛନ୍। ଏବେ ଦୁଇ ବର୍ଷରେ 3.5 କୋଟି ଅଧିକା ନିଯୁକ୍ତି ସୁଯୋଗ ତିଆରି କରବାର ଲାଗି ଏହି ଯୋଜନା ଜରିଏ ପ୍ରୋତ୍ସାହନ ଯୋଗାଇ ଦିଆଯିବା। ଏବେ 19 ତାରିଖ ଶୁକ୍ରବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାରା ଦେଶରେ ଏହି ଯୋଜନାର ଶୁଭାରମ୍ଭ କରିବେ। ଏହି ଅବସରରେ ନୂଆଦିଲ୍ଲୀର ବିଜ୍ଞାନ ଭବନଠାରେ ଗୋଟିଏ ଜାତୀୟ ସ୍ତରର କାର୍ଯ୍ୟକ୍ରମ ହେବା। ଓଡ଼ିଶାର 6 ଭିନ୍ ଭିନ୍ ଜାଗାନ ବିଲ୍ ଖାସ୍ କାର୍ଯ୍ୟକ୍ରମ ଆୟୋଜନ କରାଯିବା। ରଜ ପର୍ବର ଶେଷ ଦିନେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଭୁବନେଶ୍ୱର ମିଶନ ଶକ୍ତି ଭବନ ଆଭାସୀ ଜରିଏ ସବୁ ଜିଲ୍ଲାର ଅଧିକାରୀମାନଙ୍କ ସାଙ୍ଗେ ସୁଭଦ୍ରା ଶକ୍ତି ସମାବେଶର ପ୍ରସ୍ତୁତି ସମୀକ୍ଷା କରିଛନ୍। ଏବେ 21-30 ତାରିଖ ତକ ସବୁ ଗ୍ରାମ ପଞ୍ଚାୟତ ହେବାର୍କେ ଥିବା କାର୍ଯ୍ୟକ୍ରମଟି ମହିଳା ସଶକ୍ତିକରଣ, ଜୀବିକା ସୁଯୋଗ, ଆର୍ଥିକ ଅନ୍ତର୍ଭୁକ୍ତି, ଦକ୍ଷତା ବିକାଶ ଆଉ ଲକ୍ଷ୍ୟପତି ଦିଦି ସୃଷ୍ଟି ଉପରେ ସଚେତନ କରାଯିବା। କାର୍ଯ୍ୟକ୍ରମକେ ଠିକ୍ ଭାବେ ଆୟୋଜନ କରିବା ଲାଗି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଗଲାକାଲି ଅଦ୍ୱିକା ବାର୍ତ୍ତା ଜରିଏ ରାଜ୍ୟର କିଶୋର କିଶୋରୀମାନଙ୍କ ସହିତ ଆଲୋଚନା କରିଛନ୍। ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା କମିଶନ ଆଉ ୟୁନିସେଫ୍ର ମିଳିତ ସହଯୋଗତି ଅ ଡେ ଫର୍ ଚିଲ୍ଡ୍ରେନ୍ କାର୍ଯ୍ୟକ୍ରମ ଅଧୀନତି ଇଟା ରଜ ପର୍ବ ଅବସରରେ ଆୟୋଜିତ ହୋଇଥିଲା। ରାଜ୍ୟର ଭିନ୍ ଭିନ୍ ଜାଗାନୁ ଅଦ୍ୱିକା ଗ୍ରୁପ୍ ସହିତ ଜଡ଼ିତ କିଶୋର କିଶୋରୀମାନେ ଏଥି ଯୋଗ ଦେଇଥିଲେ। 2 ଘଣ୍ଟା ଧରିକି ଚାଲିଥିବା ଏହି ଆଲୋଚନାଟି ଶିକ୍ଷା, ସୁରକ୍ଷା, ଲିଙ୍ଗଗତ ସମାନତା, ଦକ୍ଷତା ବିକାଶ ବାଗିତ ଭିନ୍ ଭିନ୍ ପ୍ରସଙ୍ଗଥି ଆଲୋଚନା ହୋଇଥିଲା। ଏବେ 21 ତାରିଖ ହେବାର୍କେ ଥିବା ନିଟ୍ ୟୁଜି 2026 ପରୀକ୍ଷାକେ ସ୍ୱଚ୍ଛ, ଅବାଧ ଆଉ ସୁରକ୍ଷିତ ଭାବେ କରବା ଲାଗି ପୁଲିସ୍ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆଙ୍କର ଅଧ୍ୟକ୍ଷତାରେ କ୍ୟାମ୍ପ କାର୍ଯ୍ୟାଳୟନ ଗୋଟିଏ ଜରୁରୀ ବୈଠକ ହୋଇଯାଇଛି। ଏ ବଛର ରାଜ୍ୟ 132 କେନ୍ଦ୍ରର ନିଟ୍ ପରୀକ୍ଷା ହେବା। ସବୁ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଆଉ ବରିଷ୍ଠ ଅଧିକାରୀମାନଙ୍କୁ ଏଥିଲାଗି 3-ଥାକିଆ ସୁରକ୍ଷା ବ୍ୟବସ୍ଥା ନେବାର୍କେ ଶ୍ରୀ ଖୁରାନିଆ ନିର୍ଦ୍ଦେଶ ଦେଇଛନ୍। ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରା ଲାଗି ପ୍ରସ୍ତୁତି ଗଲାକାଲ ମୁଖ୍ୟ ଶାସନ ସଚିବ ଅନୁଗର୍ଗ ଅଧ୍ୟକ୍ଷତାରେ ଗୋଟିଏ ସମୀକ୍ଷା ବୈଠକ ହୋଇଯାଇଛି। ଭୁବନେଶ୍ୱର ଲୋକସେବା ଭବନରେ ହୋଇଥିବା ବୈଠକଟି ରଥଯାତ୍ରା ସମୟଥି ଯାତ୍ରୀମାନଙ୍କର ସୁରକ୍ଷା, ଟ୍ରାଫିକ୍, ପରିମଳ, ବିଦ୍ୟୁତ୍ ଯୋଗାଣ, ପାନୀୟ ଜଳ, ରେଲ୍ ଆଉ ସଡ଼କ ପରିବହନ ବ୍ୟବସ୍ଥା, ଆଇନ ଶୃଙ୍ଖଳା ବ୍ୟବସ୍ଥା ବାବଦ କାମର ଅଗ୍ରଗତି ବାବଦ ମୁଖ୍ୟ ଶାସନ ସଚିବ ସମୀକ୍ଷା କରିକି ଭିନ୍ ଭିନ୍ ପରାମର୍ଶ ଆଉ ନିର୍ଦ୍ଦେଶ ଦେଇଛନ୍। ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ଲାଗି ସମ୍ବଲପୁର ସହର ଗଜଗଜେଇ ଯାଉଛେ। ଆଜି ରାତି ଶ୍ରୀ ଶ୍ରୀ ଲୋକନାଥ ବାବା, ଶ୍ରୀ ଶ୍ରୀ ଜାଗେଶ୍ୱର ବାବା ଆର୍ ସହରର ଅଲଗା ଶିବ ମନ୍ଦିରମାନଙ୍କେ ମହାଦେବଙ୍କର ବିହା ଲାଗି ହନୁମାନ ନିୟୁତା ଯାତ୍ରା ହେବା। ଗଲା ରାତି ଝାଡ଼ୁଆପଡ଼ାର ଶ୍ରୀ ଶ୍ରୀ ଲୋକନାଥ ବାବା ଆର୍ ମୁଦିପଡ଼ା ଶ୍ରୀ ଶ୍ରୀ ଜାଗେଶ୍ୱର ବାବାଙ୍କର ସହିତ ଅଲଗା ଶିବ ମନ୍ଦିରମାନଙ୍କେ ମହାଦେବଙ୍କର ସାଙ୍ଗେ ଜଗତ ଜନନୀ ମା ପାର୍ବତୀଙ୍କର ବିହା ଲାଗି ପତରପେଣି ବିଧି

ଖଡ଼ୁଆପଡ଼ାର ଶ୍ରୀ ଶ୍ରୀ ଲୋକନାଥ ବାବା ଆର୍ ମୁଦିପଡ଼ା ଶ୍ରୀ ଶ୍ରୀ ଜାଗେଶ୍ୱର ବାବାଙ୍କର ସହିତ ଅଲଗା ଶିବ ମନ୍ଦିର ମାନକେ ମହାଦେବଙ୍କର ସାଙ୍ଗେ ଜଗତ ଜନନୀ ମା ପାର୍ବତୀଙ୍କର ବିହା ଲାଗି ପତରପେଣି ବିଧି ହୋଇଯାଇଛି। ମହାଦେବଙ୍କର ଆଡ଼ୁ ବରପିତା ଆର୍ ସପ୍ତଋଷି ଘଣ୍ଟ ଶଙ୍ଖ ଦୁଲଦୁଲି ସହିତ ଇ ବଛର କନ୍ୟା ପିତାଙ୍କର ଘରକେ ପହଞ୍ଚିକରି ଜଗତ ଜନନୀ ପାର୍ବତୀଙ୍କର ସଙ୍ଗେ ବିହା କରବାରକେ ସଂକଳ୍ପ କରିକିରି ସ୍ୱର୍ଗୀ ପତରପେଣା କନ୍ୟା ପିତାଙ୍କୁ ଦେଇଥିଲେ। ସେଆଡ଼େ ନନ୍ଦପଡ଼ାର ବମ୍ବରାଡ଼ ବାଲୁଙ୍କିଶୋର ବାବାଙ୍କର ପତରପେଣି ଆର୍ ନୃସିଂ ନିହୁତା ବିଧି ଆଘନୁ ସରିଛି। ଆଇବାକାଲ ରାତି ସବୁ ଶିବ ମନ୍ଦିର ମହାଦେବ ବରାତିଥି ବାହାରବେ। ବ୍ରହ୍ମ ମୁହୂର୍ତ୍ତନ କନ୍ୟା ପିତାମାତାଙ୍କ ଜାଗାଥି ଦେବଦେବ ମହାଦେବ ଆର୍ ଜଗତଜନନୀ ମା ପାର୍ବତୀଙ୍କର ଲୌକିକ ବିହାଘର ହେବା। ପରଦିନ ଅଧାରାତିନୁ ଦେବଦମ୍ପତିଙ୍କର ନଗର ପରିକ୍ରମା ଯାତ୍ରା ବାହାରିକରି ଆର୍ ତାର ଆରଦିନ ଉପରବେଲା ଦେବଦମ୍ପତି ନିଜ ନିଜର ମନ୍ଦିରକେ ଫିରବେ। ସେନ୍ତା ବରଗଡ଼ ଜିଲ୍ଲା ବରପାଲିଠାନେ ଇ ବଛର 149 ନମ୍ବର ଶୀତଳଷଷ୍ଠୀ ଯାତ୍ରାର 2 ନମ୍ବର ଦିନେ ବାବା କପିଳେଶ୍ୱରଙ୍କର ତରଫୁ ପତରପେଣି ଯାତ୍ରା ହୋଇଯାଇଛି। ଓଡ଼ିଶାର ଗଣପର୍ବ ରଜ ଆଜି ଶେଷ ହେଉଛି। ଆଜି ସାରା ରାଜ୍ୟ ବସୁମତୀ ସ୍ନାନ ପାଳନ କରାଯାଉଛି। ରାଜ୍ୟର ସମୁଦ୍ର ଖଣି ଇଲାକାନ ଘରେ ଘରେ ପାଳନ କରାଯାଉଥିବା ବେଳେ ପଶ୍ଚିମ ଓଡ଼ିଶା ନବୀନ ଗଲା କେତେ ବଛର ହେଲା ରଜ ଉତ୍ସବକେ ସରକାରୀ ସ୍ତରଥି ଭିନ୍ ଭିନ୍ ଜାଗାନ ପାଳନ କରାଯାଉଛି। ରଜ ପର୍ବଥି ଗଲା 3 ଦିନ ତ ଘରେ ଘରେ ପିଠାପନା ତିଆର ସାଙ୍ଗେ ଟୁକେଲ ଛୁଆମାନେ ରଜ ଦୋଲି ଖେଲର ମଜା ନେଇଛନ୍। ଫି ସ୍ତର୍ଣ୍ଣ ଐତିହ୍ୟ ବାର୍ତ୍ତା ନେଇକରି ଆଜି ପାଳନ କରାଯାଉଛି ବିଶ୍ୱ କୁମ୍ଭୀର ଦିବସ। କୁମ୍ଭୀରମାନଙ୍କର ସଂଖ୍ୟା କମ୍ବାର ଦେଖିକରି 1975 ବେଲ୍କେ ମିଳିତ ଜାତିସଂଘ ତରଫୁ ଇତାର ସଂରକ୍ଷଣ ଚେରେଷ୍ଟା ମୂଲ ହୋଇଥିଲା। ଫି ବଛର ଜୁନ୍ 17 ତାରିଖକେ ବିଶ୍ୱ କୁମ୍ଭୀର ଦିବସ ଭାବେ ପାଳନ କରିକରି କୁମ୍ଭୀରମାନଙ୍କର ସୁରକ୍ଷା ଲାଗି ଲୋକଙ୍କୁ ସଚେତନ କରାଯାଉଛି। ପାଣିପାଗ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ରାଜ୍ୟର ସମୁଦ୍ର ଖଣି ଜିଲ୍ଲାମାନଙ୍କେ ପହଞ୍ଚିଛେ। ଏବେ 3-4 ଦିନ ଭିତରେ ମୌସୁମୀ ରାଜ୍ୟର ଅଲଗା ଜାଗାମାନଙ୍କେ ପହଞ୍ଚିବା ବୋଲି ପାଣିପାଗ ବିଭାଗ ତରଫୁ ଅନୁମାନ କରାଯାଉଛି। ଏବେ 21 ତାରିଖ ତକ ରାଜ୍ୟର ଭିନ୍ ଭିନ୍ ଜାଗାନ କାଲବୈଶାଖୀର ପ୍ରଭାବ ରହିବା ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫୁ ସୂଚନା ଦିଆଯାଇଛି। ଗଲାକାଲି ବୌଦ୍ଧନ ରାଜ୍ୟର ସବୁନୁଚ୍ଚ ତାପମାତ୍ରା 42.6 ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ଏଥିରେ ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବେଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02।

ଶୁଣିଲେ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ସମୟ ସକାଳ 6:55 ହେବାକୁ ଯାଉଛି। ଶୁଣନ୍ତୁ ସଂସ୍କୃତରେ ସମ୍ବାଦ ରେଲେ କରି ପ୍ରଚାର।

0: ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା,

ନମସ୍କାର। ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ମଳୟ ରଞ୍ଜନ ମିଶ୍ର। ରାଜ୍ୟରେ ଚାଲିଥିବା ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମର ଅଗ୍ରଗତି ନେଇ ଦେଶର ବରିଷ୍ଠ ଉପନିର୍ବାଚନ ଆୟୁକ୍ତ ଜ୍ଞାନେଶ ଭାରତୀ ସମୀକ୍ଷା କରିଛନ୍ତି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସମ୍ମିଳନୀ କକ୍ଷରେ ଆୟୋଜିତ ବୈଠକରେ ଶ୍ରୀ ଭାରତୀ 9 ଜିଲ୍ଲାର ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ସହ ଏସ୍ଆଇଆର୍ ସ୍ଥିତି ନେଇ ପୃଥକ ପୃଥକ ଆଲୋଚନା କରିଛନ୍ତି। ସମୟସୀମା ପୂର୍ବରୁ ସମସ୍ତ ପ୍ରକ୍ରିୟା ଶେଷ କରିବା ଉପରେ ସେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ଆସନ୍ତା 28 ତାରିଖକୁ ପରିଗଣନା ଫର୍ମ ବଣ୍ଟନ ଏବଂ ଦାଖଲର ଶେଷ ଦିବସ ଭାବେ ଧାର୍ଯ୍ୟ କରାଯାଇଛି। ନିଟ୍ ୟୁଜି ପୁନଃ ପରୀକ୍ଷା ପରିପ୍ରେକ୍ଷୀରେ ଠକେଇଠାରୁ ଦୂରେଇ ରହିବା ପାଇଁ ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ପକ୍ଷରୁ ଛାତ୍ରଛାତ୍ରୀ ଏବଂ ଅଭିଭାବକଙ୍କୁ ପରାମର୍ଶ ଦିଆଯାଇଛି। ସାମାଜିକ ଗଣମାଧ୍ୟମ ଟେଲିଗ୍ରାମରେ ପୁନଃ ପରୀକ୍ଷାର ପ୍ରଶ୍ନପତ୍ର ଯୋଗାଇ ଦେବାକୁ ନେଇ ଅର୍ଥ ଦାବି କରୁଥିବା ଠକଙ୍କ ପ୍ରତି ସତର୍କ ରହିବାକୁ ଏନ୍ଟିଏ କହିଛି। ପୁନଃ ପରୀକ୍ଷାର କୌଣସି ପ୍ରଶ୍ନପତ୍ର ପ୍ରଘଟ ହୋଇନାହିଁ ବୋଲି ଏନ୍ଟିଏ ଦୃଢ଼ୋକ୍ତି ପ୍ରକାଶ କରିଛି। ପରୀକ୍ଷାର ଶୃଙ୍ଖଳିତ ତଥା ସୁରକ୍ଷିତ ଆୟୋଜନ ନେଇ ପୁଲିସ୍ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱରସ୍ଥିତ ଡିଜିପି କ୍ୟାମ୍ପ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ଏହି ବୈଠକରେ ସ୍ୱଚ୍ଛ, ଅବାଧ ଏବଂ ସୁରକ୍ଷିତ ପରୀକ୍ଷା ପରିଚାଳନା ନେଇ ଆନୁଷଙ୍ଗିକ ପଦକ୍ଷେପ ଗ୍ରହଣ କରିବାକୁ ସମସ୍ତ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କୁ ଶ୍ରୀ ଖୁରାନିଆ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା 21 ତାରିଖ ଦିନ ରାଜ୍ୟର ବିଭିନ୍ନ ଜିଲ୍ଲାର 132 ପରୀକ୍ଷା କେନ୍ଦ୍ରରେ ନିଟ୍ ୟୁଜି ପରୀକ୍ଷା ଅନୁଷ୍ଠିତ ହେବ। ରାଜ୍ୟର ସବୁ ଗ୍ରାମ ପଞ୍ଚାୟତରେ ଆସନ୍ତା 21-30 ତାରିଖ ପର୍ଯ୍ୟନ୍ତ ସୁଭଦ୍ରା ଶକ୍ତି ସମାବେଶ ଅନୁଷ୍ଠିତ ହେବ। ଭୁବନେଶ୍ୱରସ୍ଥିତ ମିଶନ ଶକ୍ତି ଭବନଠାରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏହାର ପ୍ରସ୍ତୁତି ନେଇ ସମୀକ୍ଷା କରିଛନ୍ତି। ମହିଳା ସଶକ୍ତିକରଣ ଏବଂ ଜୀବିକା ସୁଯୋଗ ନେଇ ସଚେତନତା ବୃଦ୍ଧି ଉପରେ ଉପମୁଖ୍ୟମନ୍ତ୍ରୀ ଗୁରୁତ୍ୱ ପ୍ରଦାନ କରିଛନ୍ତି। ବୈଠକରେ ସମସ୍ତ ଜିଲ୍ଲାସ୍ତରୀୟ କ୍ଷେତ୍ରୀୟ ଅଧିକାରୀ ଆଭାସୀ ମାଧ୍ୟମରେ ଯୋଗ ଦେଇଥିଲେ। ରାଜ୍ୟର କୃଷିଭିତ୍ତିକ ପର୍ବ ରଜ ଆଜି ବସୁମତୀ ସ୍ନାନ ସହ ଶେଷ ହେବ। ବସୁଧା ମାତାଙ୍କ ସ୍ନାନ ପାଇଁ ଘରେ ଘରେ ଆଜି ସ୍ୱତନ୍ତ୍ର ପୂଜା କରାଯାଉଛି। ଚାଷୀମାନେ ଆଜିଠାରୁ ଚାଷ କାର୍ଯ୍ୟ ଆରମ୍ଭ କରିବାର ବିଧି ରହିଛି। କିଶୋର କିଶୋରୀଙ୍କ ଜୀବନକୁ ପ୍ରଭାବିତ କରୁଥିବା ନିଷ୍ପଭିଗୁଡ଼ିକରେ ସେମାନଙ୍କର ମୂଲ୍ୟବାନ ମତାମତକୁ ବିଚାର କରିବା ପାଇଁ ସରକାର ପ୍ରୟାସ କରୁଛନ୍ତି ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି। ରଜପର୍ବ ପାଳନ ଅବସରରେ ଗତକାଲି ଭୁବନେଶ୍ୱରଠାରେ ପିଲାମାନଙ୍କ ପାଇଁ ଗୋଟିଏ ଦିନ କାର୍ଯ୍ୟକ୍ରମରେ ଯୋଗଦେଇ ଉପମୁଖ୍ୟମନ୍ତ୍ରୀ ରାଜ୍ୟର ସାମଗ୍ରିକ ବିକାଶ ଏବଂ ନେତୃତ୍ୱ ପ୍ରକ୍ରିୟାରେ ସକ୍ରିୟ ଅଂଶଗ୍ରହଣ କରିବାକୁ ଯୁବବର୍ଗଙ୍କୁ ଆହ୍ୱାନ ଦେଇଛନ୍ତି। କାର୍ଯ୍ୟକ୍ରମରେ ସମସ୍ତ ଜିଲ୍ଲାର ପ୍ରଶାସନିକ ଅଧିକାରୀ ଏବଂ ପ୍ରତିନିଧି ଆଭାସୀ ମାଧ୍ୟମରେ ଯୋଗ ଦେଇଥିଲେ। ଭଦ୍ରକ ଜିଲ୍ଲା ଚାନ୍ଦବାଲି ବିଜୁ ସ୍ମୃତି ଭବନଠାରେ ଗତକାଲି ରଜ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ସାଂସଦ ତଥା ବିଜେପି ରାଜ୍ୟଶାଖା ସଭାପତି ମନମୋହନ ସାମଲ ଏଥିରେ ଯୋଗଦେଇ କୃଷିଭିତ୍ତିକ ପର୍ବ ରଜର ମହତ୍ତ୍ୱ ଉପରେ ଆଲୋକପାତ କରିଥିଲେ। ଶିଶୁ ଶ୍ରମିକ ପ୍ରଥା ବିରୁଦ୍ଧରେ ସଚେତନତା ସୃଷ୍ଟି ଲକ୍ଷ୍ୟ ନେଇ ସୁବର୍ଣ୍ଣପୁରଠାରେ ଏକ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ପୌର କାର୍ଯ୍ୟାଳୟଠାରୁ ବାହାରି ପଦଯାତ୍ରା ସହର ପରିକ୍ରମା କରିଥିଲା। ଏଥିରେ ବିଭିନ୍ନ ସରକାରୀ ବିଭାଗର ଅଧିକାରୀ, ସ୍ୱେଚ୍ଛାସେବୀ ସଂଗଠନର କର୍ମକର୍ତ୍ତା ଯୋଗ ଦେଇଥିଲେ। ପ୍ଲାକାର୍ଡ ଏବଂ ସ୍ଲୋଗାନ ମାଧ୍ୟମରେ ଶିଶୁଙ୍କ ଅଧିକାର ଓ ସୁରକ୍ଷା ବିଷୟରେ ଜନସାଧାରଣଙ୍କୁ ସଚେତନ କରାଯାଇଥିଲା। ବରଗଡ଼ ଜିଲ୍ଲା ବରପାଲୀ ଶୀତଳଷଷ୍ଠୀ ଯାତ୍ରା ମହୋତ୍ସବର ଦ୍ୱିତୀୟ ଦିବସରେ ଗତକାଲି ବାବା କପିଳେଶ୍ୱରଙ୍କ ତରଫରୁ କନ୍ୟା ମନୋନୟନ ପତ୍ରପେଣ୍ଡି ଅନୁଷ୍ଠିତ ହୋଇଯାଇଛି। ବର ଏବଂ କନ୍ୟା ପକ୍ଷଙ୍କ ମଧ୍ୟରେ ଆଲୋଚନା ପରେ ବିବାହ ସ୍ଥିର ହୋଇଥିବା ଜଣାପଡ଼ିଛି। ଗଞ୍ଜାମ ଗୋପାଳପୁରସ୍ଥିତ ଜରାନିବାସଠାରେ ବିଶ୍ୱ ବୃଦ୍ଧ ନିର୍ଯାତନା ସଚେତନତା ଦିବସ ପାଳନ ଅବସରରେ ଗତକାଲି ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜାତୀୟ ଆଇନ ସେବା ପ୍ରାଧିକରଣ ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବରିଷ୍ଠ ନାଗରିକଙ୍କ ଅଧିକାର, ସଶକ୍ତିକରଣ ଏବଂ ମର୍ଯ୍ୟାଦା ରକ୍ଷା ପାଇଁ ସାମୂହିକ ପ୍ରୟାସ ଉପରେ ଆହ୍ୱାନ ଦିଆଯାଇଛି। ପରିବେଶ ସନ୍ତୁଳନରେ କୁମ୍ଭୀରମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ଏବଂ ସେମାନଙ୍କର ବାସସ୍ଥାନକୁ ସୁରକ୍ଷା ଦେବାର ଆବଶ୍ୟକତା ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ଆଜି ବିଶ୍ୱ କୁମ୍ଭୀର ଦିବସ ପାଳନ କରାଯାଉଛି। ଇତିହାସ ପୃଷ୍ଠରୁ ଜଣାଯାଏ କୁମ୍ଭୀରମାନେ 200 ନିୟୁତ ବର୍ଷରୁ ଅଧିକ ସମୟ ଧରି ଅସ୍ତିତ୍ୱରେ ଥିବା ପ୍ରାଚୀନ ସରୀସୃପ। କୁମ୍ଭୀର ପ୍ରଜାତି ଡାଇନୋସର ଯୁଗର ବଞ୍ଚି ରହିଥିବା ପ୍ରାଣୀ ସ୍ଥିରତା, ଅନୁକୂଳନ ଏବଂ ପରିବେଶଗତ ସନ୍ତୁଳନକୁ ପ୍ରତିନିଧିତ୍ୱ କରିଥାନ୍ତି। ଚଳିତ ବର୍ଷ ବିଶ୍ୱ କୁମ୍ଭୀର ଦିବସର ବିଷୟବସ୍ତୁ ରହିଛି ପ୍ରତ୍ୟେକ ପିଢ଼ି ପାଇଁ ଗୁରୁତ୍ୱ। ଜାତିପ୍ରଥା ଏବଂ ଭେଦଭାବ ଦୂର କରିବା ଲକ୍ଷ୍ୟ ନେଇ ସରକାରଙ୍କ ପକ୍ଷରୁ ସୁମଙ୍ଗଳ ପୋର୍ଟାଲର କାର୍ଯ୍ୟକାରୀ କରାଯାଉଛି। ନବରଙ୍ଗପୁର ଜିଲ୍ଲାରେ ସବର୍ଣ୍ଣ ଏବଂ ଅସବର୍ଣ୍ଣଙ୍କ ମଧ୍ୟରେ ବିବାହ

0: ପାଇଁ 494 ଆବେଦନପତ୍ର ମଧ୍ୟରୁ 335 ଅନୁମତି ପ୍ରଦାନ କରାଯାଇଛି। ବିବାହ କରିଥିବା ଦମ୍ପତିଙ୍କ ଯୁଗ୍ମ ବ୍ୟାଙ୍କ ଆକାଉଣ୍ଟକୁ ସରକାର 2.5 ଲକ୍ଷ ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ କରିଛନ୍ତି। ଯାଜପୁର ଜିଲ୍ଲା ଖଣ୍ଡିତରଠାରେ 4 ଦିନ ଧରି ଚାଲିଥିବା 71ତମ ସର୍ବଭାରତୀୟ କବାଡ଼ି ପ୍ରତିଯୋଗିତା ଗତକାଲି ଉଦ୍ଯାପିତ ହୋଇଛି। ମହିଳା ବର୍ଗରେ ଛତିଶଗଡ଼ର ରାଜନନ୍ଦ ଗାଉଁ ଦଳ ଏବଂ ପୁରୁଷ ବର୍ଗରେ ରୋହତକ ଦଳ ବିଜୟୀ ହୋଇଛନ୍ତି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ପ୍ରଚାର କରୁଛୁ ଆମର ସ୍ୱାସ୍ଥ୍ୟ। ଆଜି ରହିଛି ଆଲୋଚନା ଚର୍ମ ହୁକୁଣିର ଚିକିତ୍ସା। ଆଲୋଚିକା ଡାକ୍ତର ଜ୍ୟୋତିକା ମହାନ୍ତି।
2: ମନୁଷ୍ୟ ଶରୀରରେ ଚର୍ମ ଆୟତନରେ ସବୁଠାରୁ ବୃହତ ଅଙ୍ଗ। ଏଥିରେ ସାଧାରଣତଃ ବିଭିନ୍ନ ପ୍ରକାର ଜୀବାଣୁ, କୀଟାଣୁ, ଭୂତାଣୁ, ପିମ୍ପି ବା ଫଙ୍ଗସ, ପରଜୀବୀ ଆଦି କୀଟାଣୁ ଦ୍ୱାରା ଅନେକ ପ୍ରକାରର ଚର୍ମ ରୋଗ ହେବା ସ୍ୱାଭାବିକ। ତନ୍ମଧ୍ୟରୁ ଉଙ୍କୁଣି ଏକ ପ୍ରକାର ପରଜୀବୀ କୀଟାଣୁ ହୋଇଥିବାରୁ ତାର ସଂକ୍ରମଣରୁ ମଧ୍ୟ ଚର୍ମରେ ବିଭିନ୍ନ ପ୍ରକାର ଉପସର୍ଗ ବା ଲକ୍ଷଣ ପରିଲକ୍ଷିତ ହୋଇଥାଏ। ଆମ ଚର୍ମରେ 2 ପ୍ରକାର ରକ୍ତ ଶୋଷଣକାରୀ ଉଙ୍କୁଣି ଯଥା ପେଡିକୁଲସ ହ୍ୟୁମେନସ୍ ଏବଂ ଥାଇରିୟସ୍ ପ୍ୟୁବିସ୍ ଦେଖାଯାଆନ୍ତି। ଏଗୁଡ଼ିକ ଚର୍ମରୁ ରକ୍ତ ଶୋଷି ବିଷାକ୍ତ ଲାଳ ନିର୍ଗତ କରି ଚର୍ମରୋଗ ସୃଷ୍ଟି କରିଥାନ୍ତି। ଏଗୁଡ଼ିକ ପରଜୀବୀ କୀଟ ଯାହାର ପକ୍ଷୀ ନଥାଏ ଏବଂ ଦେହର ରକ୍ତ ଶୋଷି ବଞ୍ଚିଥାନ୍ତି ଏବଂ ମୁଣ୍ଡ କେଶରେ, ଦେହରେ, ଜଙ୍ଘ ପାର୍ଶ୍ୱରେ ଚର୍ମରୋଗ ସୃଷ୍ଟି କରିଥାନ୍ତି। ଚର୍ମ ଉଙ୍କୁଣି ବିଛଣାପତ୍ର, ତଉଲିଆ ଓ ପୋଷାକ ଦ୍ୱାରା ଏବଂ ଜଙ୍ଘ ଓ କୋଳ ପାର୍ଶ୍ୱର ଉଙ୍କୁଣି ଆକ୍ରାନ୍ତ ବ୍ୟକ୍ତିର ସଂସ୍ପର୍ଶରେ ଆସିବା ଦ୍ୱାରା ଚର୍ମକୁ ପ୍ରବେଶ କରିଥାଏ। ତା ଛଡ଼ା ବ୍ୟକ୍ତି ଏବଂ ପିଲାମାନେ ଅପରିଷ୍କାର ଅପରିଚ୍ଛନ୍ନ ରହିଲେ, ଲୁଗାପଟା, ବିଛଣା ଆଦି ନିୟମିତ ସଫା ନ କଲେ, ଖରାରେ ନ ଶୁଖାଇଲେ, ଦୂଷିତ ପରିବେଶ ସହ ରୋଗ ପ୍ରତିରୋଧକ ଶକ୍ତି ଏବଂ ପୌଷ୍ଟିକତାର ଅଭାବ ରହିଲେ ଏ ରୋଗ ପ୍ରଥମେ ଆରମ୍ଭ ହୋଇଥାଏ। ରକ୍ତ ଶୋଷିଲା ବେଳେ ଚର୍ମ ଉଙ୍କୁଣିର ଲାଳଗ୍ରନ୍ଥିରୁ ଏକ ପ୍ରକାର ବିଷାକ୍ତ ରସ ନିର୍ଗତ ହୋଇଥାଏ ଯାହାକି ଚର୍ମରେ ରକ୍ତ ଜମାଟ ବାନ୍ଧିଲା ପରି ପର୍ପୁରିକ ଦାଗ ସୃଷ୍ଟି କରିଥାଏ। ପ୍ରବଳ କୁଣ୍ଡେଇ ହୋଇଥାଏ। ଏହି ସମୟରେ ପୋଷାକର ଭିତରପଟ ସିଲାଇର ଧାର ଧାରେ ନିଖ ଏବଂ ଉଙ୍କୁଣି ଲାଗି ରହିଥାନ୍ତି। ଉଙ୍କୁଣି କାମୁଡ଼ାର ଦାଗ ସାଧାରଣତଃ କାନ୍ଧ, ବକ୍ଷସ୍ଥଳ, ପିଠି ଓ ନିତମ୍ବର ଚର୍ମରେ ଅଧିକ ଦେଖାଯାଏ। ଏହା ବ୍ୟତୀତ ଛୋଟ ଛୋଟ ଫୋଟକା ପରି ଓ ଦାନା ଦାନା ପରି ଘିମିରି ପରି ଚିହ୍ନ ମଧ୍ୟ ଚର୍ମରେ ଦେଖାଯାଏ। ଅବହେଳା କଲେ ବା ପରିଷ୍କାର ପରିଚ୍ଛନ୍ନ ନ ରହିଲେ ଜୀବାଣୁ ଦ୍ୱାରା ସଂକ୍ରମିତ ହେବାର ସମ୍ଭାବନା ଥାଏ ଏବଂ ଆଖପାଖର ଲସିକା ଗ୍ରନ୍ଥି ବା ଲିମ୍ଫ ଗ୍ଲାଣ୍ଡ ଆକ୍ରାନ୍ତ ହୋଇପାରେ, ଫଳରେ ବଥ ଓ ଘା ପରି ଲକ୍ଷଣ ଦେଖାଯାଏ। ବୟସ୍କ ମାଇ ଉଙ୍କୁଣି ଦେଖିବାକୁ ଈଷତ୍ ଧଳା କିମ୍ବା ପାଉଁଶିଆ, 3-4 ମିଲିମିଟର ଲମ୍ବା, କିନ୍ତୁ ପୁରୁଷ ଉଙ୍କୁଣି ଅପେକ୍ଷାକୃତ ଛୋଟ। ଏହାର 3 ଯୋଡ଼ା ଗୋଡ଼ ଏବଂ ସରୁ ଶୁଣ୍ଢ ଥାଏ। ଏହା ଶରୀରର ଚର୍ମରେ ଲାଗି ରହିଥାଏ। ଉଙ୍କୁଣି ଚର୍ମରେ ପ୍ରବେଶ କରିବାର 30 ଦିନ ଭିତରେ କୁଣ୍ଡେଇ ହେବା ଆରମ୍ଭ କରେ। ନାଲି ନାଲି ଦାଗ, କଳା କଳା ଦାଗ ଆଦି ଲକ୍ଷଣ ପ୍ରକାଶ ପାଇଥାଏ। ଚର୍ମ ଉଙ୍କୁଣି ସବୁ ବୟସରେ ପୁରୁଷ ସ୍ତ୍ରୀ ସମସ୍ତଙ୍କୁ ଆକ୍ରମଣ କରିପାରେ। ଚର୍ମ ଉଙ୍କୁଣି ଦ୍ୱାରା ଯେଉଁ କ୍ଷତ ବା ଚିହ୍ନ ଦେଖାଯାଏ ତାକୁ ଭାଗବନ ଡିଜିଜ୍ ବୋଲି କହନ୍ତି। କାରଣ କେବଳ ଗୋଟିଏ ସ୍ଥାନରେ କୁଣ୍ଡେଇ ନ ହୋଇ ସାରା ଶରୀରକୁ ଏହି କୁଣ୍ଡିଆ କ୍ରମେ କ୍ରମେ ବ୍ୟାପେ। ଚର୍ମ ଶୁଷ୍କ ହୁଏ, କଳା କଳା ଦାଗ ହୁଏ ଏବଂ ଚୋପା ଛାଡ଼େ, ଖଣ୍ଡିଆ ହୋଇ ଏକ୍ଜିମା ପରି ଦେଖାଯାଏ, ଖୋଳପା ଛାଡ଼େ। କ୍ଷତ ସ୍ଥାନର ନିକଟସ୍ଥ ଲସିକା ଗ୍ରନ୍ଥି ଦରଜ ହୁଏ। ଜଙ୍ଘିଆ ସ୍ଥାନର କାଖ ତଳ ଚର୍ମରେ ଆଖିପତା ଏବଂ ଶ୍ମଶ୍ରୁ ଲୋମ ଅଂଶର ଉଙ୍କୁଣି ଥାଇରସ୍ ପ୍ୟୁବିସ୍ ନାମକ ଉଙ୍କୁଣି ଦ୍ୱାରା ହୋଇଥାଏ। ଏହା ଯୌନ ସଂସ୍ପର୍ଶରୁ କିମ୍ବା ସଂକ୍ରମିତ ବ୍ୟକ୍ତିର ତଉଲିଆ ଏବଂ ଜଙ୍ଘିଆ ବ୍ୟବହାର କରିବା ଦ୍ୱାରା ଅନ୍ୟକୁ ବ୍ୟାପିଥାଏ। ଉଙ୍କୁଣି ଏବଂ ଡିମ୍ବ ଏହି ସ୍ଥାନର ଲୋମରେ ଜାବୁଡ଼ି ହୋଇ ଲାଖି ରଖିଥାନ୍ତି। ଆସନ୍ତୁ ଦେଖିବା ଉଙ୍କୁଣି ଜନିତ ଚର୍ମରୋଗର ପ୍ରତିକାର ଏବଂ ଚିକିତ୍ସା। ଏହା କେବଳ ସଫା ସୁତୁରା ପରିଷ୍କାର ପରିଚ୍ଛନ୍ନ ରହିଲେ ସବୁବେଳେ ବିନାଶ ହୋଇପାରେ। ଶରୀରକୁ ଉତ୍ତମ ସାବୁନରେ ସଫା କରି ସ୍ନାନ କରିବା, କୁଣ୍ଡିଆ ପାଇଁକା ସୁତିଂ ମୁଲାୟମ ଲୋସନ ଲଗାଇବା, ଆବଶ୍ୟକ ସ୍ଥଳେ ପର୍ମେଥ୍ରିନ୍, ଗାମାବେଞ୍ଜିନ୍ ହେକ୍ସାକ୍ଲୋରାଇଡ୍ କିମ୍ବା ବେଞ୍ଜାଇଲ୍ ବେଞ୍ଜେଟ୍ ଯୁକ୍ତ ସାବୁନ ବ୍ୟବହାର କରିବା ଉଚିତ। ଏସବୁର ଲୋସନ ମଧ୍ୟ ବ୍ୟବହାର କଲେ ଉଙ୍କୁଣି ମରିଯାଆନ୍ତି।
1: ଆମର ସ୍ୱାସ୍ଥ୍ୟରେ ଶୁଣୁଥିଲେ ଆଲୋଚନା ଚର୍ମ ଉଙ୍କୁଣିର ଚିକିତ୍ସା। ଆଲୋଚିକା ଥିଲେ ଡାକ୍ତର ଜ୍ୟୋତିକା ମହାନ୍ତି।

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ।
1: ଆକାଶବାଣୀ ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ। ମୁଖ୍ୟ ସମ୍ବାଦ। ସମଗ୍ର ବିଶ୍ୱରେ ଆନ୍ତର୍ଜାତିକ ଭାଗିଦାରୀ ଗଠନ ଦିଗରେ ବିଶ୍ୱାସ ହିଁ ମୂଳମନ୍ତ୍ର ବୋଲି G7 ଜନସମ୍ପର୍କ ଅଧିବେଶନରେ ପ୍ରଧାନମନ୍ତ୍ରୀଙ୍କ ମତବ୍ୟକ୍ତ। ବିଶ୍ୱ ସ୍ୱାସ୍ଥ୍ୟ ଏବଂ ବିକାଶ କ୍ଷେତ୍ରରେ ଭାରତ ସମେତ ଭାଗିଦାରୀ ରାଷ୍ଟ୍ରଗୁଡ଼ିକ ସହିତ ସହଯୋଗକୁ ଅଧିକ ସଶକ୍ତ କରିବା ଉପରେ G7ର ଗୁରୁତ୍ୱାରୋପ। ସ୍ୱରାଷ୍ଟ୍ରମନ୍ତ୍ରୀଙ୍କ ନେତୃତ୍ୱରେ କିସାଉ ବହୁବିଧ ଡ୍ୟାମ୍ ପ୍ରକଳ୍ପ ସମ୍ପର୍କିତ ଚୁକ୍ତିନାମା ସ୍ୱାକ୍ଷରିତ, 6 ରାଜ୍ୟ ହେବେ ଉପକୃତ। ନିଶାମୁକ୍ତ ଭାରତ ସପ୍ତାହକୁ ଆଜି ଉଦ୍ଘାଟନ କରିବେ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରୀ। ଏବଂ ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଦ୍ୱିତୀୟ ଦିନିକିଆ ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ ଆଜି ଅନୁଷ୍ଠିତ ହେବ ଲକ୍ଷ୍ନୌରେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତକାଲି ଫ୍ରାନ୍ସର ଏଭିଏନ୍ଠାରେ ଅନୁଷ୍ଠିତ G7 ସମ୍ମିଳନୀର ନୂତନ ସହଭାଗିତା ଗଠନ ଏବଂ ଆନ୍ତର୍ଜାତିକ ସଂହତିର ପୁନଃନିର୍ମାଣ ଶୀର୍ଷକ ଏକ ଜନସମ୍ପର୍କ ଅଧିବେଶନରେ ନିଜର ଅଭିଭାଷଣ ପ୍ରଦାନ କରିଛନ୍ତି। ଏ ସମ୍ପର୍କରେ ସୂଚନା ଦେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି, ଏହି ଅଧିବେଶନ କାଳରେ ପ୍ରଧାନମନ୍ତ୍ରୀ ସମଗ୍ର ବିଶ୍ୱରେ ଏକ ଆନ୍ତର୍ଜାତିକ ଭାଗିଦାରୀ ଗଠନ ଦିଗରେ ବିଶ୍ୱାସର ଗୁରୁତ୍ୱ ଉପରେ ଆଲୋକପାତ କରିଛନ୍ତି। ସେ କହିଛନ୍ତି, ଭାରତ ସର୍ବଦା ମାନବିକତାକୁ ପ୍ରାଧାନ୍ୟ ଦେଇ କାର୍ଯ୍ୟ କରିଆସିଛି। ଆନ୍ତର୍ଜାତିକ ସୌରମେଣ୍ଟ, ବିପର୍ଯ୍ୟୟ ପ୍ରଶମନ ଭିତ୍ତିଭୂମି ଲାଗି କରାଯାଇଥିବା ଗଠବନ୍ଧନ, ମିଶନ ଲାଇଫ୍, ବିଶ୍ୱ ଜୈବ ଇନ୍ଧନ ମେଣ୍ଟ ଏବଂ ଏକ ପେଡ୍ ମା କେ ନାମ ଅଭିଯାନ ଭଳି ଭାରତ ନେତୃତ୍ୱାଧୀନ ପଦକ୍ଷେପଗୁଡ଼ିକରେ ଏହି ମାନବିକତା ଦୃଷ୍ଟିକୋଣ ପ୍ରତିଫଳିତ ହେଉଛି। ଆନ୍ତର୍ଜାତିକ ଭାଗିଦାରୀ ସମ୍ପର୍କିତ ଭାରତର ଦୃଷ୍ଟିକୋଣ ବସୁଧୈବ କୁଟୁମ୍ବକମ୍ ଚିନ୍ତାଧାରା ଉପରେ ଆଧାରିତ ବୋଲି ଶ୍ରୀ ମୋଦି ମତବ୍ୟକ୍ତ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ଶ୍ରୀଲଙ୍କାରେ ଘୂର୍ଣ୍ଣିଝଡ଼ ହେଉ, ଆଫଗାନିସ୍ତାନରେ ଭୂମିକମ୍ପ ବା ମୋଜାମ୍ବିକ୍ରେ ବନ୍ୟା ଭଳି ବିଶ୍ୱର ଯେକୌଣସି ସ୍ଥାନରେ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଭାରତ ଏହି ସମାବେଶୀ ଚିନ୍ତାଧାରା ସହିତ ପ୍ରଥମ ରାଷ୍ଟ୍ର ଭାବେ ପ୍ରଭାବିତ ଦେଶକୁ ସାହାଯ୍ୟ କରିଥାଏ। ଭାରତର ସମାବେଶୀ ଏବଂ ନିରନ୍ତର ଅଭିବୃଦ୍ଧି ସମ୍ପର୍କରେ ଆଲୋକପାତ କରି ଶ୍ରୀ ମୋଦି କହିଛନ୍ତି, ସର୍ବଜନ ହିତାୟ ସର୍ବଜନ ସୁଖାୟ ମନ୍ତ୍ର ମାଧ୍ୟମରେ ଭାରତ ଆର୍ଥିକ ସମାବେଶୀ, ସ୍ୱାସ୍ଥ୍ୟ ସୁରକ୍ଷା, ଡିଜିଟାଲ ପରିଚୟ, ବୈଷୟିକ ଜ୍ଞାନକୌଶଳ ନେତୃତ୍ୱାଧୀନ ଜନସଶକ୍ତିକରଣ ଏବଂ ମହିଳା ନେତୃତ୍ୱାଧୀନ ବିକାଶ କ୍ଷେତ୍ରରେ ଅଭୂତପୂର୍ବ ସଫଳତା ହାସଲ କରିପାରିଛି। ତେବେ ଆନ୍ତର୍ଜାତିକ ସଂହତି ଗଠନ ଦିଗରେ ଆନ୍ତର୍ଜାତିକ ନିୟମକୁ ଉପଯୁକ୍ତ ସମ୍ମାନ ନ ଦେବା ହିଁ ଏ କ୍ଷେତ୍ରରେ ଏକ ବଡ଼ ପ୍ରତିବନ୍ଧକ ବୋଲି ସେ କହିଛନ୍ତି। ଏହି ପ୍ରସଙ୍ଗକୁ ପ୍ରାଥମିକତା ଦେଇ ସମାଧାନ କରାଯିବା ଉପରେ ଶ୍ରୀ ମୋଦି ଗୁରୁତ୍ୱାରୋପ କରିଛନ୍ତି। ବିଶ୍ୱରେ ଶାନ୍ତି ଓ ସ୍ଥିରତା ସୁନିଶ୍ଚିତ କରିବା ଦିଗରେ ଆନ୍ତର୍ଜାତିକ ଭାଗିଦାରୀ ସର୍ବଦା କଥାବାର୍ତ୍ତା ଓ କୂଟନୀତି ଉପରେ ପ୍ରାଥମିକତା ଦେଇ କାର୍ଯ୍ୟ କରିବା ଉଚିତ ବୋଲି ପ୍ରଧାନମନ୍ତ୍ରୀ ମତବ୍ୟକ୍ତ କରିଛନ୍ତି। ବିଶ୍ୱ ସ୍ୱାସ୍ଥ୍ୟ ଏବଂ ବିକାଶ କ୍ଷେତ୍ରରେ ଭାରତ ସମେତ ଅନ୍ୟାନ୍ୟ ଭାଗିଦାରୀ ରାଷ୍ଟ୍ରଗୁଡ଼ିକ ସହିତ ସହଯୋଗକୁ ଅଧିକ ସୁଦୃଢ଼ କରିବା ଲାଗି G7 ରାଷ୍ଟ୍ର ସମୂହ ବିବିଧ ପଦକ୍ଷେପ ଘୋଷଣା କରିଛନ୍ତି। ବିଶେଷ କରି କଙ୍ଗୋ ଓ ଉଗାଣ୍ଡାରେ ପୁଣି ଦେଖାଦେଇଥିବା ଇବୋଲା ଭୂତାଣୁକୁ ନିୟନ୍ତ୍ରଣ କରିବା ଦିଗରେ ଏକ ସମନ୍ୱିତ ଆନ୍ତର୍ଜାତିକ ପ୍ରୟାସ ଉପରେ G7 ଗୁରୁତ୍ୱ ଦେଇଛି। ଭାରତ, ଇଜିପ୍ଟ, କେନିଆ ଓ ଦକ୍ଷିଣ କୋରିଆ ଏଥିଲାଗି ଚିହ୍ନଟ ପ୍ରକ୍ରିୟା ଓ ପ୍ରତିଷେଧକ ବ୍ୟବସ୍ଥାକୁ ସୁସଂହତ କରିବା ତଥା ସୀମାବର୍ତ୍ତୀ ଅଞ୍ଚଳରେ ତଦାରଖ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ସହିତ ବିଭିନ୍ନ ଗୋଷ୍ଠୀକୁ ଏ ଦିଗରେ ସାମିଲ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ଏହି ଭୂତାଣୁଜନିତ ସଂକ୍ରମଣ ଲାଗି ଭ୍ୟାକ୍ସିନ୍ର ବିକାଶ ତଥା ଚିକିତ୍ସା ପଦ୍ଧତି ଦିଗରେ ବିଶ୍ୱ ନେତୃବୃନ୍ଦ ମିଳିତ ଭାବେ ପ୍ରୟାସ କରିବା ଲାଗି G7 ପକ୍ଷରୁ ଆହ୍ୱାନ ଦିଆଯାଇଛି। ଏତଦ୍ବ୍ୟତୀତ ବିଶ୍ୱସ୍ତରରେ କ୍ୟାନ୍ସର ରୋଗ ବିରୁଦ୍ଧରେ ଲଢ଼େଇ କରିବାର ପ୍ରକ୍ରିୟାକୁ ଅଧିକ ତ୍ୱରାନ୍ୱିତ କରିବା ଦିଗରେ G7 ପକ୍ଷରୁ ନିଜର ପ୍ରତିବଦ୍ଧତା ଜାହିର କରାଯାଇଛି। ସେହିଭଳି ଏକ ନିରନ୍ତର ଆର୍ଥିକ ଅଭିବୃଦ୍ଧି ହାସଲ ଦିଗରେ ଆନ୍ତର୍ଜାତିକ ସହଯୋଗ ବଜାୟ ରଖିବା ଉପରେ ମଧ୍ୟ G7 ପ୍ରତିଶ୍ରୁତିବଦ୍ଧ ବୋଲି ଘୋଷଣା କରାଯାଇଛି। G7 ସମ୍ମିଳନୀ ଅବସରରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ଦ୍ୱିପକ୍ଷୀୟ ବୈଠକ ଅନୁଷ୍ଠିତ ହେବାର କାର୍ଯ୍ୟସୂଚୀ ରହିଛି। ଗତବର୍ଷ ଫେବୃଆରୀ ମାସରେ ୱାଶିଂଟନ୍ DC ଉଭୟ ନେତା ଶେଷ ଥର ଲାଗି ଦ୍ୱିପକ୍ଷୀୟ ବୈଠକରେ ପରସ୍ପରକୁ ଭେଟିଥିଲେ। ଆଜିର ବୈଠକରେ ଦୁଇ ଦେଶ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ଜାରି ରହିଥିବା ଦ୍ୱିପାକ୍ଷିକ ସହଯୋଗକୁ ଅଧିକ ମଜବୁତ କରିବା ପାଇଁ ଉଭୟ ନେତା ଆଲୋଚନା କରିବେ ବୋଲି

ଆଶା କରାଯାଉଛି। ଏହା ସହ ପାରସ୍ପରିକ ସ୍ୱାର୍ଥ ସମ୍ବଳିତ ଗୁରୁତ୍ୱପୂର୍ଣ୍ଣ ଆଞ୍ଚଳିକ ଏବଂ ବିଶ୍ୱସ୍ତରୀୟ ଘଟଣାବଳୀ ଉପରେ ମଧ୍ୟ ସେମାନେ ମତାମତ ବିନିମୟ କରିବାର ସମ୍ଭାବନା ରହିଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ନୂଆଦିଲ୍ଲୀଠାରେ ଗତକାଲି ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ବହୁଦିନରୁ ପଡ଼ିରହିଥିବା ଯମୁନା ନଦୀ ଉପରେ କିସାଉ ବହୁବିଧ ଡ୍ୟାମ୍ ପ୍ରକଳ୍ପ ସମ୍ପର୍କରେ ଏକ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଏ ସମ୍ପର୍କରେ ଦିଆଯାଇଥିବା ବିବୃତ୍ତି ଅନୁସାରେ ଏହି ପ୍ରକଳ୍ପ ଦ୍ୱାରା ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ଦିଲ୍ଲୀ, ଉତ୍ତରପ୍ରଦେଶ, ହରିୟାଣା ଓ ରାଜସ୍ଥାନ ଉପକୃତ ହୋଇପାରିବେ। ଏହି ଚୁକ୍ତିନାମା ସ୍ୱାକ୍ଷରିତ ପରେ କିସାଉ ପ୍ରକଳ୍ପଟି କେନ୍ଦ୍ର କ୍ୟାବିନେଟ୍ର ଅନୁମୋଦନ ଲାଗି ପଠାଯିବ ବୋଲି ଏହି ବିବୃତ୍ତିରେ କୁହାଯାଇଛି। ଫ୍ରାନ୍ସର ଏଭିଏନ୍ଠାରେ G7 ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଭିନ୍ନ ରାଷ୍ଟ୍ରର ନେତୃବୃନ୍ଦଙ୍କ ସହିତ ଦ୍ୱିପକ୍ଷୀୟ ବୈଠକ କରିଛନ୍ତି। ଏ ସମ୍ପର୍କରେ ସୂଚନା ଦେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି, ଶ୍ରୀ ମୋଦି ତାଙ୍କର କାନାଡ଼ା ପ୍ରତିପକ୍ଷ ମାର୍କ କାର୍ନେଙ୍କ ସହିତ ଦ୍ୱିପକ୍ଷୀୟ ବୈଠକରେ ଦୁଇ ଦେଶ ମଧ୍ୟରେ ଜାରି ରହିଥିବା ସମ୍ପର୍କର ସକାରାତ୍ମକ ଧାରାକୁ ସ୍ୱାଗତ କରିଛନ୍ତି। ଏହାଛଡ଼ା ଭାରତ କାନାଡ଼ା ରଣନୈତିକ ଭାଗିଦାରୀ ଗଠନ ଦିଗରେ ନିଜ ନିଜର ପ୍ରତିଶ୍ରତିବଦ୍ଧତା ଦୋହରାଇଛନ୍ତି। ଏହି ବୈଠକରେ ଉଭୟ ନେତା ଦୁଇ ଦେଶ ମଧ୍ୟରେ ଜାରି ରହିଥିବା LNG ଓ LPG ସମ୍ପର୍କିତ ବ୍ୟବସାୟିକ ପଦକ୍ଷେପ ସମେତ ଅର୍ଥନୈତିକ ସହଯୋଗ ପ୍ରଗତିର ସମୀକ୍ଷା କରିଛନ୍ତି। ଏହାଛଡ଼ା ଦୁଇ ଦେଶ ମଧ୍ୟରେ ଏକ ସମନ୍ୱିତ ଅର୍ଥନୈତିକ ଭାଗିଦାରୀ ଚୁକ୍ତିନାମା ସ୍ୱାକ୍ଷରିତ କରାଯିବା ଦିଗରେ ଜାରି ରହିଥିବା ପଦକ୍ଷେପ ଉପରେ ମଧ୍ୟ ଉଭୟ ନେତା ସନ୍ତୋଷ ବ୍ୟକ୍ତ କରିଛନ୍ତି। ସେହିଭଳି ପ୍ରତିରକ୍ଷା ଓ ସୁରକ୍ଷା ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ଲାଗି ଏକ ସାଧାରଣ ସୁରକ୍ଷା ସୂଚନା ଚୁକ୍ତିନାମା ସ୍ୱାକ୍ଷର କରିବା ଲାଗି ଆବଶ୍ୟକ ପଦକ୍ଷେପ ନେବାକୁ ଉଭୟ ଦେଶ ସମ୍ମତି ପ୍ରଦାନ କରିଛନ୍ତି। ଶ୍ରୀ ମୋଦି ତାଙ୍କର ବ୍ରିଟିଶ ପ୍ରତିପକ୍ଷ କିର୍ ଷ୍ଟର୍ମନ୍ଙ୍କ ସହିତ ଅନୁଷ୍ଠିତ ଦ୍ୱିପାକ୍ଷିକ ବୈଠକରେ 2035 ଦୃଷ୍ଟିକୋଣ ଅନୁଯାୟୀ ଭାରତ ଓ ବ୍ରିଟେନ୍ ସମ୍ପର୍କର ଅଗ୍ରଗତି ଉପରେ ସମୀକ୍ଷା କରିଛନ୍ତି। ଏହାଛଡ଼ା ଦୁଇ ଦେଶ ମଧ୍ୟରେ ସମନ୍ୱିତ ଅର୍ଥନୈତିକ ଏବଂ ବାଣିଜ୍ୟ ଚୁକ୍ତିନାମାର ଯଥାଶୀଘ୍ର କାର୍ଯ୍ୟକାରିତା କରାଯିବା ଉପରେ ଉଭୟ ନେତା ଗୁରୁତ୍ୱ ଦେବା ସହିତ ବାଣିଜ୍ୟ, ପ୍ରତିରକ୍ଷା, ଶିକ୍ଷା ଓ ଜନସମ୍ପର୍କ ଆଦି କ୍ଷେତ୍ରରେ ସହଯୋଗର ଅଗ୍ରଗତିକୁ ସ୍ୱାଗତ କରିଛନ୍ତି। ଏହି ବୈଠକରେ ଭାରତ ବ୍ରିଟେନ୍ ସମନ୍ୱିତ ରଣନୈତିକ ଭାଗିଦାରୀକୁ ଅଧିକ ସଶକ୍ତ କରିବା ଦିଗରେ ଉଭୟ ପ୍ରଧାନମନ୍ତ୍ରୀ ନିଜର ପ୍ରତିବଦ୍ଧତା ବ୍ୟକ୍ତ କରିବା ସହିତ ବିଭିନ୍ନ ଆଞ୍ଚଳିକ ତଥା ବୈଶ୍ୱିକ ପ୍ରସଙ୍ଗରେ ମତ ବିନିମୟ କରିଛନ୍ତି ବୋଲି ବୈଦେଶିକ ମନ୍ତ୍ରଣାଳୟ କହିଛି। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଏହି ଅବସରରେ ସଂଯୁକ୍ତ ଆରବ ଏମିରେଟ୍ସର ରାଷ୍ଟ୍ରପତି ଶେଖ୍ ମହମ୍ମଦ ବିନ୍ ଜାୟେଦ୍ ଅଲ୍ ନହ୍ୟାନ୍ଙ୍କ ସହିତ ଦ୍ୱିପକ୍ଷୀୟ ବୈଠକ କରିଛନ୍ତି। ଏହି ବୈଠକରେ ପଶ୍ଚିମ ଏସିଆ ଅଞ୍ଚଳରେ ଶାନ୍ତି, ସୁରକ୍ଷା ଓ ସ୍ଥିରତା ବଜାୟ ରଖିବା ଲାଗି ଆନ୍ତର୍ଜାତିକ ନିୟମ, ପ୍ରତ୍ୟେକ ଦେଶର ସାର୍ବଭୌମତ୍ୱ ଓ ଆଞ୍ଚଳିକ ଅଖଣ୍ଡତାକୁ ସମ୍ମାନ ଦେବା ଉପରେ ଶ୍ରୀ ମୋଦି ଗୁରୁତ୍ୱ ଆରୋପ କରିଛନ୍ତି। ହର୍ମୁଜ୍ ପ୍ରଣାଳୀ ଦେଇ ମୁକ୍ତ, ସୁରକ୍ଷିତ ବାଣିଜ୍ୟ କାରବାର ଜାରି ରଖିବା ଲାଗି ଉଭୟ ନେତା ଆହ୍ୱାନ ଦେଇଛନ୍ତି। ଭାରତ UAE ମଧ୍ୟରେ ବାଣିଜ୍ୟ, ପୁଞ୍ଜିନିବେଶ, ଶକ୍ତି, ପ୍ରତିରକ୍ଷା ଆଦି କ୍ଷେତ୍ରରେ ଜାରି ରହିଥିବା ଦ୍ୱିପକ୍ଷୀୟ ସହଯୋଗର ଅଗ୍ରଗତି ସମ୍ପର୍କରେ ମଧ୍ୟ ଉଭୟ ନେତା ସମୀକ୍ଷା କରିଛନ୍ତି। ଚଳିତ ବର୍ଷ ଭାରତରେ ଅନୁଷ୍ଠିତ ହେବାକୁ ଥିବା ବ୍ରିକ୍ସ ସମ୍ମିଳନୀରେ ଯୋଗ ଦେବା ଲାଗି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଏହି ଅବସରରେ ରାଷ୍ଟ୍ରପତି ଅଲ୍ ନହ୍ୟାନ୍ଙ୍କୁ ନିମନ୍ତ୍ରଣ କରିଛନ୍ତି। ପ୍ରଧାନମନ୍ତ୍ରୀ କେନିଆର ରାଷ୍ଟ୍ରପତି ୱିଲିୟମ୍ ରୁଟୋ, ଇଜିପ୍ଟ ରାଷ୍ଟ୍ରପତି ଆବଦେଲ ଫାତା ଏଲ୍ସିସି, ଜାପାନର ପ୍ରଧାନମନ୍ତ୍ରୀ ସାନାଇ ତାକାଇଚି ଏବଂ ଦକ୍ଷିଣ କୋରିଆ ରାଷ୍ଟ୍ରପତି ଲି ଜେ ମ୍ୟୁଙ୍କ ସହିତ ପୃଥକ୍ ପୃଥକ୍ ବୈଠକରେ ଯୋଗଦେଇ ଦ୍ୱିପକ୍ଷ ତଥା ଆଞ୍ଚଳିକ ଓ ବୈଶ୍ୱିକ ସମ୍ପର୍କ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ନିଶାମୁକ୍ତ ଭାରତ ଅଭିଯାନ ଅନ୍ତର୍ଗତ ନିଶାମୁକ୍ତ ଭାରତ ସପ୍ତାହ ଆଜିଠାରୁ ଆରମ୍ଭ ହେଉଛି। କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରୀ ଡକ୍ଟର ବୀରେନ୍ଦ୍ର କୁମାର ଆଜି ଏହି ସପ୍ତାହକୁ ଆଭାସୀ ମାଧ୍ୟମରେ ଉଦ୍ଘାଟନ କରିବେ। ଦେଶବ୍ୟାପୀ ନିଶାଦ୍ରବ୍ୟର ଅପବ୍ୟବହାର ବିରୋଧରେ ସଚେତନତା ବୃଦ୍ଧି କରିବା, ନାଗରିକମାନଙ୍କ ଅଂଶଗ୍ରହଣକୁ ସୁଦୃଢ଼ କରିବା ଏବଂ ସ୍ୱେଚ୍ଛାସେବୀମାନଙ୍କ ଯୋଗଦାନକୁ ଅଧିକ ବ୍ୟାପକ କରିବା ହେଉଛି ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ। ଖେଳ ଖବର କ୍ରିକେଟ୍। ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ଦ୍ୱିତୀୟ ଦିନିକିଆ ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ ଆଜି ଅନୁଷ୍ଠିତ ହେବ। ତିନି ମ୍ୟାଚ୍ ବିଶିଷ୍ଟ ଏହି ସିରିଜ୍ର ଆଜିକାର ମ୍ୟାଚ୍ ଲକ୍ଷ୍ନୌସ୍ଥିତ ଭାରତରତ୍ନ ଶ୍ରୀ ଅଟଳ ବିହାରୀ ବାଜପେୟୀ ଏକନା କ୍ରିକେଟ୍ ଷ୍ଟାଡିୟମ୍ଠାରେ ଅପରାହ୍ନ 1:30 ଆରମ୍ଭ ହେବ। ବର୍ତ୍ତମାନ ସୁଦ୍ଧା ଭାରତ 1-0 ଏହି ସିରିଜ୍ରେ ଅଗ୍ରଣୀ ରହିଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ସମଗ୍ର ବିଶ୍ୱରେ ଆନ୍ତର୍ଜାତିକ ଭାଗିଦାରୀ ଗଠନ ଦିଗରେ ବିଶ୍ୱାସ ହିଁ ମୂଳମନ୍ତ୍ର ବୋଲି G7 ଜନସମ୍ପର୍କ ଅଧିବେଶନରେ ପ୍ରଧାନମନ୍ତ୍ରୀଙ୍କ ମତବ୍ୟକ୍ତ।
ବିଶ୍ୱ ସ୍ୱାସ୍ଥ୍ୟ ଏବଂ ବିକାଶ କ୍ଷେତ୍ରରେ ଭାରତ ସମେତ ଭାଗିଦାରୀ ରାଷ୍ଟ୍ରଗୁଡ଼ିକ ସହିତ ସହଯୋଗକୁ ଅଧିକ ସଶକ୍ତ କରିବା ଉପରେ

0: G7ର ଗୁରୁତ୍ୱାରୋପ, ସ୍ୱରାଷ୍ଟ୍ରମନ୍ତ୍ରୀଙ୍କ ନେତୃତ୍ୱରେ କିସାଉ ବହୁବିଧ ଡ୍ୟାମ୍ ପ୍ରକଳ୍ପ ସମ୍ପର୍କିତ ଚୁକ୍ତିନାମା ସ୍ୱାକ୍ଷରିତ ଏବଂ ନିଶାମୁକ୍ତ ଭାରତ ସପ୍ତାହକୁ ଆଜି ଉଦ୍ଘାଟନ କରିବେ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରୀ। ସମ୍ବାଦ ଶେଷ ହେଲା।
1: ଏତେବେଳେ ଯେ କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ କଟକ କେନ୍ଦ୍ରରୁ, ଆକାଶବାଣୀ ଭବାନୀ ପାଟଣା। ଶ୍ରୋତାବନ୍ଧୁ, ବର୍ତ୍ତମାନ ଶୁଣନ୍ତୁ ଗୀତ ଗୀତାଞ୍ଜଳିରେ ଆଲବମ୍ରୁ ନେଇ ଆସିଛୁ କେତୋଟି ଭକ୍ତିଗୀତ, ଶିଳ୍ପୀ ତପୁ ମିଶ୍ରଙ୍କ କଣ୍ଠରେ।

ଶ୍ରୋତାବନ୍ଧୁ ଶୁଣୁଥିଲେ ଶିଳ୍ପୀ ତପୁ ମିଶ୍ରଙ୍କ କଣ୍ଠରେ କେତୋଟି ଭକ୍ତି ଗୀତ। ଆକାଶବାଣୀ ଭବାନୀପାଟଣା ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ମିଡିୟମ ୱେଭ୍‌ରେ 248 ମିଟର ତଥା 1206 କିଲୋହର୍ଟ୍ଜ ଯୋଗେ ଏଫ୍ଏମ୍ ମାଧ୍ୟମରେ 100.3 ମେଗାହର୍ଟ୍ଜ ଓ ନ୍ୟୁଜ୍ ଅନ୍ EIR ଆପ୍ ମାଧ୍ୟମରେ।

0: ଶୁଣୁଥିଲେ ପୁରାତନୀ କ୍ରମରେ କେତୋଟି ଛାନ୍ଦ ଆକାଶବାଣୀ ଭବାନୀ ପାଟଣା। ସମୟ ସକାଳ 8ଟା ହେବାକୁ ଯାଉଛି। ଆମର ପରବର୍ତ୍ତୀ ପ୍ରସାରଣରେ ରିଲେ କରି ପ୍ରଚାର କରୁଛୁ ସମାଚାର ପ୍ରଭାତ ଏବଂ ମର୍ଣ୍ଣିଂ ନ୍ୟୁଜ୍ ଶୁଣିପାରିବେ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।
1: एक जमाने में हुकुम सिंह को घर वाले कुरकुर दास बुलाते थे, क्योंकि लाइट पंखे चालू देखते ही वो सब पर चिल्लाने लगते थे,
2: अरे रमुआ ये पंखा क्यों खुला छोड़ा, बिजली का बिल क्या तेरा बापू भरेगा।
1: पर आज उन्हें सब प्यारे लाल बुलाते हैं, क्योंकि जब

ଶ୍ରୋତାବନ୍ଧୁ, ପରବର୍ତ୍ତୀ ଗୀତ ଶୁଣନ୍ତୁ, ଶିଳ୍ପୀ ଇରା ମହାନ୍ତିଙ୍କ କଣ୍ଠରେ, ଗୀତ ରଚନା ଗଣେଶ୍ୱର ମହାପାତ୍ର, ସଙ୍ଗୀତ ସଂଯୋଜନା ମଳୟ ମିଶ୍ର।

ସୁପର୍ଣ୍ଣଖା ପଚାରିଥିଲା, ଏଥରକ ଲକ୍ଷ୍ମଣ ଫେରାଇ ଦେବେ ନାହିଁ ତ? ଶ୍ରୀରାମ ମନା କରିଥିଲେ। ଲକ୍ଷ୍ମଣ ଚିଠି ପଢ଼ିସାରି ନିଜର ବାହୁ ଟେକିବାରୁ ସୁପର୍ଣ୍ଣଖା ଭାବିଲା, ଚିଠି ପଢ଼ିସାରିଲେଣି, ଏଇକ୍ଷଣି ମୋତେ କୋଡ଼ କରିବେ। ଚିଠିର ଅର୍ଥ ଲକ୍ଷ୍ମଣ ବୁଝିଲେ ଅନ୍ୟ ପ୍ରକାର। ସେ ବୁଝିଲେ ରାମ ଲେଖିଛନ୍ତି, ବାବୁ, ଏଇ ଯୋଷାର ନାକର ସିରି ବା ସୌନ୍ଦର୍ଯ୍ୟ ଦାନ ବା ଛେଦନ ଯୋଗ୍ୟ, ଏହାର କାନକୁ ବିହର ଅର୍ଥାତ୍ ବିଶେଷ ଭାବେ ହରଣ କରି ଫୋପାଡ଼ି ଦିଅ, ଏହାକୁ ଆଲିଙ୍ଗନ କର ନାହିଁ। କି ଦୟନୀୟ ଦଶା ଏଇ ପ୍ରେମ ଉନ୍ମତା ନିର୍ବୋଧ ନାରୀର। ଲକ୍ଷ୍ମଣ ବାଳ ଧରିବା ହେତୁ ଭାବିଲା, କର୍ଣ୍ଣାଟ ଦେଶ ପୁରୁଷ କେଶ ଧରି ସମ୍ଭୋଗ କରନ୍ତି, ତଳେ ପକାଇଦେଲା ବେଳେ ଭାବୁଛି ଏଇକ୍ଷଣି ସଂଯୋଗ ହେବ ସୁପୁରୁଷ ସହ। ନାସାକର୍ଣ୍ଣ ବିଚ୍ଛେଦ ଯୋଗୁଁ ସୁପର୍ଣ୍ଣଖା ରଟିଲା ନା ପକ୍ଷୀ ଭଳି ଚିତ୍କାର କଲା। ସିଂହ ହସ୍ତିନୀକୁ ବିଘାତ ବା ବିଶେଷ ଭାବେ ଆଘାତ କରିବା ଲକ୍ଷ୍ୟ ଘଟିଲା ବା ଉପମା ଦେଖାଗଲା। ବାଘ ମୃଗୁଣୀକୁ ବିଦାରୀ ଫୋପାଡ଼ି ଦେଲା ପରେ ଲକ୍ଷ୍ମଣ ତାକୁ ବିରୂପି କରି ପକାଇଦେଲେ। ତାର ବସନ ରକ୍ତର ତ୍ରିଧାରରେ ବୁଡ଼ିଗଲା। ମନେ ହେଲା, ବାୟୁ ପ୍ରବାହରେ ମନ୍ଦାର ବୃକ୍ଷ ଉଡ଼ିଯାଉଛି କି? ବାୟୁ ବେଗରେ ଜନପଦ ବା ରାକ୍ଷସଙ୍କ ରହିବା ପ୍ରଦେଶରେ ପହଞ୍ଚିଲା ସୁପର୍ଣ୍ଣଖା। ରାକ୍ଷସ ଖର କହିଲା, ଦେଈଙ୍କୁ ଏଇ ଦଶା କିଏ ଦେଲା? ଖର ରାକ୍ଷସ କହିଲା, ବିକାଳରେ ଅର୍ଥାତ୍ ଅକାଳରେ କାଳ ହେଲା କିଏ? କାହାର ତିଳେ ହେଲେ ଶଙ୍କା ବା ଭୟ ହେଲା ନାହିଁ। କିଏ ବ୍ୟାଳ ବା ସାପର ମୁହଁରେ ହାତ ଦେଲା? ଅନ୍ୟ ସାପ ତ ନୁହେଁ, ବାସୁକୀ ମୁହଁରେ ହାତ ଦେଇଛି। ସେ ବାଈ ବା ପାଗଳ ନୁହେଁ ତ? ବିଂସାକ୍ଷ ରାବଣ ଭଗିନୀ କହିଲା, ଦଶରଥ କୁମାରମାନେ ପଞ୍ଚବଟିରେ ବସା କରିଛନ୍ତି, ମୁଁ ସେମାନଙ୍କୁ ଗ୍ରାସ କରିବାକୁ ଉଦ୍ୟମ କରନ୍ତେ ସେମାନେ ବାମା ବା ସ୍ତ୍ରୀ ସହ ମୋ ପ୍ରତି ବାମ ହେଲେ ଅର୍ଥାତ୍ ମୋ ବିରୋଧୀ ହେଲେ। ଦଣ୍ଡକାରଣ୍ୟରେ ଦଣ୍ଡକେ ଅର୍ଥାତ୍ କ୍ଷଣକ ଭିତରେ ମୋତେ ଦଣ୍ଡ ଦେଲେ। ଦୂଷଣ ତ୍ରିଶିର ଓ ଖର ବଳ ବା ସୈନ୍ୟ ସଜ୍ଜା କରି ବାହାରିଲେ। ବୀର ଡାକରେ ଦେବତା ଶଙ୍କିତ ହେଲେ। ସୈନ୍ୟ ନଡ଼ିରୁ ଗୁଳି ଫୁଟିବାରୁ ସୁର ବା ସୂର୍ଯ୍ୟ ଭାବିଲେ, ମୋ ବଂଶୀୟ ରାମ ଏମାନଙ୍କ ବିରୋଧୀ ହେବାରୁ ଏମାନେ ମୋତେ ମାରିବେ କି? ଭଞ୍ଜକବି ତାଙ୍କ ସମୟର ସୈନ୍ୟଙ୍କ ଗୁଳିଚାଳନା ଉପମା ଦେଇଛନ୍ତି। ସୈନ୍ୟଙ୍କ ପଦାଘାତରେ ଧୂଳି ଉଡ଼ିଲା, ଅସ୍ତ୍ର ଘର୍ଷଣରେ ନିଆଁ ଜଳିଲା। ରାମଙ୍କ ସର ଅଗସ୍ତ୍ୟ ମୁନି ଭଳି ଅସୁର ସୈନ୍ୟରୂପୀ ସମୁଦ୍ର ଶୋଷିଦେଲା। ରାକ୍ଷସ ତ୍ରିଶିରର ଶିର ଦୁଇଫଳ ହେଲା। ରାମ କବି ଭଳି ଦଣ୍ଡକାରଣ୍ୟ କାବ୍ୟର ଦୂଷଣ ବା ଦୋଷନାଶ କଲା ଭଳି ଦୂଷଣକୁ ବଧ କଲେ। ଗଧର ଅନ୍ୟ ନାମ ଖର। ବାଘ ହାତରେ ଗଧ ମଲା ପରି ଖରକୁ ବଧ କଲେ ଶ୍ରୀରାମ। ଗୁଣିଆର ମନ୍ତ୍ରପାଠ ପରେ ଡାକିନୀ ପଳାଇଲା ପରି ସୁପର୍ଣ୍ଣଖା ପଳାଇଲା। ରାମଙ୍କ ବଦନରେ ବିନ୍ଦୁ ବିନ୍ଦୁ ଝାଳ ବାହାରୁଥିଲା। ପତ୍ର କୁଡ଼ିଆକୁ ବାହୁଡ଼ିଲେ ଶ୍ରୀରାମ। ଭଞ୍ଜକବି ରାମଙ୍କ ଏ ସ୍ୱେଦଯୁକ୍ତ ଶରୀରର ଶୋଭା ବର୍ଣ୍ଣନ କରି କହିଲେ, ପଦ୍ମରୁ କାକର ଜାତ ହୋଇ ତାର ଶତ୍ରୁ ହୁଏ, ଏଠାରେ ମୁଖପଦ୍ମରେ ସ୍ୱେଦରୂପୀ ତୁଷାର ଶତ୍ରୁ ନ ହୋଇ ଶୋଭାବର୍ଦ୍ଧନ କରୁଛି, ପବନ ଯୋଗେ ରକ୍ତକଣା ସ୍ୱେଦ ସହ ଯୁକ୍ତ ହୋଇ ମରକତ ମଣିର ବର୍ଣ୍ଣ ଥିବା ରାମଙ୍କଠାରେ ରହି ମରକତ ଶିଳା ଉପରେ ପୋହଳା ଭ୍ରମ ସୃଷ୍ଟି କରିଛି। ସୀତା ଓ ଲକ୍ଷ୍ମଣ ରାମଙ୍କୁ ଓଳଗି ହେଲେ। ଗୋଦାବରୀ ନଦୀରେ ଅଙ୍ଗଧୌତ କଲେ ଶ୍ରୀରାମ। ଏଇଠି ଶେଷ ହେଉଛି କାବ୍ୟର 23 ଛନ୍ଦ।

ଶ୍ରୋତା ବନ୍ଧୁ, ଶୁଣୁଥିଲେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ କୃତ ମହାକାବ୍ୟ ବୈଦେଶ ବିଳାସ, ପ୍ରଯୋଜନା ପ୍ରସନ୍ନଜିତ ମହାନ୍ତି ଓ ଡକ୍ଟର ଶାନ୍ତନୁ କୁମାର ରଥ। ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ପ୍ରଚାର ହେଉଛି ମିଡ଼ିୟମ ୱେଭ୍‌ରେ 248 ମିଟର ତଥା 1206 କିଲୋହର୍ଟ୍ଜ ଯୋଗେ ଏଫ୍ଏମ୍ ମାଧ୍ୟମରେ ଶୁଣିପାରିବେ। 100.3 ମେଗାହର୍ଟ୍ଜ ଓ ନ୍ୟୁଜ୍ ଅନ୍ EIR ଆପ୍ ମାଧ୍ୟମରେ।

ଗ୍ରୀଷ୍ମ ପ୍ରବାହ ଓ ଅଂଶୁଘାତରୁ ସୁରକ୍ଷା ପାଆନ୍ତୁ। ଟାଣ ଖରାରେ ବାହାରକୁ ଯାଆନ୍ତୁ ନାହିଁ। ହାଲୁକା ଫିକା ଢିଲା ସୂତା ଲୁଗା ବ୍ୟବହାର କରନ୍ତୁ। ଘରେ ପରଦା ଟାଣନ୍ତୁ। ରାତିରେ ଝରକା ଖୋଲା ରଖନ୍ତୁ। ଯେତେ ସମ୍ଭବ ଥଣ୍ଡା ପାଣିରେ ଗାଧାନ୍ତୁ। ଶୋଷ ନଥିଲେ ମଧ୍ୟ ପ୍ରଚୁର ଥଣ୍ଡା ପାଣି ପିଅନ୍ତୁ। ORS ପାଉଡର କିମ୍ବା ଘରେ ଉପଲବ୍ଧ ପାନୀୟ ଯଥା ଲସି ଘୋଳ ଦହି ତୋରାଣି ଲେମ୍ବୁ ପାଣି ପ୍ରଚୁର ପରିମାଣରେ ପିଅନ୍ତୁ। ଗରିଷ୍ଠ ଖାଦ୍ୟ ଜମାରୁ ଖାଆନ୍ତୁ ନାହିଁ। ଚା କଫି ମାଦକ ଦ୍ରବ୍ୟ ଓ କାର୍ବନଯୁକ୍ତ ଥଣ୍ଡା ପାନୀୟ ବ୍ୟବହାର କରନ୍ତୁ ନାହିଁ। ଯଦି ବାହାରକୁ ଯିବାକୁ ପଡ଼େ ସାଥିରେ କଳା ଚଷମା ଜୋତା ଚପଲ ଧଳା ଛତା ବା ଟୋପି ବ୍ୟବହାର କରନ୍ତୁ। ସଙ୍ଗରେ ପାଣି ବୋତଲ ନେବାକୁ ଭୁଲନ୍ତୁ ନାହିଁ। ହଁ ଶ୍ରୋତା ବନ୍ଧୁ, ଭୀଷଣ ଖରାରେ ବିଶେଷ କରି ଦିନ 12 ଠାରୁ ଦିନ 3 ପର୍ଯ୍ୟନ୍ତ ଶାରୀରିକ ପରିଶ୍ରମ କରନ୍ତୁ ନାହିଁ। ବାହାରେ କାମ କରୁଥିଲେ ଛତା ବା ଟୋପି ବ୍ୟବହାର କରିବା ସହ ଓଦା ଗାମୁଛାରେ ମୁଣ୍ଡ ବେକକୁ ଘୋଡ଼ାଇ ରଖନ୍ତୁ। ବନ୍ଦ ଗାଡ଼ି ଭିତରେ ଛୋଟ ପିଲାଙ୍କୁ ଛାଡ଼ି ଆସନ୍ତୁ ନାହିଁ। ଗୃହପାଳିତ ପଶୁ ପକ୍ଷୀମାନଙ୍କୁ ଛାଇରେ ରଖନ୍ତୁ ଓ ପାଣି ପିଇବାକୁ ଦିଅନ୍ତୁ। ଶ୍ରୋତାବନ୍ଧୁ, ବର୍ତ୍ତମାନ ନେଇ ଆସିଛୁ କିଛି ମନ ଛୁଆଁ ହିନ୍ଦୀ ଚଳଚ୍ଚିତ୍ରର ଗୀତ। ପ୍ରଥମେ ଶୁଣନ୍ତୁ ଖୁବସୁରତ ଚଳଚ୍ଚିତ୍ରର ଏହି ସୁନ୍ଦର ଗୀତଟି, କବିତା କୃଷ୍ଣମୂର୍ତ୍ତି ଓ କୁମାର ସାନୁଙ୍କ କଣ୍ଠରେ, ଗୀତ ରଚନା ସଞ୍ଜୟ ଛେଲ, ସଙ୍ଗୀତ ସଂଯୋଜନା ଯତୀନ ଲଲିତ।

0: ଲୋକଙ୍କ ସରକାରଙ୍କର 2 ବର୍ଷ ପୂର୍ତ୍ତି ଉପଲକ୍ଷେ ଓଡ଼ିଶା ଲେଖିଛି ନୂଆ ସମ୍ଭାବନା ନୂଆ ସଫଳତା।
1: ସମୃଦ୍ଧ ଓଡ଼ିଶାର ସ୍ୱପ୍ନକୁ ସାକାର କରିବା ଦିଗରେ ଆଗକୁ ବଢୁଛି ଆମ ରାଜ୍ୟ।
0: ଡିଜିଟାଲ ଓଡ଼ିଶା ଗଠନ ଦିଗରେ ଇ ଗଭର୍ନାନ୍ସ ସେବାର ତୃଣମୂଳ ବିସ୍ତାର ସମେତ ସୁପରିଚାଳିତ ବିଦ୍ୟୁତ ବ୍ୟବସ୍ଥା, ଏହା ହେଉଛି ନୂଆ ଓଡ଼ିଶାର ପରିଚୟ।
1: ସୁସ୍ଥ ଓଡ଼ିଶା ପାଇଁ ଆୟୁଷ୍ମାନ ଭାରତ, ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ କୋଟି କୋଟି ଲୋକ ପାଉଛନ୍ତି କ୍ୟାସଲେସ୍ ଚିକିତ୍ସା ସୁବିଧା।
0: ସୁଭଦ୍ରା, ଲକ୍ଷପତି ଦିଦି ଏବଂ ସ୍ୱୟଂ ସହାୟକ ଗୋଷ୍ଠୀ ବଳରେ ଆଜି ଓଡ଼ିଶାର ପ୍ରତିଟି ମହିଳା ସଶକ୍ତ।
1: ବାସଗୃହ, ପାନୀୟ ଜଳ, ରୋଜଗାର, ଦକ୍ଷତା, ପର୍ଯ୍ୟଟନ ଓ ଶିଳ୍ପ ବିକାଶ ମାଧ୍ୟମରେ ଗଢ଼ି ଉଠୁଛି ଆତ୍ମବିଶ୍ୱାସୀ ଓଡ଼ିଶା। ସ୍ୱଚ୍ଛ, ପାରଦର୍ଶୀ ଓ ଜନମୁଖୀ ଶାସନ ସହ ଆଗକୁ ବଢୁଛି ପ୍ରତିଟି ଓଡ଼ିଆ।
0: ବିକାଶର ଧାରା ଓଡ଼ିଶା ସାରା।
2: जानते हैं, कुवैत जैसे देश की जीडीपी से करीब 3 गुना पैसा तो हमने सिर्फ अपने देश के छोटे उद्यमियों को दिया है, वो भी गारंटी फ्री 40 लाख करोड़ से भी अधिक के मुद्रा लोन से।
3: करोड़ों छोटे उद्यमियों को मुद्रा योजना से लोन मिला, उन्हें आज महसूस होता है कि डेमोक्रेसी कैन डिलीवर।
2: 12 साल विश्वास के, विकास के, जन कल्याण के।

ଶ୍ରୋତା ବନ୍ଧୁ, ଏଇ ଗୀତଟି ଶୁଣୁଥିଲେ ଗ୍ୟାଙ୍ଗଷ୍ଟାର ଚଳଚ୍ଚିତ୍ରରୁ ଅଭିଜିତଙ୍କ କଣ୍ଠରେ। ଗୀତ ରଚନା ସାହିଦ କୋୟତ୍ରୀ, ସଙ୍ଗୀତ ସଂଯୋଜନା ପ୍ରୀତମ। ଶେଷ ହେଲା ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ଭବାନୀପାଟଣା। ଶ୍ରୋତା ବନ୍ଧୁ, ବର୍ତ୍ତମାନ ନେଇ ଆସିଛୁ କିଛି ମନଛୁଆଁ ଓଡ଼ିଆ କଥାଚିତ୍ରର ଗୀତ। ପ୍ରଥମେ ଶୁଣନ୍ତୁ ମୋ ଦିଲ୍ କହେ ଇଲୁ ଇଲୁ, ଇରା ମହାନ୍ତିଙ୍କ କଣ୍ଠରେ ଶୁଣନ୍ତୁ। ଗୀତ ରଚନା ଅରୁଣ ମନ୍ତ୍ରୀ ଏବଂ ସଙ୍ଗୀତ ସଂଯୋଜନା ଅଗ୍ନିରାଜ କିଶୋର।

ଶ୍ରୋତାବନ୍ଧୁ ଏହି ଗୀତଟି ଶୁଣୁଛନ୍ତି ଲୋଫର ଚଳଚ୍ଚିତ୍ରରୁ ଶାନ ଏବଂ ତପ ମିଶ୍ରଙ୍କ କଣ୍ଠରେ ବାପୁ ଗୋସ୍ୱାମୀଙ୍କ ଗୀତ ରଚନାକୁ ସଙ୍ଗୀତରେ ସଜାଇଛନ୍ତି ଗୁଡ଼ଲି ରଥ ଚଳଚ୍ଚିତ୍ର ଲୋଫର।

ଶୁଣୁଛନ୍ତି ଗୀତଟି ସଲାମ ସିନେମା ଚଳଚ୍ଚିତ୍ରରୁ, ଉଦିତ ନାରାୟଣଙ୍କ କଣ୍ଠରେ, ଗୀତ ରଚନା ନିଜାମ ଏବଂ ସଙ୍ଗୀତ ସଂଯୋଜନା ଅଭିଜିତ ମଜୁମଦାର। ଚଳଚ୍ଚିତ୍ର ସଲାମ ସିନେମା।

ଶ୍ରୋତାବନ୍ଧୁ, କାର୍ଯ୍ୟକ୍ରମର ଶେଷ ଗୀତଟି ଶୁଣନ୍ତୁ। ବେବି ଚଳଚ୍ଚିତ୍ରରୁ ହ୍ୟୁମାନ ସାଗର ଏବଂ ଅନନ୍ୟ ଶ୍ରୀତମ ନନ୍ଦଙ୍କ କଣ୍ଠରେ, ଗୀତ ରଚନା ସୁବ୍ରତ ସ୍ୱାଇଁ, ସଙ୍ଗୀତ ସଂଯୋଜନା ପ୍ରେମ ଆନନ୍ଦ। ଚଳଚ୍ଚିତ୍ର ବେବି।

0: ଆସନ୍ତୁ ଶୁଣିବା ସ୍ଥାନୀୟ ଖବର ଏବଂ ଝୁମିଯିବା ଶୁଣି ଗୀତ ସୁମଧୁର।
1: ଶୁଭ ସକାଳ ଶ୍ରୋତାବନ୍ଧୁ, ଆଜିର ବିଶେଷ କାର୍ଯ୍ୟକ୍ରମରେ ଖୋଲା ଝରକାର ଆଜିର ସଂସ୍କରଣକୁ ସ୍ୱାଗତ ଏବଂ ଅଭିନନ୍ଦନ। ଆଜିର ଉପସ୍ଥାପନରେ ମୁଁ ଅଛି ବନଶ୍ରୀ ଦାସ। ନମସ୍କାର। ଆଜି ବୁଧବାର, ଆଷାଢ଼ ଶୁକ୍ଳ ପକ୍ଷ ତୃତୀୟା, ପୁନର୍ବସୁ ନକ୍ଷତ୍ର ଏବଂ ଧ୍ରୁବ ଯୋଗରେ ଦିନଟି ଆରମ୍ଭ। ତେବେ ଆପଣଙ୍କ ଦିନଟି ଶୁଭ ଶୁଭରେ କଟୁ, ଏତିକି ହିଁ ପ୍ରଭୁଙ୍କ ନିକଟରେ ପ୍ରାର୍ଥନା।

ଓଡ଼ିଶାର ପ୍ରସିଦ୍ଧ ଲୋକପର୍ବ ରଜ ପର୍ବର ଅନ୍ତିମ ଦିବସକୁ ବସୁମତୀ ସ୍ନାନ ବୋଲି କୁହାଯାଏ, ଅର୍ଥାତ୍ ଆଜିର ଦିନଟି। ଏହାକୁ ଧରା ସ୍ନାନ

ମା ଲକ୍ଷ୍ମୀ ଗାଧୁଆ ଶୁଦ୍ଧ ସ୍ନାନ ବୋଲି ମଧ୍ୟ କୁହାଯାଏ। ଓଡ଼ିଆ ପରମ୍ପରାର ଏହି ଦିନ ମା ଧରିତ୍ରୀ ତଥା ବସୁଧା ମାତାଙ୍କ ପୂଜା କରିବାର ବିଧି ରହିଛି। ପ୍ରାତଃ କାଳରେ ସ୍ନାନ ପର୍ବ କରି ପିଢ଼ା ଉପରେ ଶିଳପୁଆ ଧୋଇ କଜଳ ପାତି ଲଙ୍ଗଳ ଲୁହା କପା ତୋଳା ରଖି ଗୃହିଣୀମାନେ ପୂଜାର୍ଚ୍ଚନା କରିଥାନ୍ତି। ଏ ଅବସରରେ ହଳଦୀ ପାଣିରେ ବସୁମତୀଙ୍କୁ ଗାଧୋଇ ଦିଆଯାଏ। ଚନ୍ଦନ ସିନ୍ଦୁର ସହ ଫଳଭୋଗ କରାଯିବାର ବିଧି ମଧ୍ୟ ରହିଛି। ମାସିକ ଧର୍ମର ବିଧି ଅନୁଯାୟୀ ଧରଣୀ ମାତା ତିନି ଦିନ ବିଶ୍ରାମ ପରେ ସ୍ନାନ କରି ଶୁଦ୍ଧ ହୋଇଥାନ୍ତି। ବସୁମତୀ ରଜସ୍ୱଳା ହୋଇ ଶୁଦ୍ଧ ସ୍ନାନ କରିବା ପରେ ସୃଜନ କ୍ଷମତାଶୀଳ ବା ଶସ୍ୟ ବୀଜ ଧାରଣକାରିଣୀ ହୋଇପାରନ୍ତି। ଏହି ପର୍ବ ମାଧ୍ୟମରେ ଓଡ଼ିଆ ସଂସ୍କୃତି ଜଗତ ଜନନୀ ଧରିତ୍ରୀ ମାତା ଏବଂ ସମଗ୍ର ନାରୀ ଜାତିର ଋତୁଚକ୍ରକୁ ପବିତ୍ରତା ଓ ସମ୍ମାନର ସହ ଗ୍ରହଣ କରିବାର ଏକ ବାର୍ତ୍ତା ଦିଏ। ଏହି ତିନି ଦିନ ପରେ ହିଁ ଚାଷୀମାନେ ଅତି ଆନନ୍ଦର ସହ ବିଲରେ ହଳ କରିବା ଓ ବିହନ ବୁଣିବା କାମ ଆରମ୍ଭ କରନ୍ତି। ମାଟି ପ୍ରତି ଆମର କୃତଜ୍ଞତା ଓ ମମତାକୁ ପ୍ରକାଶ କରିବାର ଏହା ଏକ ଅନନ୍ୟ ପର୍ବ। ଜଗତର ସମସ୍ତ ନାରୀ ଜଗତକୁ ଆଜିର ଦିନ ପାଇଁ ଅଭିନନ୍ଦନ। ଶ୍ରୋତାନ ବନ୍ଧୁ, ଏଥର ନେଇଯିବା ଏକ ସଙ୍ଗୀତମୟ ବିରତି, ପୁଣି ଆଲୋଚନା ପରିସରକୁ ନେଇଯିବି ଏହି ପର୍ବକୁ ନେଇ।

ଶ୍ରୋତାବନ୍ଧୁ, ଏହି ମହାନ କଣ ପର୍ବର ଶେଷ ଦିନ ଅର୍ଥାତ୍ ବସୁମତୀ ସ୍ନାନ ହିଁ ଅନ୍ତିମ ଦିବସ। ପରମ୍ପରା ଅନୁସାରେ ଏହି ଦିନରେ ଭୂମି ଉପରେ ଖାଲି ପାଦରେ ଚାଲିବାକୁ ମନା କରାଯାଏ। କୁମାରୀମାନେ ଖାଲି ପାଦରେ ଚାଲନ୍ତି ନାହିଁ, ଅଧିକାଂଶ ସମୟ ଦୋଳିରେ ହିଁ ଝୁଲନ୍ତି ଏବଂ ଗୁଆ ଖୋଳପା କିମ୍ବା ଚପଲ ପିନ୍ଧି ଚଳପ୍ରଚଳ କରନ୍ତି। ରଜଗୀତ ଏହି ପର୍ବର ବୋଲାଯାଉଥିବା ଜଣାଶୁଣା ଗୀତ, ଯାହା ଆମେ ଆଗେ ଗାଁ ଗହଳିରେ ଜନ୍ମ ନେଇଥିଲା। ଲୋକମୁଖରେ ବୋଲାଯାଉଥିବା ଏହି ଗୀତ ପରେ ବିଭିନ୍ନ ସମୟରେ ଲିପିବଦ୍ଧ ହୋଇଥିଲା। 1949 ପ୍ରକାଶିତ ପହିଲି ରଜ, 1952 ମାଗୁଣୀ ମହାପାତ୍ରଙ୍କ ରେକର୍ଡ ଗୀତ ଆଜି ମଧ୍ୟ ବାଜି ଉଠୁଛି ପ୍ରତି ଘରେ। ଅନ୍ତିମ ଦିବସ ଅର୍ଥାତ୍ ଆସନ୍ତାକାଲିଠାରୁ ଚାଷ କାମ, ମାଟି ଖୋଳିବା ଓ ଅନ୍ୟାନ୍ୟ ଶୁଭ କାର୍ଯ୍ୟ ଆରମ୍ଭ ହୋଇଥାଏ। ଚାଷୀମାନେ ଜମିରେ ହଳ କରି ବିହନ ବୁଣିବା, ଧାନ ତଳି ପକାଇବା ଭଳି କାର୍ଯ୍ୟ କରିଥାନ୍ତି। ଏହି ସମୟରେ ବସୁମତୀ ପ୍ରଜନନକ୍ଷମ ଓ ଶସ୍ୟଶ୍ୟାମଳ ହେବା ପାଇଁ ପ୍ରସ୍ତୁତ ହୋଇଥିବାରୁ ଭୂମିରେ ନୂଆ ଗଛ ଲଗାଇବା କିମ୍ବା ବଗିଚା କାମ ଆରମ୍ଭ କରିବା ଶୁଭ ବୋଲି ଧରାଯାଏ।

ପ୍ରକୃତି କୋଳରେ ଜୀବନ ଆମ ତାରି ସାଥିରେ ସବୁ ସଂଗ୍ରାମ ପ୍ରକୃତିକୁ ଯିଏ ଭଲ ପାଇ ଜାଣି ଜୀବନ ତାର ସ୍ୱର୍ଗ ସମାନେ ଆଜିର ଦିନକୁ ବିଶ୍ୱସ୍ତରରେ ମରୁଭୂମିକରଣ ଏବଂ ମରୁଡ଼ି ମୁକାବିଲା ଦିବସ ଭାବେ ସ୍ୱୀକୃତି ଦିଆଯାଇଛି। ଏହା ଏକ ଆନୁଷ୍ଠାନିକ ମିଳିତ ଜାତିସଂଘ ପାଳନ ଯାହା ଭୂମିକୁ ରୋକିବା ପାଇଁ ଆନ୍ତର୍ଜାତୀୟ ପ୍ରୟାସ ବିଷୟରେ ଜନସଚେତନତାକୁ ପ୍ରୋତ୍ସାହିତ କରିବା ପାଇଁ ଉତ୍ସର୍ଗୀକୃତ। ଦିବସର ଲକ୍ଷ୍ୟ ହେଲା ପରିବେଶ ସୁରକ୍ଷା, ମାଟିର ଉର୍ବରତା ରକ୍ଷା ଏବଂ ମରୁଡ଼ିର ଭୟାବହତା ପ୍ରତି ଲୋକଙ୍କୁ ସଚେତନ କରିବା। 1954 ମସିହା ଡିସେମ୍ବର ମାସରେ ମିଳିତ ଜାତିସଂଘ ଦ୍ୱାରା ଏହି ଦିବସ ଘୋଷିତ। 1995 ପାଳିତ ହୋଇଆସୁଛି ମରୁଭୂମିକରଣର ଅର୍ଥ କେବଳ ମରୁଭୂମି ସମ୍ପ୍ରସାରଣ ନୁହେଁ, ବରଂ ମାନବକୃତ, କାରଣ ଜଙ୍ଗଲକ୍ଷୟ, ଅତ୍ୟଧିକ ଚାଷ, ଭୁଲ ଜଳସେଚନ ଏବଂ ଜଳବାୟୁ ପରିବର୍ତ୍ତନ ଯୋଗୁଁ ଉର୍ବର ମାଟି ଶୁଷ୍କ ଓ ଅନୁର୍ବର ହୋଇ ମରୁଭୂମି ସଦୃଶ ହୋଇଯିବାକୁ ମରୁଭୂମିକରଣ କୁହାଯାଏ। ଦିବସର ଉଦ୍ଦେଶ୍ୟ ନଷ୍ଟ ହୋଇଯାଉଥିବା ଜମିକୁ ପୁନର୍ବାର ଚାଷୋପଯୋଗୀ ଓ ସବୁଜ ସୁନ୍ଦର କରିବା, ପାଣିର ସଦୁପଯୋଗ କରିବା, ବୃକ୍ଷରୋପଣ କରିବା ଏବଂ ପ୍ରକୃତିର ସୁରକ୍ଷା ପାଇଁ ଜନସାଧାରଣଙ୍କ ସହଭାଗିତା ବୃଦ୍ଧି କରିବା। ଯଦି ମାଟି ମରୁଭୂମି ପାଲଟିଯିବ, ତେବେ ଭବିଷ୍ୟତରେ ସମଗ୍ର ବିଶ୍ୱରେ ଖାଦ୍ୟ ସଙ୍କଟ ଦେଖାଯିବ। ତେଣୁ ମାଟିକୁ ବଞ୍ଚାଇବା ହିଁ ମାନବ ଜାତିକୁ ବଞ୍ଚାଇବା। ଶ୍ରୋତାବନ୍ଧୁ, ଏକ ପେଡ଼ ମା କେ ନାମର ନାରା ଆଜି ସବୁ ଦିଗରେ ଗୁଞ୍ଜୁଛି। ତେବେ ଆମେ କେତେ ମାନୁଛୁ ଆଉ କେତେ ମାନିବା କଥା, ତାହା ହିଁ ଆମେ ହୃଦୟଙ୍ଗମ କରିବା କଥା। ଆମର ଭୁଲ ପାଇଁ ଧୀରେ ଧୀରେ ମାଟି ଶୁଷ୍କ ଓ ଅନୁର୍ବର ହେବାକୁ ବସିଲାଣି। ଆସନ୍ତୁ ନା ଆଜିର ଏହି ବିଶେଷ ଦିନରେ ସଂକଳ୍ପ ନେବା, ଅଧିକରୁ ଅଧିକ ଗଛ ଲଗାଇବା, ଜଳର ଅପଚୟ ରୋକିବା ଏବଂ ଆମର ସବୁଜ ସୁନ୍ଦର ପୃଥିବୀକୁ ମରୁଭୂମି ହେବାରୁ ରକ୍ଷା କରିବା, କାରଣ ସୁରକ୍ଷିତ ଭୂମି ହିଁ ସୁରକ୍ଷିତ ଭବିଷ୍ୟତର ଆଧାର। ଶ୍ରୋତାବନ୍ଧୁ, ଏଥର ଶୁଣିନେବା ଆଉ ଏକ ମନଛୁଆଁ ଗୀତ।

0: ଧରିବା, ଦେଖାଇବା ନୂଆ ବାଟ, ସେବାଠାରୁ ବଡ଼ ଧର୍ମ କିଛି ନାହିଁ। ସେବା ହିଁ ପ୍ରଭୁଙ୍କ ହାଟ। ସେବା କେବଳ ଏକ ଶବ୍ଦ ନୁହେଁ, ଏହା ଏକ ପବିତ୍ର ଅନୁଭୂତି। ନିଜ ସ୍ୱାର୍ଥକୁ ଉର୍ଦ୍ଧ୍ୱରେ ରଖି ନିଜ କର୍ତ୍ତବ୍ୟକୁ ଆଗରେ ରଖି ଅନ୍ୟର ମୁହଁରେ ଟିକି ହସ ଫୁଟାଇବା ଏବଂ କାହାର ଦୁଃଖ ସମୟରେ ସହଯୋଗର ହାତ ବଢ଼ାଇବା ହିଁ ପ୍ରକୃତ ସେବା। ଆଜିର ଦିନଟି ମନେ ପକାଇ ଓଡ଼ିଶାର ସେହି ମହାଜନନାୟକ ସମାଜସେବୀ ଓ କବି ଉତ୍କଳମଣି ଗୋପବନ୍ଧୁ ଦାସ 1928 ଆଜିର ଦିନରେ ମୃତ୍ୟୁବରଣ କରିଥିଲେ। ସତ୍ୟବାଦୀ ବନବିଦ୍ୟାଳୟର ପ୍ରତିଷ୍ଠାତା ଓ ସମାଜ ସମ୍ବାଦପତ୍ରର ସମ୍ପାଦକ ଭାବି ଓଡ଼ିଶାର ସାମାଜିକ ଓ ସାଂସ୍କୃତିକ ଚେତନାକୁ ସେ ସମୃଦ୍ଧ କରିଥିଲେ। ତାଙ୍କର ଶ୍ରାଦ୍ଧବାର୍ଷିକୀ ସାଧାରଣତଃ ଆଷାଢ଼ ମାସର ପୂର୍ଣ୍ଣିମା ତିଥିରେ ପାଳନ କରାଯାଏ, କିନ୍ତୁ ଇଂରାଜୀ କ୍ୟାଲେଣ୍ଡର ଅନୁସାରେ ଆଜିର ଦିନରେ ଶ୍ରାଦ୍ଧବାର୍ଷିକୀ ପାଳିତ ହୁଏ। ଏହି ମହାମାନବଙ୍କୁ କୋଟି କୋଟି ନମନ। ପୁଣି ଥରେ ଈଶ୍ୱରଙ୍କ କୃପା ଯଦି ହୁଏ, ଆଉ ଥରେ ଆଉ ଏକ ସେବାନାୟକ ଗୋପବନ୍ଧୁ ଦାସଙ୍କର ଜନ୍ମ ଏଇ ମାଟିରେ ହେଉ, ଏତିକି ହିଁ ପ୍ରଭୁଙ୍କ ନିକଟରେ ପ୍ରାର୍ଥନା। ତାହେଲେ ଶ୍ରୋତାବନ୍ଧୁ, ନେଇଯିବା ଏକ ବିଜ୍ଞାପନ ବିରତି, ପରେ ପରେ ଶୁଣିନେବା ଆଉ ଏକ ମଧୁର ଗୀତ।
1: पहले कोई विदेश से आता था तो वहाँ के इंफ्रास्ट्रक्चर का गुणगान करता रहता था, पर अब हमारे अपने देश के अटल सेतु देखिए, सुदर्शन सेतु, चिनाब रेल ब्रिज, बोगीबील पुल, अटल टनल देखिए, पंबन समुद्री पुल देखिए, ऐसा लगेगा मंजिल भी पास है और सफर भी है सुहाना।
2: 21वीं सदी का भारत आधुनिक इंफ्रास्ट्रक्चर के जिस नए युग में प्रवेश कर रहा है वो अभूतपूर्व है, अकल्पनीय है।
1: 12 साल विश्वास के, विकास के, जन कल्याण के।

ଏତେ ଅଭ୍ୟସ୍ତ ହୋଇଯାଇଛି ଯେ ବ୍ୟକ୍ତିର ଶାରୀରିକ ଗତିବିଧି ସୀମିତ ହୋଇଯାଇଛି ଏବଂ ଶାରୀରିକ ଶ୍ରମ ଅଭାବରେ ବିଭିନ୍ନ ପ୍ରକାର ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଅସନ୍ତୁଳନ ସୃଷ୍ଟି ହେଉଛି। ପ୍ରଥମରୁ ହିଁ ବିଗିଡ଼ି ଯାଇଥିବା ଜୀବନଶୈଳୀ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ କେତେକ ରୋଗର କାରଣ ହୋଇ ରହିଥିଲା। ଏହା ସହିତ ଚାରିକାନ୍ଥ ଭିତରେ ସୀମିତ ଜୀବନ ସ୍ଥିତିକୁ ଆହୁରି ଖରାପ କରିଦେଇଛି। ହୃଦରୋଗରୁ ନେଇ ମଧୁମେହ, ମେଦବହୁଳତା, ଆବେଶ, ଅନିଦ୍ରା, ରକ୍ତଚାପ ଭଳି ବ୍ୟାଧିଗୁଡ଼ିକ ସାଧାରଣ ହୋଇଗଲାଣି। ଏହା ସହିତ ବୃଦ୍ଧି ପାଉଥିବା ଆବେଶ, ଅବସାଦ ଜୀବନ ଉର୍ଜକୁ ଚିପୁଡ଼ି ଦେଇ ମାନସିକ ସନ୍ତୁଳନକୁ ବିଗାଡ଼ି ଦେଲାଣି। ତେବେ ଶ୍ରୋତାବନ୍ଧୁ, ଏହାର ଉପଚାର ପାଇଁ ଶାରୀରିକ ଓ ମାନସିକ ସ୍ତରରେ କେତେ ପ୍ରକାରର ଚିକିତ୍ସା ପଦ୍ଧତି ପ୍ରୟୋଗ କରାଯାଉଛି ଓ ଆପଣମାନେ ମଧ୍ୟ ଅଭ୍ୟସ୍ତ ଅନୁଭବ କରୁଥିବେ। ଶ୍ରୋତାବନ୍ଧୁ, ଆମେ ପାଦରେ ଚାଲିବା, କୌଣସି ଛୋଟ ଛୋଟ କାମ କରିବା, ଯେପରି ପାଦରେ ଚାଲିବା କଥା ଯଦି କହିବି

ଏହାର ଉପଚାର ପାଇଁ ଶାରୀରିକ ଓ ମାନସିକ ସ୍ତରରେ କେତେ ପ୍ରକାରର ଚିକିତ୍ସା ପଦ୍ଧତି ପ୍ରୟୋଗ କରାଯାଉଛି ଓ ଆପଣମାନେ ମଧ୍ୟ ଅଭ୍ୟସ୍ତ ଅନୁଭବ କରୁଥିବେ। ଶ୍ରୋତାବନ୍ଧୁ, ଆମେ ପାଦରେ ଚାଲିବା, କୌଣସି ଛୋଟ ଛୋଟ କାମ କରିବା, ଯେପରି ପାଦରେ ଚାଲିବା କଥା ଯଦି କହିବି, ଅନେକ ଗବେଷଣା ଅଧ୍ୟୟନରେ ଏ ଆଧାରରେ ପହଞ୍ଚିଛି ଯେ ଦିନଚର୍ଯ୍ୟରେ ସାମିଲ କରିବା ଏହି ପାଦ ଚାଲିବାଟାକୁ, ତେବେ ନିଜେ ହିଁ ପ୍ରତ୍ୟକ୍ଷ ଅନୁଭବ କରିପାରିବେ। ପ୍ରତିଦିନ ପାଦରେ କେତେ ଚାଲିବା, ଏହା ବ୍ୟକ୍ତିର ସ୍ଥିତି ଉପରେ ନିର୍ଭର କରେ। ବ୍ୟକ୍ତିର ଆୟୁ, ସ୍ୱାସ୍ଥ୍ୟର ସ୍ଥିତି, କାର୍ଯ୍ୟର ବ୍ୟସ୍ତତା ଭଳି କାରକଗୁଡ଼ିକ ଆଧାରରେ ଏହାର ନିର୍ଣ୍ଣୟ କରାଯାଇପାରେ। ଏମିତିରେ ପ୍ରତିଦିନ 10,000 ପାଉଣ୍ଡ ପାଦରେ ଚାଲିବା ଏକ ଆଦର୍ଶ ମାନକ ବୋଲି ଗ୍ରହଣ କରାଯାଇଛି, ଯାହା ପ୍ରାୟ 8 କିଲୋମିଟର ଦୂରରେ ହୋଇଥାଏ। ଯଦ୍ୟପି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁସାରେ ଜଣେ ବ୍ୟକ୍ତି ପ୍ରତିଦିନ ଅତି କମ୍ରେ 8,000 ପାଉଣ୍ଡ ଅବଶ୍ୟ ପାଦରେ ଚାଲିବା ଦରକାର, ଯାହା ପ୍ରାୟ 6 କିଲୋମିଟର ଦୂର ହୋଇଥାଏ। ବ୍ୟକ୍ତି ନିଜର ସାମର୍ଥ୍ୟ ଓ ସ୍ଥିତି ଅନୁରୂପ ଏହାକୁ କମ୍ ବେଶୀ ମଧ୍ୟ କରିପାରେ, କିନ୍ତୁ ଶ୍ରୋତାବନ୍ଧୁ, ପ୍ରତିଦିନ କିଛି କିଛି ପାଦରେ ଚାଲିବା ନିହାତି ଆବଶ୍ୟକ। ପାଦରେ ଚାଲିବାର ଅଭ୍ୟାସ ଜାରି ରଖିଲେ ଶାରୀରିକ ଶ୍ରମର ଆବଶ୍ୟକତା ଅନୁସାରେ ସହଜରେ ହୋଇପାରେ। ପ୍ରତିଦିନ ଯଦି ଅଧଘଣ୍ଟା ବି ଟହଲିବାର ଅଭ୍ୟାସ କରାଯାଏ, ତେବେ ଏହାଫଳରେ ହୃଦରୋଗ ବିପଦ କମ୍ ହୋଇଯାଏ। ଏଥିପ୍ରତି ଆମେ କେତେ ନିଜ ଉପରେ ନିର୍ଭର କରିବା, କେତେ ଚାଲିବା, କେତେ ଆମେ ଅନୁସରଣ କରିବା ପ୍ରତିଦିନ, ତେବେ ନିଜକୁ ହିଁ ନିଜେ ଆମେ ପଚାରିପାରିବା। ପାଦରେ ଚାଲିବା ସହିତ ଗଭୀର ଶ୍ୱାସ ନେବାର ଅଭ୍ୟାସ ଫୁସ୍ଫୁସ୍ର କାର୍ଯ୍ୟକ୍ଷମତାକୁ ବଢ଼ାଇଥାଏ, କାରଣ ପାଦରେ ଚାଲିବା ଦ୍ୱାରା ଅକ୍ସିଜେନ୍ର ପ୍ରବାହ ବୃଦ୍ଧି ହୋଇଥାଏ, ଫଳରେ ଫୁସ୍ଫୁସ୍ କେବଳ ଦୃଢ଼ ହୁଏ ନାହିଁ, ବରଂ ଏହା ସହିତ ଜଡ଼ିତ କେତେକ ରୋଗରୁ ମଧ୍ୟ ମୁକ୍ତି ମିଳିଥାଏ। ଏଥିପ୍ରତି ଅନେକ ଜିନିଷ ଅଛି, ଅନେକ କଥା ଅଛି, ଆହୁରି ସମୟ ଅଛି ଆମେ ପଢ଼ିବା, ଜାଣିବା ଆଉ କେତେ ଉପକାର କରୁଛି ଆମ ଶରୀରରେ। ଆମେ ଅନେକ ଜଣ ବ୍ୟାୟାମ, ଯୋଗ, ଜିମ୍, ଯେକୌଣସି ଖେଳ ଆଦିରେ ମଧ୍ୟ ଆମେ ସମୟ ଦେଇପାରୁଛେ। ପାଦରେ ଚାଲିବା ଅଭ୍ୟାସ ଧୀରେ ଧୀରେ କମିବାକୁ ଲାଗିଲାଣି। ତେଣୁ ଆଜିର ପ୍ରସଙ୍ଗରେ ଏତିକି କହିବି ଯେ ପାଦରେ ଚାଲିବା, ପରିଶ୍ରମ କରିବା, ଛୋଟ ଛୋଟ ଜିନିଷକୁ ଆମେ ଧ୍ୟାନ ଦେବା। ତେବେ ଶ୍ରୋତାବନ୍ଧୁ, ନେଇ ଆସିଛି ଇତିହାସ ପୃଷ୍ଠାରୁ କିଛି ବିଶ୍ୱର ଆଶ୍ଚର୍ଯ୍ୟ ମଧ୍ୟରୁ ଗୋଟିଏ ଭାବରେ ଉଲ୍ଲେଖ କରାଯାଇଛି ଆଗ୍ରାର ତାଜମହଲକୁ ମୋଗଲ ସମ୍ରାଟ ଶାହାଜାନଙ୍କ ପତ୍ନୀ ମମତାଜ ମହଲଙ୍କ ଜନ୍ମ 27 ଏପ୍ରିଲ 1593 ଓ ମୃତ୍ୟୁ 1631 ଆଜିର ଦିନରେ। ଏହି ତାଜମହଲ ମମତାଜ ମହଲଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏହା ଏକ ସମାଧି। ଆଜିର ଦିନରେ ଛତ୍ରପତି ଶିବାଜୀଙ୍କ ମାତା ଜିଜାବାଇ ଶାହାଜୀ ଭୋସଲେଙ୍କ ମୃତ୍ୟୁ 1674 ଆଜିର ଦିନରେ ହୋଇଥିଲା। ଶିବାଜୀଙ୍କ ଜୀବନର ଦିଗ ନିର୍ଣ୍ଣୟ କରିବାରେ ଜିଜାବାଇଙ୍କର ସର୍ବାଧିକ ପ୍ରଭାବ ଥିଲା। ମରାଠା ଶାସିତ ଝାନ୍ସୀ ରାଜ୍ୟର ରାଣୀ ଏବଂ 1857ର ପ୍ରଥମ ଭାରତୀୟ ସ୍ୱାଧୀନତା ଯୁଦ୍ଧର ନାୟିକା ବୀରାଙ୍ଗନା ରାଣୀ ଲକ୍ଷ୍ମୀବାଇଙ୍କର ମୃତ୍ୟୁ ଆଜିର ଦିନରେ। କେଉଁ କେଉଁ ସ୍ଥାନରେ ଲିପିବଦ୍ଧ ମଧ୍ୟ ରହିଛି 17 ଜୁନ୍ ବୋଲି ଏବଂ ଆଜିର ଦିନକୁ ମଧ୍ୟ ଗ୍ରହଣୀୟ। ମହାରାଣୀ ଲକ୍ଷ୍ମୀବାଇ ସେହି ଯୋଦ୍ଧାମାନଙ୍କ ମଧ୍ୟରେ ଥିଲେ ଯେଉଁମାନେ ବ୍ରିଟିଶମାନଙ୍କ ବିରୁଦ୍ଧରେ ଯୁଦ୍ଧରେ ନିଜର ଜୀବନକୁ ବଳିଦାନ ଦେଇଥିଲେ, ମାତ୍ର 29 ବର୍ଷ ବୟସରେ ଶହୀଦ ହୋଇଥିଲେ। ଏହି ବୀରାଙ୍କୁ କୋଟି କୋଟି ନମନ। ନେଇଯିବା ଆଉ ଏକ ସଙ୍ଗୀତମୟ ବିରତି।

ଶ୍ରୋତାବନ୍ଧୁ, ସମୟକୁ ଆଖିରେ ରଖି କାର୍ଯ୍ୟକ୍ରମକୁ ଏଇଠି ରଖିବାକୁ ହେବ। ଶେଷ କରିବା ପୂର୍ବରୁ ଶୁଣି ରଖନ୍ତୁ ଆମ ଚିଠି ପକାଇବାକୁ ଚିଠି ପକାଇବାର ଠିକଣା। ଚିଠି ପାଇଛୁ କାର୍ଯ୍ୟକ୍ରମ ଆକାଶବାଣୀ ଭବାନୀପାଟଣା ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ, ପିନ୍ 7660001। ହ୍ୱାଟ୍ସଆପ୍ ନମ୍ବରଟି ହେଲା 8895994143। ଏଥର ଶ୍ରୋତାବନ୍ଧୁ ବିଦାୟ ଦିଅନ୍ତୁ, ଆପଣଙ୍କ ଚିଠି ଅପେକ୍ଷାରେ ରହିଲୁ। ନମସ୍କାର।

ଶୁଣୁଥିଲେ ବିଶେଷ କାର୍ଯ୍ୟକ୍ରମ ଖୋଲା ଛରକା, ଆକାଶବାଣୀ ଭବାନୀ ପାଟଣା। ସମୟ ପୂର୍ବାହ୍ନ 11:10:12। ଚଳିତ ଅଧିବେଶନକୁ ଶେଷ କରିବା ପୂର୍ବରୁ ଶ୍ରୋତାବନ୍ଧୁ ଶୁଣି ରଖନ୍ତୁ ପରବର୍ତ୍ତୀ ଅଧିବେଶନର କାର୍ଯ୍ୟକ୍ରମ ସମ୍ପର୍କରେ। ଦିନ 12:00 ଲୋକଗୀତ କ୍ରମରେ ଶୁଣିବେ ସଞ୍ଚାର ଗୀତ, ପରିବେଷଣ କରିବେ ବୃଷକିତୁ ଦାସ ଏବଂ ସାଥୀ। ସୁଗମ ସଙ୍ଗୀତ ଦିନ 12:30। ଶିଳ୍ପୀମାନେ ହେଲେ ଧନଞ୍ଜୟ ଶତପଥୀ, ରୀନା ମହାପାତ୍ର, ପ୍ରଦୀପ କୁମାର ମିଶ୍ର ଓ ସୁପ୍ରଭା କୁମାରୀ ପାଢ଼ୀ। ଚାଷର କଥା ପ୍ରଚାର କରିବୁ ଦିନ 1:10। ଦିନ 1:20 ଶୁଣିପାରିବେ ମହିଳାମାନଙ୍କ ପାଇଁ କାର୍ଯ୍ୟକ୍ରମ ଶକ୍ତି ରୂପା। ହିନ୍ଦୀ କଥାଚିତ୍ରରେ ଗୀତ ଶୁଣିପାରିବେ ଦିନ 2:45। ଶ୍ରୋତାବନ୍ଧୁ, ଏ ଥିଲା ପରବର୍ତ୍ତୀ ଅଧିବେଶନର କାର୍ଯ୍ୟକ୍ରମ ସମ୍ପର୍କରେ। ଆକାଶବାଣୀ ଭବାନୀ ପାଟଣା ଏଇଠି ରଖୁଛୁ ଆଜିର ପ୍ରଥମ ଅଧିବେଶନକୁ। ପୁଣି ଉପସ୍ଥିତ ହେବ ଦିନ 12:00 ଦ୍ୱିତୀୟ ଅଧିବେଶନର କାର୍ଯ୍ୟକ୍ରମ ସହ। ସେତେବେଳେ ଯେ ବିଦାୟ ଦିଅନ୍ତୁ।

ଆକାଶବାଣୀ ଭବାନୀପାଟଣା, ବର୍ତ୍ତମାନ ସମୟ 12:00। କାର୍ଯ୍ୟକ୍ରମ ଶୁଣୁଥିବା ସମସ୍ତ ଶ୍ରୋତାବନ୍ଧୁଙ୍କୁ ଆନ୍ତରିକ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ଦ୍ୱିତୀୟ ଅଧିବେଶନ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାର ହେଉଛି ମିଡ଼ିୟମ ୱେଭ୍‌ରେ 248 ମିଟର ତଥା 1206 କିଲୋହର୍ଟ୍ଜ ଯୋଗେ ଏବଂ FM ମାଧ୍ୟମରେ 100.3 MHz ଯୋଗେ। ଅଧିବେଶନର ଆରମ୍ଭରେ ଶୁଣନ୍ତୁ ଲୋକଗୀତ କ୍ରମରେ ସଞ୍ଚାର ଗୀତ, ପରିବେଷଣ କରିଛନ୍ତି ବୃଷକେତୁ ଦାସ ଏବଂ ସାଥୀ।

0: भी पास है।
1: 12 साल विश्वास के, विकास के, जन कल्याण के।
2: ଶୁଣିଲି ଲୋକଗୀତ କ୍ରମରେ ସଞ୍ଚାର ଗୀତ ପରିବେଷଣ କରିଥିଲେ ବୃଷକେତୁ ଦାସ ଏବଂ ସାଥୀ। ଆକାଶବାଣୀ ଭବାନୀ ପାଟଣା। ବର୍ତ୍ତମାନ ଶୁଣନ୍ତୁ କେତୋଟି ସୁଗମ ସଙ୍ଗୀତ। ପ୍ରଥମେ ଶିଳ୍ପୀ ହେଲେ ଯୋଗମାୟା ଦାସ। ଗୀତ ରଚନା କରିଛନ୍ତି କୀର୍ତ୍ତନ ନାୟକ।

ଶେଷ ହେଲା ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ଭବାନୀପାଟଣା। ପରବର୍ତ୍ତୀ ପ୍ରସାରଣ।

0: In the United States this morning, Lionel Messi scripted history by scoring his 14th, 15th and 16th World Cup goals with a hat-trick in the game. And that is the end of this news bulletin.
1: ଆକାଶବାଣୀ ଭବାନୀପାଟଣା ଏଥର ଶୁଣନ୍ତୁ କୃଷି ସୂଚନା ଉପରେ ଆଧାରିତ କାର୍ଯ୍ୟକ୍ରମ ଚାଷର କଥା।
2: ଚାଷ କାମତି ତଲିଘରା ଗୋଟେ ମୁଖ୍ୟ ଜିନିଷ। ଇ ତଲିଘରା ତ ଭିନ୍ ଭିନ୍ ପ୍ରକାରର ଥିସି। ଗୋଟେ ଥିସି ଶୁଖ୍ଲା ତଲିଘେରା ଆର୍ ଗୋଟେ ଥିସି କାଦୋ ତଲିଘେରା। ତ ଆଜିର କାର୍ଯ୍ୟକ୍ରମ ମାଧ୍ୟମରେ ଆମେ ଇ ଶୁଖ୍ଲା ତଲିଘେରା କାଣା ଆର୍ କାଦୋ ତଲିଘେରା କାଣା ସେ ବାବଦ ନେ ଜାନ୍ମା। ଶୁଖ୍ଲା ତଲିଘେରା ବର୍ଷାଦିନିଆ ଧାନ ଚାଷ କାଜେ ଦରକାର। ଏକ ହେକ୍ଟର ଜମିକେ ରୁବାର ଲାଗି ହଜାରେ ବର୍ଗମିଟର ଜମିଥି ତଲି ପକାବାକେ ପଡ଼୍ସି। ତଲିର୍ କିଆରିକେ ପହଲା ତ ଜମିକେ କୋଡ଼ା ଖୁସା କରି କରି ଲମ୍ବା ଲମ୍ବା ପଟିଥି ଭାଗ ଭାଗ କରାହେସି। ଲମ୍ବା ଲମ୍ବା ପଟି ଯେନ୍ତା କରି କରି 90 ସେଣ୍ଟିମିଟର ତକ ହେଇଥିବା ଆର୍ ଲମ୍ବ 15 ସେଣ୍ଟିମିଟର ତକ ହେଇଥିବାର କଥା। ନେଇ ହେଲେ ଯେତ୍କି ଦରକାର ହେ ହିପାସେ ରଖ୍ବାର କଥା। ଆର୍ ଦୁଇଟା ପଟି ଭିତରେ ନେ 30 ସେଣ୍ଟିମିଟର ଛାଡ଼ବାର କଥା। କାଇଁ ଯେ ବଏଲେ ବନେ କରି କରି ପାନ୍ ଦେଇ ହେସି। ଆର୍ ହଲ୍ କର୍ବାର ସମିଆତି ହଜାରେ ବର୍ଗମିଟର ତଲି ପଟିନେ 50 କେଜି ସଢ଼ା ଗୋବର ଖତ, 5 କେଜି ଯବକ୍ଷାର୍ଜାନ୍ ସାର, 5 କେଜି ଫସ୍ଫେଟ୍, 5 କେଜି ପଟାସ୍ ସାର ଦେବାକେ ପଡ଼୍ସି। ଆର୍ ତେନ୍କେ ବିଶୋଧିତ ବିହନକେ ଧାଡ଼ି କରି କରି ପକାବାକେ ପଡ଼୍ସି। ଆର୍ ତଲି ପଟିର ଦୁଇ ଧାଡ଼ି ଭିତରେ ନେ 5 ସେଣ୍ଟିମିଟର ବ୍ୟବଧାନ ରଖ୍ବାକେ ପଡ଼୍ସି। ଆର୍ ତଲି ଟିକେ ବଢ଼ଲା ଆର୍ 15 ଦିନ ବାଗିର୍ ହେଇଗଲା ବଏଲେ ଅନାବନା ଘାସ ଘୁସିକେ ବାଛିଦେବାକେ ପଡ଼୍ସି। ଆର୍ ତେନ୍କେ 5 କେଜି ଯବକ୍ଷାର୍ଜାନ୍ ସାର ଦେବାକେ ପଡ଼୍ସି। ଇଟା ତ ଗଲା ଆମେ ବର୍ଷା ଦିନଥି କେନ୍ତା କରି ଶୁଖ୍ଲା ତଲିଘେରାକେ ବନାମା। ଏବେ ଆସନ୍ ଜାନ୍ମା କାଦୋ ତଲିଘେରାକେ, ଯେନ୍ଟାକି ବର୍ଷା ଦିନ କାଜେ ଆର୍ ଖରା ଦିନ କାଜେ ଦୁଇଟା କାଜେ ହେଇପାର୍ସି। ପହଲା ତ ତଲିଘେରା ଯେନ୍ ଜାଗାରେ କରବାର୍ ଥିବା ହେ ଜାଗାକେ ବନେ କରି କରି କାଦ କରିଦେଇକରି ମଇ ଦେଇକିନା ସମାନ କରିଦେବାକେ ପଡ଼୍ସି। ଆର୍ କାଦ କଲାବେଳେ କାଁ ହେସି, ହେନ୍ତା ପହଲା ଏନ୍ତା 50 କେଜି ସଢ଼ା ଗୋବର ଖତ ଦେବାକେ ପଡ଼୍ସି। ଆର୍ ଆଗରୁ ଯେନ୍ ଗଜା ହେଇଥିବା ବିହନକେ 5 ସେଣ୍ଟିମିଟର ବ୍ୟବଧାନ ଧାଡ଼ିଥି ସମାନ ହିପାସେ ପକାବାକେ ପଡ଼୍ସି। ଆର୍ ଟିକେ ଗଜା ବାଗିର୍ ଫାଟି ଫାଟି ହେଇଆଇଲା ବୋଲେ ତେନ୍କେ ଆର୍ ଥରେ ତାକେ ସମାନ କରିଦେବାକେ ପଡ଼୍ସି। ପହଲା ତ ଗୋଟେ କଥା ଧ୍ୟାନ ଦେବାକେ ପଡ଼୍ବା ଯେ ଯେନ୍ତା ଗଜା ଖୁବ୍ ବଡ଼ ନେଇ ହିଏ। ତ ବର୍ଷା ଦିନେ ତ ଶୁଖ୍ଲା ତଲିଘେରା କଲେ ହେସି ଆର୍ ବର୍ଷା ଆର୍ ଖରାଦିନେ ଦୁଇଟାଥି କାଦ ତଲିଘେରା କଲେ ହେସି। ତ ଠିକ୍ ହିପାସେ ଯଦି ଆମେ ତଲିଘେରା କର୍ମା, ଠିକ୍ ହିପାସେ ଘେରାକେ ଯତନ ରତନ କର୍ମା ଆର୍ ଠିକ୍ ହିପାସେ ବୁନାବୁନି କରି କରି ଠିକ୍ ହିପାସେ ସାର୍ ସୁରି ଦମା ହେ ତଲି ବି ଠିକ୍ ହିପାସେ ବଢ଼୍ବା ଆର୍ ସୁସ୍ଥ ସବଲ ହେଇକରି ଗୋଟେ ବନେ ଗଛ ହେଇକରି ଆମ୍କେ ଫସଲ ଦୁଇଟା ବନେ କରି ଦେବା। ତ ତଲିଘେରା କାଦ ତଲିଘେରା ହଉ ନେଇ ହେଲେ ଶୁଖା ତଲିଘେରା ହଉ, ଯେନ୍ ବି ତଲିଘେରା ଆମେ କର୍ମା ତାର୍ ଟିକେ ଯତନ ରତନ କର୍ବାକେ ପଡ଼୍ସି। ତଲିଘେରାକେ ଆମେ ଠିକ୍ ହିପାସେ ଯତ୍ନ କର୍ମା ବୋଇଲେ ସେନୁ ଯେନ୍ ଗଛ ବାହାରବା ହେଟା ବି ହୃଷ୍ଟପୃଷ୍ଟ ହେଇକରି ବାହାରବା। ହେଥିର୍ଲାଗି ଆମ୍କେ ଟିକେ ଧ୍ୟାନ ଦେବାକେ ପଡ଼୍ବା। କାଦ ତଲିଘେରାରେ ଯେନ୍ତା କରି ଖୁବ୍ ପାନ୍ ଆମେ ନେଇ ଦେଇଦେଉଁ କି ଶୁଖା ତଲିଘେରାକେ ଯେନ୍ତା ଖୁବ୍ ଶୁଖା ନେଇ ଛାଡ଼ିଦେଉଁ। ଖୁବ୍ ଶୁଖା ଛାଡ଼ିଦେଲୁ ବୋଇଲେ ତଲି ବି ଠିକ୍ ହିପାସେ ବଢ଼ି ନେଇପାରେ ଆର୍ ଫାଟି ବସ୍ବା ଆର୍ ଗଛ ବି ଠିକ୍ ହିପାସେ ବଢ଼ି ନେଇପାରେ। ଆର୍ କାଦ ତଲିଘେରାରେ ଖୁବ୍ ଯଦି ପାନ୍ ହେଇଗଲା ବୋଲେ ତଲି ବି ଠିକ୍ ହିପାସେ ଗଜା ଆଙ୍କରି ନେଇପାରେ ଆର୍ ପଚି ବସ୍ବା। ହେଥିର୍ଲାଗି ଶୁଖା ତଲିଘେରା ହେଉ କି କାଦ ତଲିଘେରା ହେଉ ଯେନ୍ଟା ବି ଆମ୍କେ ସୁବିଧା ହେଉଛେ ଆମେ ହେ ତଲିଘେରାକେ କରି କରି ତାର୍ ଠିକ୍ ହିପାସେ ଯତ୍ନ ନେଇ କରି ବିହନକେ ଠିକ୍ ହିପାସେ ବୁନି କରି ଠିକ୍ ହିପାସେ ସାର ଦେଇ କରି ବଢ଼ାମା ବୋଇଲେ ହେ ତଲିଘେରାରୁ ଯେନ୍ ଗଛ ଆଙ୍କରିବା ହେ ଗଛ ଗୁଟେ ହୃଷ୍ଟପୃଷ୍ଟ ଗଛ ହେବା ଆର୍ ଯେନ୍ତାକିନା ମା ସୁସ୍ଥ ଥିସି ବୋଲେ ସୁସ୍ଥ ଛୁଆ ଗୁଟେ ସୁସ୍ଥ ମାନୁ ହେସି। ହେନ୍ତା କରି ଯଦି ତଲିଘେରା ଆମେ ଠିକ୍ ହିପାସେ କର୍ମା ହେନୁ ଠିକ୍ ହିପାସେ ଗଜା ଆଙ୍କରିବା ଆର୍ ଠିକ୍ ହିପାସେ ଗଛ ହେବା ବୋଲେ ହେ ଗଛ ନୁ ଆମ୍କେ ଠିକ୍ ହିପାସେ ଫସଲ ମିଲ୍ବା ଆର୍ ଯେତ୍କି ଲାଭ ହେବାର କଥା ବୋଲ ତ ତାନୁ ଅଧିକ ଦୁଇଗୁଣା ଲାଭ ହେଇପାର୍ବା।
1: ଶୁଣିଲି କୃଷି ସୂଚନା ଉପରେ ଆଧାରିତ କାର୍ଯ୍ୟକ୍ରମ ଚାଷର କଥା।

0: ଶ୍ରୋତାବନ୍ଧୁ ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ।
1: ଆଚ୍ଛା ଦାସ ବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ ମୂଳଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
1: ଆଚ୍ଛା ଦାସ ବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ ମୂଳଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।

0: ଶ୍ରୋତାବନ୍ଧୁ ବର୍ତ୍ତମାନ ଶୁଣନ୍ତୁ ମହିଳାମାନଙ୍କ ପାଇଁ ଉଦ୍ଦିଷ୍ଟ କାର୍ଯ୍ୟକ୍ରମ ଶକ୍ତିରୂପା କିନ୍ତୁ ବର୍ତ୍ତମାନ ତା ପୂର୍ବରୁ କିଛି ବିଜ୍ଞାପନ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
4: ୱର୍କ ଫ୍ରମ୍ ହୋମ୍, ହାଇ ସାଲାରୀ, ମାତ୍ର ଗୋଟିଏ କ୍ଲିକ୍ରେ।
5: ଆରେ ୱାଓ,
6: ଅଜଣା ଲିଙ୍କ୍ସ ଉପରେ କ୍ଲିକ୍ କରନ୍ତୁ ନାହିଁ। ଆର୍‌ବିଆଇ କହେ,
7: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
8: ଓହୋ, ନୌରିଆର ଲଭ୍ ଷ୍ଟୋରିର ମ୍ୟାଚ୍ ହେଲା ଆରମ୍ଭ। ଉଭୟ ଖାଇଲେ ଇଟାଲିଆନ କୁଇଜିନ୍, ୱେଟର ଫୋପାଡ଼ିଲା ସ୍ପିନ୍, 4000ର ବିଲ୍ ଆସିଲା। ରୋହନର ହୃଦୟ ଜୋରରେ ଧକ୍ ଧକ୍ ହେଲା, ଯାଇଥିଲା ଭୁଲି ସେ ନେବାକୁ ନିଜର ୱାଲେଟ। ରିୟା ହେଇଗଲା କୁଲ ଆଉ କଲା ଡିଜିଟାଲ ପେମେଣ୍ଟ। ଆପଣ ବି QR କୋଡ୍ ସ୍କାନ୍ କରିକି UPI କରନ୍ତୁ ପେମେଣ୍ଟ। ଡିଜିଟାଲ ପେମେଣ୍ଟ ଦ୍ୱାରା ଜିତନ୍ତୁ ଲାଇଫ୍ ର ପ୍ରତି ଟୁର୍ଣ୍ଣାମେଣ୍ଟ।
9: ଭାରତ କରେ ଡିଜିଟାଲ ଦେୟ ପ୍ରଦାନ,
10: ସହଜ ଅଟେ ପ୍ରତିଟି ନେଣ ଦେଣ।
11: पूरा रशिया का जनसंख्या कितना है बताओ? 14 करोड़ जितनी। बहुत बड़ा नंबर है ना? पर बड़ा नंबर तो ये है कि भारत में लगभग इतने ही घरों में लगे हैं नल पिछले 12 सालों में। 16 करोड़ घरों में हर दिन हर मौसम आता है नल से निर्मल जल, जिससे करोड़ों महिलाओं को पानी ढोने से तो मुक्ति मिली ही, साथ गाँव में जल व्यवस्थापन की शक्ति भी मिली।
12: जल जीवन मिशन का विजन सिर्फ लोगों तक पानी पहुंचाने का ही नहीं है, ये डिसेंट्रलाइजेशन का, विकेंद्रीकरण का उसका भी एक बहुत बड़ा मूवमेंट है। ये विलेज ड्रिवन, विमेन ड्रिवन मूवमेंट है।
11: 12 साल विश्वास के, विकास के, जन कल्याण के।

ମହିଳାମାନଙ୍କ ପାଇଁ ଉଦ୍ଦିଷ୍ଟ ଶକ୍ତିରୂପା ଘର ଏକ ମନ୍ଦିର କାର୍ଯ୍ୟକ୍ରମରେ ଅଗଣିତ ଭଉଣୀମାନଙ୍କୁ ସ୍ୱାଗତ। ଆଜିର ଉପସ୍ଥାପନାରେ ମୁଁ ସସ୍ମିତା ମହାନ୍ତି। ନମସ୍କାର।

ଘରମାନେ କେବଳ ଇଟା ପଥରରେ ତିଆରି ହୋଇଥିବା କୋଠା ନୁହେଁ, ଯେଉଁ ଜାଗାରେ ମଣିଷ ରହେ, ଶୁଏ, ଖାଏ, ନିଜକୁ ସୁରକ୍ଷିତ ଅନୁଭବ କରେ ତାକୁ ଘର କୁହାଯାଏ। ଏହା କୁଡ଼ିଆ ହେଉ କି ଦୁଇ ମହଲା ହେଉ କି କୋଠା ଫ୍ଲାଟ୍, ଯେକୌଣସି ବି ହୋଇପାରେ। ଯେଉଁଠି ପ୍ରେମ, ମମତା, ବିଶ୍ୱାସ, ଆପଣାପଣ ଥାଏ ସେଇଟା ହିଁ ପ୍ରକୃତ ଘର। ମା, ବାପା, ଭାଇ, ଭଉଣୀ, ସ୍ୱାମୀ, ସ୍ତ୍ରୀ, ପିଲା ମିଶି ରହୁଥିବା ସ୍ଥାନକୁ ପରିବାର ବା ଘର କୁହାଯାଏ। ବାହାର ଦୁନିଆର କଷ୍ଟ ପରେ ଯେଉଁଠି ମନ ଶାନ୍ତି ପାଏ ସେଇଟା ହେଲା ଘର। ସଂସାର ଭିତରେ ଘର କରିଥିଲେ ପଥର ପଡ଼ିଲେ ସହି, ଏହି ଉକ୍ତିଟି ନାରୀ ଜୀବନର ଏକ ଚିରନ୍ତନ ସତ୍ୟକୁ ପ୍ରକାଶ କରେ। ସଂସାର ହେଉଛି ସୁଖ ଦୁଃଖ, ହସ କାନ୍ଦ, ସଫଳତା ଓ ବିଫଳତାର ଏକ ସମନ୍ୱୟ। ଏହି ସଂସାରର ମୂଳ ଆଧାର ହେଉଛି ନାରୀ। ସେ ମା, ଭଉଣୀ, ପତ୍ନୀ, କନ୍ୟା ଓ ବନ୍ଧୁ ଭାବେ ଜୀବନର ପ୍ରତ୍ୟେକ ସ୍ତରରେ ନିଜର ଭୂମିକା ନିର୍ବାହ କରିଥାଏ। ଘରକୁ ସ୍ୱର୍ଗ ସଦୃଶ କରିବା ପାଇଁ ସେ ନିଜର ସୁଖ, ସ୍ୱପ୍ନ ଓ ଇଚ୍ଛାକୁ ଅନେକ ସମୟରେ ବଳିଦାନ ଦେଇଥାଏ। ସେଥିପାଇଁ କୁହାଯାଏ ଯେ ଯିଏ ସଂସାର ଭିତରେ ଘର କରିଛି ସେ ଜୀବନର ସମସ୍ତ ଝଡ଼ଝଞ୍ଜାକୁ ସହିବାର ଶକ୍ତି ରଖିଥାଏ। ଓଡ଼ିଆ ଲୋକ ସାହିତ୍ୟରେ ପ୍ରବାଦ ବା ନୀତିବଚନର ସ୍ଥାନ ଅତି ଉଚ୍ଚ। ଏହି ଛୋଟ ବାକ୍ୟଗୁଡ଼ିକ ମଧ୍ୟରେ ଜୀବନର ବଡ଼ ସତ୍ୟ ଲୁଚି ରହିଥାଏ। ସଂସାର ଭିତରେ ଘର କରିଥିଲେ ପଥର ପଡ଼ିଲେ ସହି, ଏହି ମଣିଷକୁ ଧୈର୍ଯ୍ୟ, ସହନଶୀଳତା ଓ ମାନସିକ ଦୃଢ଼ତାର ଶିକ୍ଷା ଦିଏ। ଯଦି ତୁମେ ସଂସାର ଭିତରେ ଘର କରି ରହିଛ, ତେବେ ଲୋକେ ତୁମ ଉପରେ ପଥର ଫିଙ୍ଗିଲେ ତାକୁ ସହିବାକୁ ପଡ଼ିଥାଏ। ଏଠି ଘର କରିବା ମାନେ ସମାଜରେ ରହି ଜୀବନଯାପନ କରିବା, ପଥର ପଡ଼ିବା ମାନେ ନିନ୍ଦା, ସମାଲୋଚନା, ଅପମାନ, ବିରୋଧ ଓ ବାଧା ବିଘ୍ନ ଆସିଥାଏ। ମଣିଷ ଏକାକୀ ରହିପାରେ ନାହିଁ, ସେ ହେଉଛି ସମାଜର ଅଙ୍ଗ। ସମାଜରେ ରହିଲେ ଭଲ ଓ ମନ୍ଦ ଦୁଇଟି ମିଳିବ। ଯେତେବେଳେ ତୁମେ ନୂଆ କିଛି କରିବାକୁ ଚେଷ୍ଟା କରିବ, କିଛି ଲୋକ ସ୍ୱାଗତ କରିବେ, ଆଉ କିଛି ଲୋକ ବିରୋଧ କରିବେ। ସେମାନେ କଥାରେ ଆଘାତ ଦେବେ, ଦୋଷ ଦେଖାଇବେ, ପଛରେ ନିନ୍ଦା କରିବେ। କିନ୍ତୁ ଏହି ପଥର ଫିଙ୍ଗିବାକୁ ଡରିଲେ ତୁମେ ଘର ବାହାରେ ରହିବାକୁ ପଡ଼ିବ, ଅର୍ଥାତ୍ ସମାଜରୁ ଦୂରେଇ ଯିବାକୁ ପଡ଼ିବ। ତେଣୁ ଯଦି ସମାଜରେ ରହିବାକୁ ଚାହଁ, ତେବେ ସମାଲୋଚନାକୁ ସହିବାର ଶକ୍ତି ରଖିବାକୁ ହେବ। ସହିବାର ଅର୍ଥ ଅନ୍ୟାୟ ସହିବା ନୁହେଁ। ଯଦି ପଥର ଅତ୍ୟାଚାର, ଅନ୍ୟାୟ, ହିଂସାର ରୂପ ନିଏ, ତେବେ ଚୁପ୍ ରହିବା ଉଚିତ ନୁହେଁ, ସେତେବେଳେ ପ୍ରତିବାଦ କରିବା ଦରକାର। ପ୍ରବାଦଟି ସହନଶୀଳତା ଶିଖାଏ।

0: ଦୁର୍ବଳତା ନୁହେଁ। ଜୀବନ ଏକ ଯାତ୍ରା, ଏହି ଯାତ୍ରାରେ ଫୁଲ ମଧ୍ୟ ମିଳିବ, କଣ୍ଟା ମଧ୍ୟ ମିଳିବ। ସଂସାର ଭିତରେ ଘର କରିଥିଲେ ପଥର ପଡ଼ିଲେ ସହି, କଣ୍ଟାକୁ ଡରିଲେ ଫୁଲ ପାଖରେ ପହଞ୍ଚି ହେବ ନାହିଁ। ଯେଉଁଦିନ ମଣିଷ ଲୋକ କଥାକୁ ଡରିବା ଛାଡ଼ିଦିଏ ସେଇଦିନ ସେ ସ୍ୱାଧୀନ ହୁଏ, ଆଉ ସ୍ୱାଧୀନ ମଣିଷ ହିଁ ସମାଜକୁ ଆଗକୁ ନେଇପାରେ। ତେବେ ଶ୍ରୋତା ଭଉଣୀ, ଆସନ୍ତୁ ଗୋଟେ ଭଉଣୀଙ୍କ ସହିତ କଥାବାର୍ତ୍ତା ହେବା। ଭଉଣୀ ନମସ୍କାର।
1: ନମସ୍କାର।
0: ଆମ ଶକ୍ତିରୂପା କାର୍ଯ୍ୟକ୍ରମକୁ ଆପଣଙ୍କୁ ସ୍ୱାଗତ।
1: ଧନ୍ୟବାଦ।
0: ଆପଣଙ୍କ ପରିଚୟ ଟିକେ ଆମ ଶ୍ରୋତା ଭଉଣୀଙ୍କୁ ଦିଅନ୍ତୁ।
1: ମୁଁ କଳ୍ପନା ରଥ, କଳାହାଣ୍ଡି ଲେଖିକା ସଂଘର ସମ୍ପାଦିକା, ଆଉ ମୁଁ ଜଣେ ଶିକ୍ଷୟତ୍ରୀ ମଧ୍ୟ, ଏବିଓରେ ରିଟାୟାର୍ଡ଼ କରିଛି, ଗୃହିଣୀଟିଏ ମଧ୍ୟ
0: ଆଜ୍ଞା,
1: ଆଉ ଲେଖିକାଟିଏ ମଧ୍ୟ।
0: ତ ଭଉଣୀ, ଆଜି ଆମର ବିଷୟ ହେଲା ଯେ ସଂସାର ଭିତରେ ଘର କରିଥିଲେ ପଥର ପଡ଼ିଲେ ସହି, ଏହା ଉପରେ ଆମ ଶ୍ରୋତା ଭଉଣୀମାନଙ୍କୁ କିଛି କୁହନ୍ତୁ।
1: ହଁ, ତା ଉପରେ ତ ମୁଁ କହିବି, ତା ଆଗରୁ ମୁଁ ଦୀପଦ କହିବା ପାଇଁ ଚାହୁଁଛି ଶ୍ରୋତା ଭଉଣୀମାନଙ୍କୁ।
0: ଆଜ୍ଞା।
1: ଆମେ ଯେମିତି ମନ୍ଦିର ଗଲେ ଭଗବାନଙ୍କ ପ୍ରତି ଗୋଟେ ଭକ୍ତି ନେଇକରି ଯାଉ, ଗୋଟେ ପବିତ୍ରତା ନେଇକି ଯାଉ, ମନ୍ଦିର ଭିତରେ ଗୋଟେ ପବିତ୍ରତା ଆଉ ସକାରାତ୍ମକ ଅନୁଭବ ନେଇକରି ଯାଉ, ଅନୁଭବ ନେଇକରି ଆସୁ, ଆଉ ଭଗବାନଙ୍କ ପ୍ରତି ପ୍ରେମ ଭଲ ପାଇବା ଧରିକି ଯାଉ, ସେମିତି ଆମେ ଆମ ପରିବାରକୁ ଯଦି ବାପା ମାଆ ଭାଇ ଭଉଣୀ ପୁଅ ଝିଅ ସମସ୍ତେ ମିଶିକିରି ନିଜ ନିଜ ଭିତରେ ପରସ୍ପର ଭିତରେ ଭଲ ପାଇବା, ସ୍ନେହ ପ୍ରେମ ରଖିକିରି ବାନ୍ଧି ହେଇକିରି ଆମେ ଯଦି ଆମ ପରିବାର ଭିତରେ ରହିବୁ, ତେବେ ଆମ ପରିବାର ଗୋଟେ ମନ୍ଦିର ପାଲଟିଯିବ। ସେଥିପାଇଁ କୁହାଯାଏ ପରିବାର ଗୋଟାଏ ମନ୍ଦିର ବୋଲି। ଆଉ ଆମର ଯଦି ପ୍ରତ୍ୟେକ ପରିବାର ଭିତରେ ଏହି ସ୍ନେହ ଶ୍ରଦ୍ଧା ନେଇକିରି ଗୋଟାଏ ମନ୍ଦିରର ଅନୁଭବ ଆମେ ସବୁ ପରିବାରରେ କରିବା, ତେବେ ଆମର ଦେଶ ମଧ୍ୟ ସ୍ୱର୍ଗ ପାଲଟିଯିବ।
0: ଏହି ସଂସାର ଭିତରେ ଘର କରିଥିଲେ ପଥର ପଡ଼ିଲେ ସହି, ଆର ତାତ୍ପର୍ଯ୍ୟ ବା ଆର ଅର୍ଥ କ'ଣ ଆମ ଶ୍ରୋତା ଭଉଣୀଙ୍କୁ ଟିକେ କୁହନ୍ତୁ।
1: ହଁ, ଏହି ଛୋଟ ବାକ୍ୟଟିରେ ଜୀବନର ବିରାଟ ସତ୍ୟ ଲୁଚି ରହିଛି। ଏହା ଆମକୁ ଶିଖାଏ ଯେ ସମାଜ ଓ ସଂସାର ମଧ୍ୟରେ ବାସ କଲେ ସମାଲୋଚନା, ବାଧା, ଦୁଃଖ, ଅପମାନ ଆଉ ବିଭିନ୍ନ ପ୍ରତିକୂଳ ପରିସ୍ଥିତି ନିଶ୍ଚୟ ସହିବାକୁ ପଡ଼ିବ।
0: ହଁ,
1: କାରଣ ସଂସାର ଏକ ଖାଲି ସୁଖର ବଗିଚା ନୁହେଁ, ଏହା ସୁଖ ଦୁଃଖ ହସ କାନ୍ଦ ଆଶା ନିରାଶାର ଏକ ସମନ୍ୱୟ। ଆମେ ପ୍ରାୟ ଦେଖୁଛୁ ଯେଉଁ ଗଛରେ ଫଳ ଫଳିଥାଏ ସେଇ ଗଛକୁ ଲୋକେ ପଥର ମାରନ୍ତି, ନୁହେଁ କି? କିନ୍ତୁ ଫଳ ନଥିବା ଗଛକୁ କିଏ ଧ୍ୟାନ ଦିଅନ୍ତି ନାହିଁ। ସେହିପରି ଯେଉଁ ବ୍ୟକ୍ତି ଭଲ କାମ କରେ, ସମାଜ ପାଇଁ କିଛି କରିବାକୁ ଚାହେଁ, ସେହି ବ୍ୟକ୍ତିକୁ ଅଧିକା ସମାଲୋଚନା, ଈର୍ଷା ଓ ବିରୋଧର ସାମ୍ନା କରିବାକୁ ପଡ଼େ, ତଥାପି ସେ ନିଜ ଲକ୍ଷ୍ୟରୁ ବିଚଳିତ ହୁଏ ନାହିଁ, ନୁହେଁ କି? ଆମେ ଯେତିକି ମହାନ ବ୍ୟକ୍ତିମାନଙ୍କ ଜୀବନୀକୁ ଦେଖିବା, ସେମାନେ ବିନା ସଂଘର୍ଷରେ ମହାନ ହୋଇନାହାନ୍ତି। ସେମାନଙ୍କୁ ନିନ୍ଦା କରାଯାଇଛି, ବାଧା ଦିଆଯାଇଛି, ସେମାନେ କେବେ ହାର ମାନିନାହାନ୍ତି। ସତ କହିବାକୁ ଗଲେ ସହନଶୀଳତାର ନାଁ ଆସିଲେ ନାରୀମାନଙ୍କର ମୁହଁ ଦିଶିଯାଏ, ନୁହେଁ କି? ଏଇ ଦୁଇ ଦିନ ତଳେ ରଜ ପର୍ବ ଆମେ ପାଳନ କଲେ, ଧରିତ୍ରୀ ମା ଓ ନାରୀ ଏହି ଦୁଇ ଜଣଙ୍କୁ ସମ୍ମାନ ଦେବାର ପର୍ବ ଏହି ରଜ ପର୍ବ। ଧରଣୀ ମାଆକୁ ମା ବୋଲି ସମ୍ବୋଧନ କରାଯାଏ, କାହିଁକିନା ଧରଣୀ ପରି ମାଆମାନେ ବି ପୁରୁଷମାନଙ୍କ ଅପେକ୍ଷା ଅଧିକ ସହନଶୀଳ, ଅଧିକ ସହିପାରନ୍ତି। ସେ ଜନନୀ ଈଶ୍ୱର ନାରୀକୁ ସନ୍ତାନକୁ ଗର୍ଭରେ ଧାରଣ କରି ଜନ୍ମ କରି ଦେବାର ଗୁରୁ ଦାୟିତ୍ୱ ଦେଇଛନ୍ତି। ନାରୀ କେବଳ ଜନନୀ ନୁହେଁ, ସେ ସଂସ୍କାରର ଧାରକ ଆଉ ବାହକ ମଧ୍ୟ। ତେଣୁ ନାରୀ ଭିତରେ ସହନଶୀଳତାଟା ପୁରୁଷ ଅପେକ୍ଷା ଟିକେ ଅଧିକ ଦେଖାଯାଏ। ତେଣୁ ଏହି ଉକ୍ତିଟି ବିଶେଷ କରି ନାରୀମାନଙ୍କୁ, ପୁରୁଷମାନଙ୍କୁ ବି ପ୍ରଯୁଜ୍ୟ, ବିଶେଷ କରି ନାରୀମାନଙ୍କୁ ମଧ୍ୟ ଟିକେ ବେଶୀ ପ୍ରଯୁଜ୍ୟ ବୋଲି ମୁଁ ଭାବେ।
0: ଆଜ୍ଞା, ତାହେଲେ ଭଉଣୀ କୁହନ୍ତୁ ଯେ ନାରୀର ସହନଶୀଳତା କିପରି ପ୍ରକାଶ ପାଏ?
1: ନାରୀ ଜୀବନରେ ବିଭିନ୍ନ ପର୍ଯ୍ୟାୟରେ ଅନେକ ଚ୍ୟାଲେଞ୍ଜର ସମ୍ମୁଖୀନ ହୁଏ। ପରିବାରର ସୁଖ ପାଇଁ ନିଜର ଇଚ୍ଛା, ନିଜର ସ୍ୱପ୍ନକୁ ବଳିଦାନ କରେ, ବିପଦ ସମୟରେ ଧୈର୍ଯ୍ୟର ସହିତ ସେ ପରିସ୍ଥିତିକୁ ସାମ୍ନା କରେ, ଆଉ ଏହି ଗୁଣ ତାର ସହନଶୀଳତାକୁ ପ୍ରକାଶ କରେ।
0: ତାହେଲେ ଆପଣ ତ ପ୍ରଥମେ କହିଥିଲେ ଘର ପରିବାର ବିଷୟରେ କହିଥିଲେ, ତ ପରିବାର ଗଠନରେ ନାରୀର ଭୂମିକା କ'ଣ?
1: ପରିବାର ଗଠନରେ ନାରୀର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସେ ସନ୍ତାନକୁ ଜନ୍ମ ଦିଏ, ନାରୀ ହେଉଛି ସନ୍ତାନର ପ୍ରଥମ ଗୁରୁ। ସନ୍ତାନମାନଙ୍କୁ ଶିକ୍ଷା, ସଂସ୍କାର, ନୈତିକ ମୂଲ୍ୟବୋଧ ଶିଖାଏ। ସେ ପରିବାରରେ ଭଲ ପାଇବା, ସ୍ନେହ ଓ ଏକତାର ପରିବେଶ ସୃଷ୍ଟି କରେ। ସନ୍ତାନ ଗଠନ କରିବାର ବିଶେଷ ମାନେ ଦାୟିତ୍ୱ ହେଉଛି ନାରୀର।
0: ତାହେଲେ ଭଉଣୀ, ନାରୀର ତ୍ୟାଗକୁ କିପରି ମୂଲ୍ୟାଙ୍କନ କରାଯାଇପାରିବ?
1: ନାରୀର ତ୍ୟାଗ ତ ଅମୂଲ୍ୟ। ସେ ପରିବାରର ସୁଖ ପାଇଁ ନିଜର ଆରାମ, ସମୟ ଓ ସ୍ୱପ୍ନକୁ ବଳିଦାନ

0: କରିଥାଏ। ତାର ଏହି ତ୍ୟାଗ ପରିବାରକୁ ସୁଦୃଢ଼ କରିଥାଏ, ସମାଜର ଉନ୍ନତିର ସହାୟକ ହୋଇଥାଏ। ନାରୀର ତ୍ୟାଗ ଅପରିସୀମ।
1: ତାହେଲେ ଭଉଣୀ, ନାରୀ ଜୀବନରେ କେଉଁ କେଉଁ ଚ୍ୟାଲେଞ୍ଜର ସମ୍ମୁଖୀନ ହୁଏ?
0: ନାରୀ ଶିକ୍ଷା, ଚାକିରି, ପରିବାର, ସାମାଜିକ ଦାୟିତ୍ୱର ସନ୍ତୁଳନ ରକ୍ଷା କରିବାରେ ଅନେକ ଚ୍ୟାଲେଞ୍ଜର ସମ୍ମୁଖୀନ ହୁଏ। ଜଣେ ଗୃହିଣୀ ଆଉ ଜଣେ ଚାକିରିଜୀବୀ ନାରୀ ଭିତରେ ଟିକେ ଅଧିକା ଚ୍ୟାଲେଞ୍ଜ, ଚାକିରିଜୀବୀ ନାରୀମାନଙ୍କ ଭିତରେ ଟିକେ ଅଧିକା ଚ୍ୟାଲେଞ୍ଜ ରହିଥାଏ। ଯେହେତୁ ସେ ଚାକିରି ଆଉ ପରିବାର ଦୁଇଟି ଭିତରେ ସମନ୍ୱୟ ରକ୍ଷା କରେ, ସବୁବେଳେ ସମନ୍ୱୟ ରକ୍ଷା କରିବା ପାଇଁ ଚେଷ୍ଟା କରେ, ଆଉ ସେହି ସମନ୍ୱୟ ତାକୁ ସାହସ ଓ ଧୈର୍ଯ୍ୟର ସହିତ ସମସ୍ତ ବାଧାକୁ ଅତିକ୍ରମ କରିବାକୁ ସାହସ ଦିଏ, ଆଉ ସମସ୍ତ ପ୍ରକାର ପାରିବାରିକ ସନ୍ତୁଳନ ରକ୍ଷା କରିବାରେ ମଧ୍ୟ ତାକୁ ସାହସ ଆଉ ଶକ୍ତି ଯୋଗାଇଥାଏ। ଆଉ ଶକ୍ତି ଯୋଗାଇବାରୁ ହିଁ ସେ ଏଇଟା ସଫଳ ହୋଇପାରେ, ଚାକିରି ଆଉ ପରିବାର ଦୁଇଟାକୁ ସମାନ ରକ୍ଷା କରିବାରେ ସେ ସଫଳ ହୋଇପାରେ।
1: ତାହେଲେ ନାରୀ ଶିକ୍ଷାର ଗୁରୁତ୍ୱଟି କ'ଣ?
0: ନାରୀ ଶିକ୍ଷିତ ହେଲେ ପରିବାର ଓ ସମାଜ ଶିକ୍ଷିତ ହୁଏ, କାହିଁକିନା କୁହାଯାଇଛି, ମୁଁ ଆଉ ଥରେ ବି କହିଥିଲି ଏବେ, ଯେ ସନ୍ତାନର ପ୍ରଥମ ଗୁରୁ ହେଉଛି ମା, ତେଣୁ ମା ପ୍ରଥମେ ସେ ମାଆଠୁ ହିଁ ସଂସ୍କାର ଆଉ ମାନେ ସାମାଜିକ ମୂଲ୍ୟବୋଧ ସଂସ୍କାର ଆଉ ଯାହା ବି ମାନେ ଭଲ କଥା ଗୁଡ଼ିକ ସେ ମାଆଠୁ ଏକା ଶିଖାଯାଏ। ଆଉ ସେଇ ଶିଶୁଦିନେ ସମାଜରେ ବଡ଼ ହୋଇକରି ନାଗରିକ ହୁଏ, ଗୋଟେ ସୁନାଗରିକ ହୁଏ। ଯଦି ମାଆଟି ନିଜର ଛୁଆଟିକୁ ସୁନାଗରିକ କରି ଗଢ଼ିବ, ସେ ସମାଜର ଉନ୍ନତି ମଧ୍ୟ ହେବ, ସମାଜର ଉନ୍ନତିରେ ମଧ୍ୟ ସେ ସହାୟକ ହେବ। ତେଣୁ ସମାଜର ଉନ୍ନତିରେ ନାରୀର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, ଆଉ ତାର ଶିକ୍ଷା ନିଶ୍ଚିତ ଜରୁରୀ। କାହିଁକି ନାରୀ ଶିକ୍ଷିତ ହେଲେ ହିଁ ସେ ଗୋଟେ ସନ୍ତାନକୁ ଠିକ୍ ଭାବରେ ଗଢ଼ିପାରିବ, ଗଠନ କରିପାରିବ, ଆଉ ଗୋଟେ ପରିବାରକୁ ମଧ୍ୟ ସେ ଶିକ୍ଷିତ କରିଦେଇପାରିବ, ନୁହେଁ ତାର ଶିକ୍ଷା ଦ୍ୱାରା ତାର ପରିବାରକୁ ମଧ୍ୟ ସେ ଶିକ୍ଷିତ କରିଦେଇପାରିବ।
1: ତ ନାରୀ ସଶକ୍ତିକରଣ କାହିଁକି ଆବଶ୍ୟକ?
0: ନାରୀ ସଶକ୍ତିକରଣ ଦ୍ୱାରା ନାରୀ ନିଜର ଅଧିକାର ସମ୍ପର୍କରେ ସଚେତନ ହୁଏ ଓ ସ୍ୱାବଲମ୍ବୀ ହୋଇପାରେ। ଶିକ୍ଷା, ରୋଜଗାର ଓ ସମାନ ସୁଯୋଗ ମିଳିଲେ ନାରୀ ନିଜର କ୍ଷମତାର ମଧ୍ୟ ବିକାଶ କରିପାରେ, ଆଉ ନାରୀର ଉନ୍ନତି ହେଲେ ପରିବାର ଓ ସମାଜ ଦେଶର ମଧ୍ୟ ଉନ୍ନତି ହେବ। ତେଣୁ ନାରୀ ସଶକ୍ତିକରଣ ଏକ ସୁସ୍ଥ, ପ୍ରଗତିଶୀଳ ଆଉ ଉନ୍ନତ ସମାଜର ଗଠନ ପାଇଁ ନିହାତି ଆବଶ୍ୟକ।
1: ତ ଭଉଣୀ, ଆଉ ଗୋଟେ କଥା, ଯେ କାର୍ଯ୍ୟକ୍ଷେତ୍ରରେ ନାରୀର ସଫଳତା କିପରି ପ୍ରମାଣିତ ହୋଇଛି?
0: ବର୍ତ୍ତମାନ ସମୟରେ ନାରୀମାନେ ବିଭିନ୍ନ କ୍ଷେତ୍ରରେ ନିଜର ଦକ୍ଷତା ଓ ପ୍ରତିଭାର ପରିଚୟ ଦେଇଛନ୍ତି। ସେମାନେ ଡାକ୍ତର, ଇଞ୍ଜିନିୟର, ଶିକ୍ଷକ, ବୈଜ୍ଞାନିକ, ପ୍ରଶାସକ, ଉଦ୍ୟୋଗୀ ଭାବରେ ସଫଳତାର ସହିତ କାମ କରୁଛନ୍ତି। ଏବେ ତ ସେନାବାହିନୀରେ ମଧ୍ୟ ନାରୀମାନେ ଗଲେଣି, ପାଇଲଟ ହେଉଛନ୍ତି, କ୍ୟାପ୍ଟେନ୍ ହେଉଛନ୍ତି ଜାହାଜର, ମାନେ ନାରୀମାନେ ପ୍ରତ୍ୟେକ କ୍ଷେତ୍ରରେ, ଜଳରୁ ସ୍ଥଳରୁ ଆକାଶ ପର୍ଯ୍ୟନ୍ତ ପ୍ରତ୍ୟେକ କ୍ଷେତ୍ରରେ ନାରୀମାନେ ନିଜର ମାନେ ପାରଦର୍ଶିତାକୁ ଦେଖାଇ ପାରିଲେଣି। ସେମାନଙ୍କର ସଫଳତା ପ୍ରମାଣ କରିଛି ଯେ ସୁଯୋଗ ମିଳି ନାରୀ ପୁରୁଷଙ୍କ ସହିତ ସମାନ ଭାବରେ ସମସ୍ତ କ୍ଷେତ୍ରରେ ଉତ୍କୃଷ୍ଟ ଆଉ ଉତ୍କର୍ଷ ପ୍ରଦର୍ଶନ କରିପାରିବ।
1: ଆଜ୍ଞା, ତାହେଲେ ପରିବାରରେ ମୂଲ୍ୟବୋଧ ଗଠନରେ ନାରୀର ଭୂମିକା କ'ଣ?
0: ପରିବାରରେ ନୈତିକ ମୂଲ୍ୟବୋଧ, ଶୃଙ୍ଖଳା ଓ ମାନବିକ ଗୁଣର ବିକାଶରେ ନାରୀର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସେ ସନ୍ତାନମାନଙ୍କୁ ସତ୍ୟବାଦିତା, ଭଦ୍ରତା, ପରୋପକାର, ବଡ଼ମାନଙ୍କ ପ୍ରତି ସମ୍ମାନ ଦେଖାଇବା, ପରସ୍ପର ପ୍ରତି ସ୍ନେହ ମମତା ଦେଖାଇବା, ଆଉ ଅତିଥିମାନଙ୍କୁ କେମିତି ସମ୍ମାନ ଦେଖାଯାଏ, ବ୍ୟବହାର ଦେଖାଯାଏ ଶିଖାଇବାଟା, ଏହିସବୁ ମୂଲ୍ୟବୋଧ ସନ୍ତାନର ଚରିତ୍ର ଗଠନର ସହାୟକ ହୋଇଥାଏ। ଏଇଟା କେବଳ ମାଆ ହିଁ କରିପାରେ। ବିଦ୍ୟାଳୟକୁ ଯିବା ଭିତରେ ଗୋଟେ ପିଲାଟି ତା'ର ଚରିତ୍ର ଗଠନର ପୁରା ମୂଳଦୁଆ ପକାଇଥାଏ।
1: ଆଜ୍ଞା, ତାହେଲେ ଭଉଣୀ କୁହନ୍ତୁ, ଯେ ସଂସାର ଭିତରେ ଘର କରିଥିଲେ ପଥର ପଡ଼ିଲେ ସହି, ଉକ୍ତିଟି ନାରୀ ଜୀବନ ସହ କିପରି ସମ୍ପୃକ୍ତ?
0: ସଂସାର ଭିତରେ ପଥର ପଡ଼ିଥିଲେ ସହି ବାକ୍ୟଟି ନାରୀର ସହନଶୀଳତାକୁ ଇଙ୍ଗିତ କରେ। ଜୀବନରେ ନାନା ପ୍ରକାର ସମସ୍ୟା, ଦୁଃଖ, ପ୍ରତିକୂଳ ପରିସ୍ଥିତି ଆସିଲେ ମଧ୍ୟ ମାଆଟିଏ ବା ନାରୀଟିଏ ନିଜ ପରିବାରର ସୁଖ ପାଇଁ ସବୁକିଛି ସହିଯାଏ। କେବେ କେବେ ଆର୍ଥିକ ସମସ୍ୟା, କେବେ ସାମାଜିକ ଚାପ, କେବେ ପାରିବାରିକ କଳହର ମଧ୍ୟ ସେ ସମ୍ମୁଖୀନ ହୁଏ, ତଥାପି ସେ ଭାଙ୍ଗି ପଡ଼େ ନାହିଁ। ନିଜର ଲୁହକୁ ଲୁଚାଇ ଅନ୍ୟମାନଙ୍କ ମୁହଁରେ ହସ ଫୁଟାଇବାକୁ ଚେଷ୍ଟା କରେ। ଏହି ସହନଶୀଳତା ହିଁ ତାକୁ ମହାନ କରେ। ଆଉ ସଂସାର ଭିତରେ ଘର କରିଥିଲେ ପଥର ପଡ଼ିଲେ ସହି, ଏଇଟା ମାନେ ନାରୀ ପୁରୁଷ ଦୁଇ

0: ପାଇଁ ମାନେ ସମାନ ପ୍ରଯୁଜ୍ୟ, କିନ୍ତୁ ନାରୀ ପାଇଁ ଟିକେ ଅଧିକା ପ୍ରଯୁଜ୍ୟ। ଉକ୍ତି ନାରୀର ଧୈର୍ଯ୍ୟ, ସହନଶୀଳତା, ତ୍ୟାଗ ଓ ସଂଘର୍ଷମୟ ଜୀବନର ଏକ ସଠିକ୍ ଚିତ୍ରଣ, ତେଣୁ ଏହା ନାରୀମାନଙ୍କ ପାଇଁ ବେଶୀ ପ୍ରଯୁଜ୍ୟ। ନାରୀ ହେଉଛି ପ୍ରେମ, ମମତା, କରୁଣା ଓ ଶକ୍ତିର ପ୍ରତୀକ। ସେ ସଂସାରର ଆଧାର, ପରିବାରର ମେରୁଦଣ୍ଡ ଓ ସମାଜର ଅଗ୍ରଗତିର ପ୍ରେରଣା। ଆମେ ସମସ୍ତେ ନାରୀର ତ୍ୟାଗ ଓ ଅବଦାନକୁ ସମ୍ମାନ ଦେବା ଉଚିତ। ନାରୀର ସହନଶୀଳତା ଓ ଅଦମ୍ୟ ଶକ୍ତି ହିଁ ତାକୁ ବନ୍ଦନୀୟ କରିଛି, ତେଣୁ ନାରୀକୁ ସମ୍ମାନ କରିବା ଅର୍ଥ ମାନବତାକୁ ସମ୍ମାନ କରିବା। ତେଣୁ ନାରୀର ମହାନତା ପାଖରେ ଆମର ସମାଜ ସବୁବେଳେ ଋଣୀ ହୋଇକରି ରହିଛି।
1: ଆପଣଙ୍କର ବାର୍ତ୍ତା କ'ଣ ରହିବ ଆମ ଶ୍ରୋତା ଭଉଣୀମାନଙ୍କ ପାଇଁ?
0: ମୁଁ ଏତିକି କହିବି ଯେ ଆଜିର ସମାଜରେ ଆମର ପାଶ୍ଚାତ୍ୟ ଦେଶର ବହୁତ ଗୁଡ଼ାଏ ଜିନିଷ ପଶି ଆସୁଛି ଆମର ଭାରତୀୟ ପରମ୍ପରାରେ। ଭାରତୀୟ ପରମ୍ପରା ଆମର ଗୋଟେ ମହାନ ପରମ୍ପରା। ଆମର ଭାରତରେ ଅନ୍ୟ କୌଣସି ପୃଥିବୀର ଅନ୍ୟ କୌଣସି ଦେଶମାନେ ମାନେ ଘରକୁ ପରିବାରକୁ ମନ୍ଦିର କୁହାଯାଏ ନାହିଁ, କି ଗୋଟାଏ ବିଦ୍ୟାଳୟକୁ ମନ୍ଦିର କୁହାଯାଏ ନାହିଁ, କିନ୍ତୁ ଆମର ଭାରତୀୟ ପରମ୍ପରାରେ ପରିବାରକୁ ବି ମନ୍ଦିର କୁହାଯାଏ, ବିଦ୍ୟାଳୟକୁ ବି ମନ୍ଦିର କୁହାଯାଏ। ତେଣୁ ଏହି ମନ୍ଦିର ଭଳିଆ ପରିବାରରେ ଯେଉଁ ପାଶ୍ଚାତ୍ୟ ସଭ୍ୟତା ପଶି ଆସୁଛି, ସେଇଟା ବହୁତ ଦୁଃଖ ଲାଗୁଛି ଯେ ଆଜିକାଲି ନାରୀମାନଙ୍କ ଭିତରେ ସହନଶୀଳତାର ମାନେ ଟା ଟିକେ କମ୍ ଦେଖାଯାଉଛି, କମିଯାଉଛି ସହନଶୀଳତା,
1: ଯଦ୍ୱାରା କି
0: ମାନେ ପରିବାରଟା ବିବାହ ବିଚ୍ଛେଦ ବେଶୀ ହେଉଛି, ପରିବାର ବିଖରି ଯାଉଛି। ଆଉ ଯେଉଁ ଆମ ଆଗ କାକା ଖୁଡ଼ି ଦାଦା ଜେଜେମା ଜେଜେବାପା ବାପା ମା ଭାଇ ଭଉଣୀ ସବୁ ମିଶିକି ରହୁଥିଲେ ଯେଉଁ ପରିବାରରେ, ଆଜିକାଲି ପୁରା ପରିବାରର ସଂଖ୍ୟା ମାନେ ଆକାରଟା କମିଯାଉଛି। କେବଳ ମା ବାପା ତାଙ୍କର ଛୁଆମାନେ ସେଇମାନେ ହିଁ ରହୁଛନ୍ତି, ସେମାନେ ବାପା ମାଆକୁ ପାଖରେ ରଖିବା ପାଇଁ ଚାହୁଁନାହାନ୍ତି, ମାନେ ବୋହୂମାନେ ଶାଶୁ ଶ୍ୱଶୁରଙ୍କ ପାଖରେ ରଖିବା ପାଇଁ ଚାହୁଁନାହାନ୍ତି। ଏମିତି ହେଇକି ପରିବାର ଟିକେ ଅବ୍ୟବସ୍ଥିତ ହେଇଗଲା ଭଳିଆ ଜଣାପଡ଼ୁଛି, ଯେହେତୁ ପାଶ୍ଚାତ୍ୟ ସଭ୍ୟତାଟା ଆମର ଭାରତୀୟ ପରମ୍ପରା ଭିତରେ ଭାରତୀୟ ସଭ୍ୟତା ଭିତରେ ପଶି ଆସୁଛି। କିନ୍ତୁ ଦେଖିବାକୁ ଗଲେ ଆମେ ଯଦି ମୁଁ ମୋ ଭଉଣୀମାନଙ୍କୁ ମାଆମାନଙ୍କୁ ମୁଁ ଏହି ବାର୍ତ୍ତା ଦେବାକୁ ଚାହୁଁଛି ଯେ ମାନେ ଆମେ ଯେତେ ନିଜକୁ ତ୍ୟାଗ କରିବା, ଯେତେ ସହିବା ଗୋଟେ ପରିବାର ପାଇଁ, ଅନ୍ୟାୟ ସହିବା ଦରକାର ନାହିଁ। ଅନ୍ୟାୟ ଯଦି ଯେଉଁଠି ହେଉଛି ଦେଖିବା, ଆମେ ସେଠି ଆମେ ପାଟି ଫିଟେଇବା ବା ଆମେ ଠିଆ ହେବା, କିନ୍ତୁ ଯେଉଁ ଜାଗାରେ ଛୋଟିଆ ଛୋଟିଆ କଥାରେ ପରିବାର ଭାଙ୍ଗି ଯାଉଛି, ସେଠି ନାରୀକୁ ଅଧିକା ଟିକେ ସହିବା ପାଇଁ ପଡ଼ିବ। କାହିଁକି ମୁଁ ଗୋଟେ ଉଦାହରଣ ଦେଉଛି, ମାନେ ଭଗବାନ ନାରୀ ଆଉ ପୁରୁଷ ସୃଷ୍ଟି କରିଛନ୍ତି, ଭଗବାନ ଆମକୁ ସୃଷ୍ଟି କରିଛନ୍ତି, କିନ୍ତୁ ସେଇ ଭିତରେ ନାରୀ ଭିତରେ ଭଗବାନ ଗୋଟେ ଛୁଆ ଜନ୍ମ ଗର୍ଭଧାରଣ କରି ଛୁଆକୁ ଏତେ କଷ୍ଟରେ ଜନ୍ମ ଦେଇ ଗର୍ଭ ଯନ୍ତ୍ରଣା ସହି ଜନ୍ମ ଦେବାର ଦାୟିତ୍ୱ କାହିଁକି ଦେଇଛନ୍ତି ଭଗବାନ? ନା ଭଗବାନ ସହନି ସହିବାଟା ଦେଇକି ଛାଡ଼ିଛନ୍ତି। ସହନଶୀଳତା ନାରୀ ଭିତରେ ମହାନତା, ସହନଶୀଳତା ଖରାପ ଗୁଣ ନୁହେଁ, ସହନଶୀଳତା ଗୋଟେ ମହାନ ଗୁଣ। ସେଇ ମହାନ ଗୁଣଟିକୁ ଦେଇକିରି ଭଗବାନ ଛାଡ଼ିଛନ୍ତି ଯେ ନାରୀ ଗୋଟେ ମା ହେବାର ଶକ୍ତି, ଗୋଟେ ମହାନ ହେବାର ଶକ୍ତି ନାରୀ ଭିତରେ ଅଛି। ତେଣୁ ନାରୀକୁ ଅଧିକା ପରିବାର ଯଦି ଭାଙ୍ଗି ଯାଉଛି ଗୋଟିଏ ଛୋଟ ଛୋଟ କଥାରେ, ନାରୀକୁ ଅଧିକା ସହିବାକୁ ପଡ଼ିବ। ଆଉ ସହିଗଲେ ଯେ ଆମେ ଛୋଟ ହେଇଯିବା ନାହିଁ। ଆମର ସଂସ୍କୃତରେ ଉକ୍ତି ଅଛି, ନମ୍ରନ୍ତି ଫଳିନେ ଭୁକ୍ଷା, ନମ୍ରନ୍ତି ଗୁଣିନେ ଜନ, ଗୁଣିଜନ ମାନେ ନମ୍ର ହେଇଯାଆନ୍ତି। ଆଉ ଯେଉଁ ଗଛରେ ବେଶୀ ଫଳ ହୁଏ ସେ ଗଛ ଲଇଁ ପଡ଼େ। ତେଣୁ କିଏ ମହାନ? ଗୁଣିଜନ ମହାନ, ଫଳ ଥିବା ଗଛ ମହାନ କି ନୁହେଁ? ତେଣୁ ନାରୀମାନଙ୍କର ସହନଶୀଳତା ତାଙ୍କର ମହାନ ଗୁଣର ପରିଚୟ। ଆଉ ସେଇ ପରିବାରକୁ ବିଛଡ଼ିବାରେ ନାରୀମାନେ ଟିକେ ସହନ୍ତୁ, ସହନଶୀଳ ହୁଅନ୍ତୁ। ଆଉ ମାନେ ନିଜର ଯିଏ ମାଆମାନେ ଅଛନ୍ତି, ନିଜର ଝିଅମାନଙ୍କୁ ସେଇ ସହିବା ଗୁଣଟା ଶିଖାନ୍ତୁ। ଆମ ମାଆମାନେ ଆମକୁ ସହିବା ଗୁଣ ଶିଖେଇଥିଲେ, ଆମେ ସେଥିପାଇଁ ସହିଲୁ ଆଉ ଆମର ପରିବାରକୁ ଆମେ ବାନ୍ଧିକିରି ରଖିପାରିଛୁ। ଯେଉଁମାନେ ସହିଛନ୍ତି କିଛିଟା, ସେମାନେ ତାଙ୍କ ପରିବାରକୁ ବାନ୍ଧିକି ରଖିପାରୁଛନ୍ତି, ଆଉ ଯେଉଁମାନେ ସହିପାରିନାହାନ୍ତି ତାଙ୍କ ପରିବାର ବିଛିଡ଼ି ଯାଇଛି। ତେଣୁ ମୁଁ ମୋ ଭଉଣୀମାନଙ୍କୁ, ମୋର ଆଦରର ଭଉଣୀମାନଙ୍କୁ, ମୁଁ ଗୋଟେ ବୟସ୍କ ମା ହିସାବରେ କହୁଛି ଯେ ସେମାନେ ସହନ୍ତୁ, ନିଜର ପରପିଢ଼ିକୁ ସହିବାଟା ଶିଖାନ୍ତୁ, ସହନଶୀଳତା ଶିଖାନ୍ତୁ, ଆଉ ପରିବାରକୁ ଗୋଟେ ମନ୍ଦିର ଭାବରେ ଗଠନ କରିବାର ପ୍ରେରଣା ଦିଅନ୍ତୁ। ଆଉ ସେଇ ପରିବାରକୁ ଆମେ ଗୋଟେ ମନ୍ଦିର ଭାବରେ ରହି ସମସ୍ତେ ସ୍ନେହ ଶ୍ରଦ୍ଧା ପ୍ରେମରେ ରହିବା, ଆମ ପରିବାରକୁ ମନ୍ଦିର କରିବା। ଆଉ ଆମ ପରିବାରର ମନ୍ଦିର ଭିତରୁ ଯଦି ଆମେ ଗୋଟେ ସନ୍ତାନକୁ ସମାଜକୁ ଛାଡ଼ିବା, ସେ ସେଇ ଯୋଗ୍ୟ ହୋଇକରି ଗୋଟେ ସୁଯୋଗ୍ୟ ସନ୍ତାନ ହୋଇକରି ଯିବ।

0: ସେ କେବେ ବି ଗୋଟେ ଡକାୟତ କି ଆତଙ୍କବାଦୀ ହେଇକି କି ଅନ୍ୟ କୌଣସି ଖରାପ ମଣିଷ ହେଇକି ବାହାରିବନି, ସେ ମନ୍ଦିର ଭିତରୁ ପରିବାରରୁ ଗୋଟେ ସୁଯୋଗ୍ୟ ନାଗରିକ ହେଇକିରି ସେ ସମାଜକୁ ଯିବ, ଆଉ ଏଇ ସୁଯୋଗ୍ୟ ନାଗରିକମାନେ ମିଶିକିରି ଆମର ଦେଶ ଗଠନ କରିବେ, ସୁଦୃଢ଼ ଦେଶ ଭାବରେ ଆମେ ସାରା ପୃଥିବୀରେ ଆମ ଦେଶକୁ ରଖିପାରିବା, କାହିଁକିନା ଭାରତୀୟ ପରମ୍ପରା ବହୁତ ମହାନ, ଆଉ ସେଇ ମହାନ ବିଶ୍ୱଗୁରୁ ହେବାର ଆମର ଭାରତୀୟ ପରମ୍ପରାରେ ଅଛି ଓ ଦୃଷ୍ଟାନ୍ତ ରହିଛି, ତେଣୁ ଏହିସବୁ ଗୁରୁ ଦାୟିତ୍ୱ ହେଉଛି ମାଆମାନଙ୍କ ଉପରେ ଆଉ ନାରୀମାନଙ୍କ ଉପରେ, ଆଉ ଭଉଣୀମାନଙ୍କୁ ବହୁତ ବହୁତ ଧନ୍ୟବାଦ, ମୋତେ ବହୁତ ଖୁସି ଲାଗିଲା ଭଉଣୀମାନଙ୍କ ସହିତ ମାନେ ବାର୍ତ୍ତାଳାପ କରିକିରି, ବହୁତ ଖୁସି ଲାଗିଲା,
1: ବହୁତ ଭଲ ଲାଗିଲା ଭଉଣୀ ଆପଣଙ୍କ ସହିତ କଥାବାର୍ତ୍ତା ହେଇ। ଆମ ଶକ୍ତିରୂପା କାର୍ଯ୍ୟକ୍ରମ ତରଫରୁ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ, ନମସ୍କାର ଭଉଣୀ।
0: ବହୁତ ବହୁତ ଧନ୍ୟବାଦ, ନମସ୍କାର, ଆଉ ଶ୍ରୋତା ଭଉଣୀମାନଙ୍କୁ ମଧ୍ୟ ମୁଁ ଅନ୍ତରର ସହିତ ନମସ୍କାର ଆଉ ଆଶୀର୍ବାଦ କରୁଛି, ଧନ୍ୟବାଦ।
2: ସଂସାର ଭିତରେ ଘର କରିଥିଲେ ପଥର ପଡ଼ିଲେ ସହି ଉକ୍ତିଟି ନାରୀର ଧୈର୍ଯ୍ୟ, ସହନଶୀଳତା, ତ୍ୟାଗ ଓ ସଂଘର୍ଷମୟ ଜୀବନର ଏକ ସଠିକ ଚିତ୍ରଣ। ନାରୀ ହେଉଛି ପ୍ରେମ, ମମତା, କରୁଣା ଓ ଶକ୍ତିର ପ୍ରତୀକ। ସେ ସଂସାରର ଆଧାର, ପରିବାରର ମେରୁଦଣ୍ଡ ଓ ସମାଜର ଅଗ୍ରଗତିର ପ୍ରେରଣା। ଆମେ ସମସ୍ତେ ନାରୀର ତ୍ୟାଗ ଓ ଅବଦାନକୁ ସମ୍ମାନ ଦେବା ଉଚିତ। ତାଙ୍କୁ ଯଥୋଚିତ ମର୍ଯ୍ୟାଦା, ସୁରକ୍ଷା ଓ ସୁଯୋଗ ଦେବା ଦ୍ୱାରା ଏକ ସୁନ୍ଦର ଓ ସମୃଦ୍ଧ ସମାଜ ଗଠନ ସମ୍ଭବ। ନାରୀର ସହନଶୀଳତା ଓ ଅଦମ୍ୟ ଶକ୍ତି ହିଁ ତାଙ୍କୁ ସମାଜର ସର୍ବୋଚ୍ଚ ସମ୍ମାନର ଅଧିକାରୀ କରିଛି। ତେଣୁ ନାରୀଙ୍କୁ ସମ୍ମାନ କରିବା ଅର୍ଥ ହେଉଛି ମାନବତାକୁ ସମ୍ମାନ। ଆଜିର ବିଷୟ ଥିଲା ସଂସାର ଭିତରେ ଘର କରିଥିଲେ ପଥର ପଡ଼ିଲେ ସହି। ଆମ ସହିତ ଯିଏ ଏତେ ସମୟ ଧରି କଥାବାର୍ତ୍ତା ହେଉଥିଲେ ସେ ହେଉଛନ୍ତି ଶ୍ରୀମତୀ କଳ୍ପନା ରଥ।

0: ପରବର୍ତ୍ତୀ ପ୍ରସାରଣ ଓଡ଼ିଆରେ ସମ୍ବାଦ ଆକାଶବାଣୀ କଟକ କେନ୍ଦ୍ରରୁ, ପରେ ଶୁଣିବେ ମିଡ୍ ଡେ ନ୍ୟୁଜ୍ ଏବଂ ଦୁପହର ସମାଚାର ଆକାଶବାଣୀ ଦିଲ୍ଲୀରୁ, ଏବଂ ପରେ ପରେ ଶୁଣିପାରିବେ ଆଞ୍ଚଳିକ ସମ୍ବାଦ ଆକାଶବାଣୀ କଟକ କେନ୍ଦ୍ରରୁ।
1: ସମ୍ବାଦ ପଢ଼ୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ। G7 ଶିଖର ସମ୍ମିଳନୀ ଅବସରରେ ଆଜି ସନ୍ଧ୍ୟାରେ ଆମେରିକା ରାଷ୍ଟ୍ରପତିଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ। ପ୍ୟାରିସ୍ଠାରେ ପ୍ରଧାନମନ୍ତ୍ରୀ ଆସନ୍ତାକାଲି ପ୍ରମୁଖ ଉଦ୍ୟୋଗୀ ସଂସ୍ଥାର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସହ କରିବେ ବୈଠକ। ଦେଶର 26 ନିୟୁତ ହେକ୍ଟର ଅବକ୍ଷୟମୁଖୀ ଜମିକୁ ପୁନରୁଦ୍ଧାର କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି ସରକାର। ହିଜବୁଲ୍ଲା ବିରୁଦ୍ଧରେ ଇସ୍ରାଏଲ୍ର ସାମରିକ ଅଭିଯାନକୁ ଆମେରିକା ରାଷ୍ଟ୍ରପତିଙ୍କ ସମାଲୋଚନା, ଏବଂ ଭାରତ ଆଫଗାନିସ୍ତାନ ମଧ୍ୟରେ ଲକ୍ଷ୍ନୌଠାରେ ଜାରି ରହିଛି ପୁରୁଷ ବର୍ଗ ଦ୍ୱିତୀୟ ଦିନିକିଆ ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍। G7 ଶିଖର ସମ୍ମିଳନୀ ଅବସରରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ସନ୍ଧ୍ୟାରେ ଦ୍ୱିପାକ୍ଷିକ ବୈଠକ ଅନୁଷ୍ଠିତ ହେବ। ଗତବର୍ଷ ଫେବୃୟାରୀ ମାସରେ ୱାଶିଂଟନ୍ DCଠାରେ ଉଭୟ ନେତା ଶେଷଥର ଲାଗି ଦ୍ୱିପକ୍ଷୀୟ ବୈଠକରେ ପରସ୍ପରକୁ ଭେଟିଥିଲେ। ଆଜିର ବୈଠକରେ ଦୁଇ ଦେଶ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ଜାରି ରହିଥିବା ସହଯୋଗକୁ ଅଧିକ ମଜବୁତ କରିବା ପାଇଁ ଉଭୟ ନେତା ଆଲୋଚନା କରିବେ ବୋଲି ଆଶା କରାଯାଉଛି। ଏହା ସହିତ ପାରସ୍ପରିକ ସ୍ୱାର୍ଥ ସମ୍ବଳିତ ଗୁରୁତ୍ୱପୂର୍ଣ୍ଣ ଆଞ୍ଚଳିକ ଏବଂ ବିଶ୍ୱସ୍ତରୀୟ ଘଟଣାବଳୀ ଉପରେ ମଧ୍ୟ ସେମାନେ ମତ ବିନିମୟ କରିବାର ସମ୍ଭାବନା ରହିଛି। ବୈଠକକୁ ରଣନୈତିକ ଭାବରେ ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଉଛି। ବୈଷୟିକ ଆହ୍ୱାନଗୁଡ଼ିକର ମୁକାବିଲା ଦିଗରେ ଭାରତ ନିରନ୍ତର ସକ୍ରିୟ ଭାବେ ଭୂମିକା ଗ୍ରହଣ କରିଆସୁଛି। ପ୍ରମୁଖ ଅନ୍ତର୍ଜାତୀୟ ମଞ୍ଚ ଏବଂ ପରାମର୍ଶ କ୍ଷେତ୍ରରେ ଭାରତର ବ୍ୟାପକ କୂଟନୈତିକ ସମ୍ପର୍କ ଏହାର ବ୍ୟାପକ ଅଂଶଗ୍ରହଣକୁ ପ୍ରତିଫଳିତ କରୁଛି। ସମସ୍ତଙ୍କୁ ସୁଫଳ ପ୍ରଦାନ କରିବା ଲକ୍ଷ୍ୟ ନେଇ ଏକ ସନ୍ତୁଳିତ, ସମାବେଶୀ ଏବଂ ନିରନ୍ତର ଆର୍ଥିକ ଅଭିବୃଦ୍ଧିକୁ ପ୍ରୋତ୍ସାହନ ପ୍ରଦାନ କରିବା ଶୀର୍ଷକ ଅଧିବେଶନରେ ଶ୍ରୀ ମୋଦି ଯୋଗଦେବେ। ଏଥିରେ G7 ସଦସ୍ୟ ରାଷ୍ଟ୍ର, ସହଭାଗୀ ଦେଶ, ଆନ୍ତର୍ଜାତିକ ମୁଦ୍ରାପାଣ୍ଠି ଏବଂ OECDରେ ପ୍ରତିନିଧି ଅଂଶଗ୍ରହଣ କରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫ୍ରାନ୍ସ ଗସ୍ତ ଅବସରରେ ଆଜି ସନ୍ଧ୍ୟାରେ ପ୍ୟାରିସ୍ଠାରେ ପହଞ୍ଚିବେ। ପ୍ରବାସୀ ଭାରତୀୟ ପ୍ୟାରିସ୍ଠାରେ ଶ୍ରୀ ମୋଦିଙ୍କୁ ସ୍ୱାଗତ କରିବା ପାଇଁ ଉତ୍ସାହର ସହ ଅପେକ୍ଷା କରିଛନ୍ତି। ଶ୍ରୀ ମୋଦି ଆସନ୍ତାକାଲି ପୂର୍ବାହ୍ନରେ ପ୍ରମୁଖ ଉଦ୍ୟୋଗୀ ସଂସ୍ଥାର କାର୍ଯ୍ୟନିର୍ବାହୀ ଅଧିକାରୀମାନଙ୍କ ସହ ଆଲୋଚନା ବୈଠକରେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ଏହାପରେ ୟୁରୋପର ପ୍ରମୁଖ ପ୍ରଯୁକ୍ତିବିଦ୍ୟା ଓ ନବସୃଜନ ସମାବେଶ ଭିଭାଟେକ୍ ଶିଖର ସମ୍ମିଳନୀରେ ଶ୍ରୀ ମୋଦି ଯୋଗଦେବେ। ଏହି ସମ୍ମିଳନୀରେ ଭାରତୀୟ ଷ୍ଟାର୍ଟଅପ୍ ଅଂଶଗ୍ରହଣ କରୁଛନ୍ତି। ଭାରତୀୟ ପ୍ରଯୁକ୍ତିବିଦ୍ୟା ଉଦ୍ୟୋଗ ଭିଭାଟେକ୍ର ବିଶ୍ୱସ୍ତରୀୟ ଧ୍ୟାନ ଆକର୍ଷଣ କରିବାର ଆଶା କରାଯାଉଛି। ସେଠାରେ ପ୍ରବାସୀ ଭାରତୀୟ ସଦସ୍ୟଙ୍କ ସହ ମତ ବିନିମୟ କରିବାର କାର୍ଯ୍ୟସୂଚୀ ରହିଛି। ଭାରତ ଫ୍ରାନ୍ସ ମଧ୍ୟରେ ସୁଦୃଢ଼ ସମ୍ପର୍କକୁ ପ୍ରତିଫଳିତ କରିବା ଲକ୍ଷ୍ୟ ନେଇ ସେଠାରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି। ଶ୍ରୀ ମୋଦି କୃତ୍ରିମ ବୁଦ୍ଧିମତାର ସୁରକ୍ଷିତ, ତ୍ୱରିତ ଏବଂ ପ୍ରଭାବଶାଳୀ କାର୍ଯ୍ୟାନ୍ୱୟନ ସୁନିଶ୍ଚିତ କରିବା ପ୍ରସଙ୍ଗ ଆଧାରରେ କାର୍ଯ୍ୟକ୍ରମରେ ଯୋଗଦେବେ। G7 ସଦସ୍ୟ ରାଷ୍ଟ୍ର ନେତୃମଣ୍ଡଳୀ, ସହଭାଗୀ ରାଷ୍ଟ୍ର ତଥା ଅଗ୍ରଣୀ କୃତ୍ରିମ ବୁଦ୍ଧିମତା ଉଦ୍ୟୋଗଗୁଡ଼ିକର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଏଥିରେ ଯୋଗଦେଇ ଡିଜିଟାଲ ନବସୃଜନ ଏବଂ ଦାୟିତ୍ୱପୂର୍ଣ୍ଣ କୃତ୍ରିମ ବୁଦ୍ଧିମତା ବିକାଶ ଉପରେ ମତ ବିନିମୟ କରିବେ। ସମ୍ମିଳନୀ ଅବସରରେ ଶ୍ରୀ ମୋଦି ୟୁରୋପୀୟ କମିଶନର ଅଧ୍ୟକ୍ଷ ଉର୍ସୁଲା ଭନ୍ ଡେର୍ ଲେୟନ୍ ଏବଂ ଜର୍ମାନ ଚାନ୍ସେଲର ଫ୍ରେଡ୍ରିଚ୍ ମର୍ଜଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା ବୈଠକ କରିବାର କାର୍ଯ୍ୟସୂଚୀ ରହିଛି। ଶ୍ରୀ ମୋଦି ଗତକାଲି କେତେକ G7 ସଦସ୍ୟ ରାଷ୍ଟ୍ରମୁଖ୍ୟ ଏବଂ ସହଭାଗୀ ରାଷ୍ଟ୍ରର ଶୀର୍ଷ ନେତୃତ୍ୱଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି। ଦେଶରେ ଅବକ୍ଷୟମୁଖୀ ଜମିର ପୁନରୁଦ୍ଧାର ପାଇଁ ସରକାର ପ୍ରୟାସ ଜାରି ରଖିଛନ୍ତି ବୋଲି ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ କହିଛନ୍ତି। ଏହା ପ୍ରକୃତିର ସେବା ସହିତ ମାନବତାର ଭବିଷ୍ୟତକୁ ସୁରକ୍ଷିତ ରଖିବାରେ ସରକାରଙ୍କ ଅଙ୍ଗୀକାରବଦ୍ଧତାକୁ ପ୍ରତିଫଳନ କରୁଛି। ନୂଆଦିଲ୍ଲୀରେ ବିଶ୍ୱ ଜଳଶୁଷ୍କ ଅଞ୍ଚଳ ଏବଂ ମରୁଡ଼ି ମୁକାବିଲା ଦିବସ

0: माननीय प्रधानमंत्री जी ने जो कॉप 2014 की दिल्ली डिक्लेरेशन के समय में करी थी कि हम 26 मिलियन हेक्टर को 2030 तक एक तरीके से रेस्टोरेशन का काम करेंगे। भारत सरकार अपने ग्रीन इंडिया मिशन में लगभग 1.7 लाख हेक्टर जमीन का कार्य हमने किया है और कैंपा के समर्थन से भी पिछले 5 वर्षों में 3.2 लाख हेक्टर का हम लोगों ने फॉरेस्टेशन करने का काम किया है।
1: ଶ୍ରୀ ଯାଦବ କହିଛନ୍ତି ଚାଷ କାର୍ଯ୍ୟରେ ଅତ୍ୟଧିକ ୟୁରିଆ ସାରର ଉପଯୋଗ ଖାଦ୍ୟ ଶୃଙ୍ଖଳରେ ଆହ୍ୱାନ ସୃଷ୍ଟି କରୁଛି। ମୃତ୍ତିକା ସ୍ୱାସ୍ଥ୍ୟ ଅବକ୍ଷୟ ଯୋଗୁଁ ଜମିର ଉର୍ବରତା ହ୍ରାସ ପାଉଛି। ମନ୍ତ୍ରୀ ଶ୍ରୀ ଯାଦବ ବିକାଶ ଏବଂ ପରିବେଶ ସଂରକ୍ଷଣ ମଧ୍ୟରେ ସନ୍ତୁଳନ ରକ୍ଷା ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ହିଜବୁଲ୍ଲା ବିରୁଦ୍ଧରେ ଇସ୍ରାଏଲ୍ର ସାମରିକ ଅଭିଯାନକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ସମାଲୋଚନା କରିଛନ୍ତି। ବହୁଦିନ ଧରି ଜାରି ରହିଥିବା ଏହି ସଂଘର୍ଷ ଫଳରେ ବହୁସଂଖ୍ୟାରେ ସାଧାରଣ ନାଗରିକ ମୃତାହତ ହୋଇଛନ୍ତି ବୋଲି ଶ୍ରୀ ଟ୍ରମ୍ପ୍ କହିଛନ୍ତି। ଏଭିଆନାଠାରେ ଚାଲିଥିବା G7 ଶିଖର ସମ୍ମିଳନୀକୁ ସମ୍ବୋଧନ କରି ଶ୍ରୀ ଟ୍ରମ୍ପ୍ ସାମରିକ କାର୍ଯ୍ୟାନୁଷ୍ଠାନ ପରିଚାଳନାକୁ ଦାୟିତ୍ୱପୂର୍ଣ୍ଣ ଭାବେ ନିର୍ବାହ କରିବାକୁ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ନେତାନ୍ୟାହୁଙ୍କୁ ଅନୁରୋଧ କରିଛନ୍ତି। ଅନ୍ୟପକ୍ଷରେ ଆମେରିକା ଓ ଇରାନ ମଧ୍ୟରେ ହେବାକୁ ଥିବା ଚୁକ୍ତିନାମା ପରିପ୍ରେକ୍ଷୀରେ ଇସ୍ରାଏଲ୍ ଲେବାନନ ସଂଘର୍ଷ ଏକ ପ୍ରମୁଖ ପ୍ରସଙ୍ଗ ଭାବେ ଉଭା ହୋଇଛି। ଶ୍ରୀ ଟ୍ରମ୍ପ୍ କହିଛନ୍ତି ଚୁକ୍ତିନାମାର ସମସ୍ତ ବିବରଣୀ ଆଗାମୀ ଦିନରେ ସାର୍ବଜନୀନ କରାଯିବ। ପୂର୍ବ ଘୋଷଣା ଅନୁଯାୟୀ ଆସନ୍ତା ଶୁକ୍ରବାର ଦିନ ଆମେରିକା ଓ ଇରାନ ମଧ୍ୟରେ ଯୁଦ୍ଧବିରତି ନେଇ ଆନୁଷ୍ଠାନିକ ଭାବେ ଚୁକ୍ତି ସ୍ୱିଜରଲ୍ୟାଣ୍ଡଠାରେ ସ୍ୱାକ୍ଷରିତ ହେବାର କାର୍ଯ୍ୟସୂଚୀ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଗତ ଦଶନ୍ଧି ମଧ୍ୟରେ ଦେଶର ପ୍ରତିରକ୍ଷା କ୍ଷମତାରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଘଟିଛି। ଆତ୍ମନିର୍ଭରଶୀଳ ଦୃଷ୍ଟିକୋଣ ଆଧାରରେ ନବସୃଜନ, ପ୍ରଯୁକ୍ତିବିଦ୍ୟା ଏବଂ ସ୍ୱଦେଶୀ ଉତ୍ପାଦନ ବ୍ୟାପକ ହୋଇଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି ଆକାଶ, ସ୍ଥଳଭାଗ ଏବଂ ଜଳଭାଗରେ ଭାରତର ନିଜର ପ୍ରତିରକ୍ଷା ଦକ୍ଷତାକୁ ଅଧିକ ସଶକ୍ତ କରିପାରିଛି। ବିକଶିତ ସ୍ୱଦେଶୀ ପ୍ରଯୁକ୍ତିବିଦ୍ୟା ଏବଂ ଆତ୍ମନିର୍ଭରଶୀଳତା ଜାତୀୟ ସୁରକ୍ଷା କ୍ଷେତ୍ର ପାଇଁ ଏକ ଦୃଢ଼ ଭିତ୍ତିଭୂମି ପ୍ରତିଷ୍ଠା କରିପାରିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଗତ 12 ବର୍ଷ ମଧ୍ୟରେ ଭାରତ ସୁରକ୍ଷା ଦୃଷ୍ଟିରୁ ସଶକ୍ତ ହୋଇପାରିଛି। ଆଭ୍ୟନ୍ତରୀଣ ସୁରକ୍ଷା ଏବଂ ବାହ୍ୟ ଶତ୍ରୁଙ୍କ ଉପରେ ବିନାଶକାରୀ ପଦକ୍ଷେପକୁ ସୁନିଶ୍ଚିତ କରାଯାଇପାରିଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଶାହା କହିଛନ୍ତି ସର୍ଜିକାଲ ଷ୍ଟ୍ରାଇକ୍, ଏୟାର ଷ୍ଟ୍ରାଇକ୍ ଏବଂ ଅପରେସନ୍ ସିନ୍ଦୁର ଭଳି ପଦକ୍ଷେପ ସୀମାପାର ଶତ୍ରୁଙ୍କୁ ଦୃଢ଼ ଜବାବ ଦେଇପାରିଛି। ଧାରା 370ର ଉଚ୍ଛେଦ, ନକ୍ସଲବାଦ ମୂଳୋତ୍ପାଟନ ଏବଂ ଦେଶର ଉତ୍ତର ପୂର୍ବ ଅଞ୍ଚଳଗୁଡ଼ିକରେ 12ରୁ ଅଧିକ ସ୍ୱାକ୍ଷରିତ ହୋଇଥିବା ଚୁକ୍ତି ଆଭ୍ୟନ୍ତରୀଣ ସୁରକ୍ଷା କ୍ଷେତ୍ରକୁ ସଶକ୍ତ କରିପାରିଛି। ଜାତୀୟ ସୁରକ୍ଷା ପ୍ରତି ସରକାରଙ୍କ ଅଙ୍ଗୀକାରବଦ୍ଧତା ବିଶ୍ୱସ୍ତରରେ ଭାରତକୁ ଏକ ପ୍ରଶଂସାଯୋଗ୍ୟ ରାଷ୍ଟ୍ରରେ ପରିଣତ କରିପାରିଛି ବୋଲି ଶ୍ରୀ ଶାହା କହିଛନ୍ତି। ନିଟ୍ ୟୁଜି ପୁନଃ ପରୀକ୍ଷା ଅନୁଷ୍ଠିତ ହେବାକୁ ଯାଉଛି ଏବଂ ସରକାର ଏହାକୁ ସମ୍ପୂର୍ଣ୍ଣ ସମ୍ବେଦନଶୀଳତା ଓ ସତର୍କତାର ସହ ପରିଚାଳନା କରିବା ନେଇ ପ୍ରସ୍ତୁତ ଅଛନ୍ତି ବୋଲି ବିଜେପି ମୁଖପାତ୍ର ତଥା ସାଂସଦ ସୁଧାଂଶୁ ତ୍ରିବେଦୀ କହିଛନ୍ତି। ନୂଆଦିଲ୍ଲୀ ଦଳୀୟ କାର୍ଯ୍ୟାଳୟଠାରେ ଗଣମାଧ୍ୟମକୁ ସମ୍ବୋଧନ କରି ପୁନଃ ପରୀକ୍ଷା ନେଇ ଛାତ୍ରଛାତ୍ରୀଙ୍କ ଉପରେ ଚାପ ସୃଷ୍ଟି କରିବା ଏବଂ ସେମାନଙ୍କ ଏକାଗ୍ରତା ଭଙ୍ଗ କରିବା ପାଇଁ ବିରୋଧୀ କଂଗ୍ରେସ ପ୍ରୟାସ କରୁଛି ବୋଲି ଶ୍ରୀ ତ୍ରିବେଦୀ କହିଛନ୍ତି। ଏଥିପାଇଁ ଶ୍ରୀ ତ୍ରିବେଦୀ କଂଗ୍ରେସ ନେତା ତଥା ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ ସମାଲୋଚନା କରିଛନ୍ତି। ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ଦ୍ୱିତୀୟ ଦିନିକିଆ ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ ଲକ୍ଷ୍ନୌର ଏକନା କ୍ରିକେଟ୍ ଷ୍ଟାଡିୟମ୍ଠାରେ ଜାରି ରହିଛି। ଟସ୍ ଜିତି ଆଫଗାନିସ୍ତାନ ଭାରତକୁ ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଛି। ବର୍ତ୍ତମାନ ସୁଦ୍ଧା ଭାରତ 1-0 ସିରିଜ୍ରେ ଅଗ୍ରଣୀ ରହିଛି। ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ଆଜି ଅନୁଷ୍ଠିତ ଖେଳରେ ଅଷ୍ଟ୍ରିଆ 3-1 ଗୋଲ୍ରେ ଜୋର୍ଡାନ୍କୁ ପରାସ୍ତ କରିଛି। ଦୀର୍ଘ 36 ବର୍ଷ ପରେ ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ଅଷ୍ଟ୍ରିଆ ଏହାର ପ୍ରଥମ ବିଜୟ ହାସଲ କରିଛି। ଅନ୍ୟ ମ୍ୟାଚ୍ଗୁଡ଼ିକ ମଧ୍ୟରେ ଆର୍ଜେଣ୍ଟିନା ଆଲଜେରିଆ ବିପକ୍ଷରେ 3-0 ଗୋଲ୍ରେ ବିଜୟ ହାସଲ କରିଛି। ଆର୍ଜେଣ୍ଟିନା ଦଳର ତାରକା ଖେଳାଳି ଲିଓନେଲ୍ ମେସି ହ୍ୟାଟ୍ରିକ୍ ଅର୍ଜନ କରିଛନ୍ତି। ଅନ୍ୟପକ୍ଷରେ ନରୱେ 4-1 ଗୋଲ୍ରେ ଇରାକକୁ ପରାସ୍ତ କରିଛି। ଫ୍ରାନ୍ସ ସେନେଗଲକୁ 3-1 ଗୋଲ୍ରେ ପରାସ୍ତ କରିଥିବା ବେଳେ ଇରାନ୍ ଓ ନ୍ୟୁଜିଲାଣ୍ଡ ଏବଂ ଉରୁଗୁଏ ଓ ସାଉଦି ଆରବ ମଧ୍ୟରେ ମ୍ୟାଚ୍ ଅମୀମାଂସିତ ଭାବେ ଶେଷ ହୋଇଛି। ଭାରତୀୟ ପାଣିପାଗ ବିଭାଗ କହିଛି ଓଡ଼ିଶା ସମେତ ତେଲେଙ୍ଗାନା, ଝାଡ଼ଖଣ୍ଡ, ବିହାର, ଛତିଶଗଡ଼ର ବିଭିନ୍ନ ଅଞ୍ଚଳକୁ ଆସନ୍ତା 5 ଦିନ ମଧ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରବେଶ ନେଇ ପାଗ ଅନୁକୂଳ ରହିଛି। ତେବେ ପଶ୍ଚିମବଙ୍ଗର ଉପହିମାଳୟ ଅଞ୍ଚଳ ଏବଂ ସିକ୍କିମ୍ରେ ଆଜି ପ୍ରବଳ ବର୍ଷା ହେବ ନେଇ ପାଣିପାଗ ବିଭାଗ ଅନୁମାନ କରିଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। G7 ଶିଖର ସମ୍ମିଳନୀ ଅବସରରେ ଆଜି ସନ୍ଧ୍ୟାରେ ଆମେରିକା ରାଷ୍ଟ୍ରପତିଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ। ପ୍ୟାରିସ୍ଠାରେ ପ୍ରଧାନମନ୍ତ୍ରୀ ଆସନ୍ତାକାଲି ପ୍ରମୁଖ ଉଦ୍ୟୋଗୀ ସଂସ୍ଥାର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସହ କରିବେ ବୈଠକ। ଦେଶର 26 ନିୟୁତ ହେକ୍ଟର ଅବକ୍ଷୟ

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ମୁଖ୍ୟ ସମ୍ବାଦ, ସ୍ୱଦେଶୀ ପ୍ରଯୁକ୍ତିବିଦ୍ୟା ଓ ଆତ୍ମନିର୍ଭରଶୀଳତା ଜାତୀୟ ସୁରକ୍ଷା କ୍ଷେତ୍ର ପାଇଁ ଦୃଢ଼ ଭିତ୍ତିଭୂମି ପ୍ରତିଷ୍ଠା କରିଛି କହିଲେ ପ୍ରଧାନମନ୍ତ୍ରୀ। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଜାରି ରହିଛି ପାଠ୍ୟପୁସ୍ତକ ତ୍ରୁଟି ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ବୈଠକ। ଉତ୍କଳମଣି ପଣ୍ଡିତ ଗୋପବନ୍ଧୁଙ୍କ ପୁଣ୍ୟତିଥିରେ ରାଜ୍ୟବାସୀ ଜଣାଉଛନ୍ତି ଶ୍ରଦ୍ଧାଞ୍ଜଳି ଏବଂ ପ୍ରତ୍ୟେକ ପିଢ଼ି ପାଇଁ ଗୁରୁତ୍ୱର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ କୁମ୍ଭୀର ଦିବସ। ଦେଶର ପ୍ରତିରକ୍ଷା କ୍ଷମତାରେ ଗତ 12 ବର୍ଷ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ପରିଲକ୍ଷିତ ହୋଇଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ଆତ୍ମନିର୍ଭରଶୀଳ ଦୃଷ୍ଟିକୋଣ ଆଧାରରେ ନବସୃଜନ, ପ୍ରଯୁକ୍ତି ବିଦ୍ୟା ଏବଂ ସ୍ୱଦେଶୀ ଉତ୍ପାଦନ ବ୍ୟାପକ ହୋଇଛି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଶ୍ରୀ ମୋଦି କହିଛନ୍ତି, ଆକାଶ, ସ୍ଥଳ ଏବଂ ଜଳଭାଗରେ ଭାରତ ନିଜର ପ୍ରତିରକ୍ଷା ଦକ୍ଷତାକୁ ଅଧିକ ସଶକ୍ତ କରିପାରିଛି। ବିକଶିତ ସ୍ୱଦେଶୀ ପ୍ରଯୁକ୍ତିବିଦ୍ୟା ଏବଂ ଆତ୍ମନିର୍ଭରଶୀଳତା ଜାତୀୟ ସୁରକ୍ଷା କ୍ଷେତ୍ର ପାଇଁ ଏକ ଦୃଢ଼ ଭିତ୍ତିଭୂମି ପ୍ରତିଷ୍ଠା କରିପାରିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଗତ 12 ବର୍ଷ ମଧ୍ୟରେ ଭାରତ ସୁରକ୍ଷା ଦୃଷ୍ଟିରୁ ସଶକ୍ତ ହୋଇପାରିଛି। ଆଭ୍ୟନ୍ତରୀଣ ସୁରକ୍ଷା ଏବଂ ବାହ୍ୟ ଶତ୍ରୁଙ୍କ ଉପରେ ବିନାଶକାରୀ ପଦକ୍ଷେପକୁ ସୁନିଶ୍ଚିତ କରାଯାଇପାରିଛି। ସର୍ଜିକାଲ ଷ୍ଟ୍ରାଇକ୍, ଏୟାର ଷ୍ଟ୍ରାଇକ୍ ଓ ଅପରେସନ୍ ସିନ୍ଦୁର ଭଳି ପଦକ୍ଷେପ ସୀମାପାର ଶତ୍ରୁଙ୍କୁ ଦୃଢ଼ ଜବାବ ଦେଇପାରିଛି। ଭାରତ ସ୍ୱଦେଶୀ ଯୁଦ୍ଧ ବିମାନ ନିର୍ମାଣରେ ପୂର୍ଣ୍ଣ କ୍ଷମତା ହାସଲ କରି ପ୍ରତିରକ୍ଷା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ହାସଲ କରିଛି। ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ନକ୍ସଲ ପ୍ରଭାବିତ ଅଞ୍ଚଳଗୁଡ଼ିକରେ ଉନ୍ନୟନ ଅଭିଯାନ ଅଭୂତପୂର୍ବ ଗତି ଲାଭ କରିଛି। 1000ରୁ ଉର୍ଦ୍ଧ୍ୱ ପ୍ରତିରକ୍ଷା ଷ୍ଟାର୍ଟଅପ୍ ଏହି କ୍ଷେତ୍ରକୁ ଅଧିକ ସୁଦୃଢ଼ କରିଛି। ଗତ 12 ବର୍ଷ ମଧ୍ୟରେ ଦେଶରେ ପ୍ରତିରକ୍ଷା ରପ୍ତାନୀ 56 ଗୁଣ ବୃଦ୍ଧି ପାଇ 2025-26 ଆର୍ଥିକ ବର୍ଷରେ 38,400 କୋଟିରେ ପହଞ୍ଚିଛି। ଭାରତର ପ୍ରଥମ ସ୍ୱଦେଶୀ ବିମାନବାହୀ ଯୁଦ୍ଧ ଜାହାଜ INS ବିକ୍ରାନ୍ତ ଦେଶକୁ ବିଶ୍ୱର ଅଗ୍ରଣୀ ନୌସାମରିକ ରାଷ୍ଟ୍ରମାନଙ୍କ ମଧ୍ୟରେ ସ୍ଥାନିତ କରିଛି। ଦେଶର ଉତ୍ତର ପୂର୍ବ ଅଞ୍ଚଳଗୁଡ଼ିକରେ 12ଟିରୁ ଅଧିକ ସ୍ୱାକ୍ଷରିତ ହୋଇଥିବା ଚୁକ୍ତି ଆଭ୍ୟନ୍ତରୀଣ ସୁରକ୍ଷା କ୍ଷେତ୍ରକୁ ସଶକ୍ତ କରିପାରିଛି। ଜାତୀୟ ସୁରକ୍ଷା ପ୍ରତି ସରକାରଙ୍କ ଅଙ୍ଗୀକାରବଦ୍ଧତା ବିଶ୍ୱସ୍ତରରେ ଭାରତକୁ ଏକ ପ୍ରଶଂସାଯୋଗ୍ୟ ରାଷ୍ଟ୍ରରେ ପରିଣତ କରିଛି।

ଭୁବନେଶ୍ୱର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ପାଠ୍ୟପୁସ୍ତକ ତ୍ରୁଟି ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ବୈଠକ ଜାରି ରହିଛି। ବୈଠକରେ ଗଣଶିକ୍ଷା ବିଭାଗ ସଚିବ ଓସେପା ନିର୍ଦ୍ଦେଶକ, ରାଜ୍ୟ ଶିକ୍ଷା ଗବେଷଣା ଓ ତାଲିମ ପରିଷଦ ଏସ୍ସିଆର୍ଟିର ନିର୍ଦ୍ଦେଶକ ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି ପାଠ୍ୟପୁସ୍ତକରେ ଥିବା ତ୍ରୁଟି ସମ୍ପର୍କରେ ଆଲୋଚନା କରୁଛନ୍ତି। ସୂଚନାଯୋଗ୍ୟ, ରାଜ୍ୟରେ ଜାତୀୟ ଶିକ୍ଷାନୀତି 2020 ଲାଗୁ ହେବା ପରେ ନୂତନ ପାଠ୍ୟପୁସ୍ତକ ପ୍ରସ୍ତୁତ କରାଯାଇଥିଲା। ମାତ୍ର ପୁସ୍ତକରେ ମାତ୍ରାଧିକ ତ୍ରୁଟି ଦୃଷ୍ଟିଗୋଚର ହେବାରୁ ଅଭିଭାବକ ମହଲରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଏହାକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଗଣଶିକ୍ଷା ବିଭାଗ ପକ୍ଷରୁ ତ୍ରୁଟି ସଂଶୋଧନ ପାଇଁ ପଦକ୍ଷେପ ନିଆଯାଉଛି। ରାଜ୍ୟ ସରକାର ପିଏମ୍ ସ୍ୱନିଧି ଯୋଜନା ଅନ୍ତର୍ଗତ ସମସ୍ତ ଉଠା ଦୋକାନୀଙ୍କ ଷ୍ଟାମ୍ପ ଶୁଳ୍କ ସମ୍ପୂର୍ଣ୍ଣ ଛାଡ଼ କରିଛନ୍ତି। ତିନୋଟି ଋଣ ପର୍ଯ୍ୟାୟରେ ଲାଗୁ ହେଉଥିବା ଷ୍ଟାମ୍ପ ଶୁଳ୍କକୁ ଛାଡ଼ ପାଇଁ ଭାରତୀୟ ଷ୍ଟାମ୍ପ ଆଇନ ଓ 1899 ଧାରା 9(1)(ଖ) ଅନୁଯାୟୀ ନିଷ୍ପତ୍ତି ନିଆଯାଇଛି। ରାଜ୍ୟରେ ଗ୍ରୀଷ୍ମ ଛୁଟି ପରେ ଆସନ୍ତାକାଲିଠାରୁ ବିଦ୍ୟାଳୟ ଖୋଲିବା ନେଇ ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି। ଶ୍ରୀ ଗଣ୍ଡ କହିଛନ୍ତି, ରାଜ୍ୟରେ ମୌସୁମୀ ପ୍ରଭାବ ଆରମ୍ଭ ହୋଇଥିବାରୁ ପାଗ ଅପେକ୍ଷାକୃତ ଭାବେ ଥଣ୍ଡା ରହିଛି। ଗ୍ରୀଷ୍ମ ପ୍ରଭାବ ହ୍ରାସ ପାଇନଥିବା ପରିସ୍ଥିତିକୁ ଦୃଷ୍ଟିରେ ରଖି ସରକାର ପରବର୍ତ୍ତୀ ପଦକ୍ଷେପ ନେବେ ବୋଲି ମନ୍ତ୍ରୀ ଶ୍ରୀ ଗଣ୍ଡ କହିଛନ୍ତି। ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସୁବର୍ଣ୍ଣପୁର ଜିଲ୍ଲାରେ ଆସନ୍ତା ଶନିବାର ପର୍ଯ୍ୟନ୍ତ ସମସ୍ତ ସ୍କୁଲ ଓ କଲେଜର ଛୁଟି ଅବଧି ବୃଦ୍ଧି କରାଯାଇଛି। ଏଥିସହ ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ରକୁ ମଧ୍ୟ ବନ୍ଦ ରଖାଯିବା ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ନିଟ୍ ପରୀକ୍ଷାର୍ଥୀଙ୍କ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ନିଃଶୁଳ୍କ ବସ୍ ସେବାର ବ୍ୟବସ୍ଥା କରାଯାଇଛି। ଓଏସ୍ଆର୍ଟିସି, ମୁଖ୍ୟମନ୍ତ୍ରୀଙ୍କ ବସ୍ ସେବା, ଆମ ବସ୍ ମାଧ୍ୟମରେ ପ୍ରମୁଖ ରେଳ ଷ୍ଟେସନ ଏବଂ ବସ୍ଷ୍ଟାଣ୍ଡରୁ ଛାତ୍ରଛାତ୍ରୀମାନେ ପରୀକ୍ଷା କେନ୍ଦ୍ର ପର୍ଯ୍ୟନ୍ତ ଏହି ସେବା ପାଇପାରିବେ। ପରୀକ୍ଷା ଶେଷ ହେବା ପରେ ପ୍ରତ୍ୟାବର୍ତ୍ତନ ପାଇଁ ସମସ୍ତ ପରୀକ୍ଷାର୍ଥୀଙ୍କୁ ବିନା ମୂଲ୍ୟରେ ବସ୍ ସେବା ଯୋଗାଇ ଦିଆଯିବ। ରାଜ୍ୟର 132 କେନ୍ଦ୍ରରେ ପରୀକ୍ଷା ଦେବାକୁ ଥିବା ସମସ୍ତ ପରୀକ୍ଷାର୍ଥୀ ସରକାରଙ୍କ ଦ୍ୱାରା ପରିଚାଳିତ ବସ୍ ଏବଂ ବିଭିନ୍ନ ଶିକ୍ଷାନୁଷ୍ଠାନ ବସ୍ରେ ଆଡମିଟ୍ କାର୍ଡ ଦେଖାଇ ଏହି ସୁବିଧା ପାଇପାରିବେ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପୁଣ୍ୟତିଥିରେ ରାଜ୍ୟବାସୀ ଆଜି ଶ୍ରଦ୍ଧାଞ୍ଜଳି ଜଣାଉଛନ୍ତି। ସେବା, ସଂଗ୍ରାମ, ସଂସ୍କାର ଓ ତ୍ୟାଗର ପ୍ରତୀକ ପଣ୍ଡିତ ଗୋପବନ୍ଧୁ 1877 ଅକ୍ଟୋବର ମାସ 9 ପୁରୀ ଜିଲ୍ଲା ସାକ୍ଷୀଗୋପାଳ ନିକଟସ୍ଥ ସୁଆଣ୍ଡ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ମାନବ ସେବାକୁ ମାଧବ ସେବା ଭାବେ ନୀତି କରିଥିବା ଗୋପବନ୍ଧୁ କର୍ମକୁ ଜୀବନର ମାନଦଣ୍ଡ ଭାବେ ବାଛିଥିଲେ। ଗୋପବନ୍ଧୁ 1970 1921 ପର୍ଯ୍ୟନ୍ତ ବିହାର ଓଡ଼ିଶା ବିଧାନସଭାର ସଦସ୍ୟ ଏବଂ 1921 ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ପ୍ରଥମ ଅଧ୍ୟକ୍ଷ ହୋଇଥିଲେ। ପୂର୍ବରୁ 1903 ଉତ୍କଳ ସମ୍ମିଳନୀରେ ସକ୍ରିୟ ଭୂମିକା ଗ୍ରହଣ କରିବା ସହିତ 1909 ପୁରୀର ସତ୍ୟବାଦୀଠାରେ ବକୁଳ ବନବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ। ସେ ମଧ୍ୟ ଅଗ୍ରଣୀ ଦୈନିକ ଖବରକାଗଜ ସମାଜର ପ୍ରତିଷ୍ଠାତା ଥିଲେ। ଜଣେ ଛାତ୍ରବତ୍ସଳ ଶିକ୍ଷକ, ସମାଜ ସଂସ୍କାରକ, ଦାର୍ଶନିକ, ଲେଖକ ଏବଂ ରାଜନୈତିକ ଭାବରେ ସୁପରିଚିତ ଉତ୍କଳମଣି ଗୋପବନ୍ଧୁ 1928 ଆଜିର ଦିନରେ ଇହଧାମ ତ୍ୟାଗ କରିଥିଲେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପୁଣ୍ୟତିଥିରେ ଶ୍ରଦ୍ଧାଞ୍ଜଳି ଜଣାଇ କହିଛନ୍ତି, ଓଡ଼ିଶାର ସେବା, ଶିକ୍ଷା ଓ ମାନବତା ପ୍ରତି ତାଙ୍କର ଅବଦାନ ସଦାସର୍ବଦା ସ୍ମରଣୀୟ ହୋଇ ରହିବ। ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଚଳିତ ବର୍ଷର ଓଟିଇଟି ପରୀକ୍ଷା ପାଇଁ ଆଜିଠାରୁ ଆଡମିଟ୍ କାର୍ଡ ୱେବ୍ସାଇଟ୍ରେ ଉପଲବ୍ଧ ହୋଇଛି। www.bscodisha.nic.in ଓ www.bscexams.org ପକ୍ଷରୁ ପରୀକ୍ଷାର୍ଥୀମାନେ ଡାଉନଲୋଡ୍ କରିପାରିବେ। ପରୀକ୍ଷା ସମ୍ବନ୍ଧୀୟ କୌଣସି ଅସୁବିଧାର ସମ୍ମୁଖୀନ ହେଲେ ସେମାନେ କଣ୍ଟ୍ରୋଲ ରୁମ୍କୁ ଫୋନ୍ କରି ସହାୟତା ପାଇପାରିବେ। ଏଥିପାଇଁ ପରିଷଦ ପକ୍ଷରୁ ଖୋଲାଯାଇଥିବା କଣ୍ଟ୍ରୋଲ ରୁମ୍ ଟେଲିଫୋନ୍ ନମ୍ବର 06-7-241-2059-8093-33544 ନମ୍ବରରେ ଯୋଗାଯୋଗ କରିପାରିବେ ବୋଲି ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ଓଟିଇଟି ପରୀକ୍ଷା ଆସନ୍ତା 28 ଅନୁଷ୍ଠିତ ହେବ। ଏଥିପାଇଁ 311 କେନ୍ଦ୍ରରେ 97,151 ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ। ଦୁଇଟି ପର୍ଯ୍ୟାୟରେ ପରୀକ୍ଷା ଅନୁଷ୍ଠିତ ହେବ। ପ୍ରଥମ ପର୍ଯ୍ୟାୟ ପରୀକ୍ଷା 9:30-11:30 ପର୍ଯ୍ୟନ୍ତ ଏବଂ ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷା 2:30-4:30 ପର୍ଯ୍ୟନ୍ତ ପରିଚାଳିତ ହେବ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି। ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ପାଇଁ ତିନି ରଥର ନିର୍ମାଣ କାର୍ଯ୍ୟ ଜାରି ରହିଛି। ତିନି ରଥ ଉପରେ ପ୍ରଥମ ଭୂଇଁ ପଡ଼ି ମୂଳ କଇଁଚି ପକାଯାଇଛି। ରଥଚାଳିରେ ମହାରଣା ସେବକମାନେ 13 ପରସ୍ତ ପୋଟଳର ନିର୍ମାଣ କାର୍ଯ୍ୟ ଶେଷ କରିଛନ୍ତି। ପାରାଭାଡ଼ି କାର୍ଯ୍ୟ ସରିବା ପରେ ପୋଟଳ ସଂଯୋଗ କରାଯିବ। ରଥରେ ପଟାବାଡ଼ିଆ କାର୍ଯ୍ୟ ଚାଲିଛି। ରୂପକାର ସେବକମାନେ ଗୋଟିଏ ଲେଖାଏଁ ଚାର ପରିଚ୍ଛାରେ ପଦ୍ମଫୁଲ, ମୟୂର, ଡାଳିଲତା ଶେଷ କରିଛନ୍ତି। ଦୁଆରବେଢ଼ା

ନାଟଗଡ଼ଗୁଡ଼ିକରେ କନ୍ଦର୍ପ ରୂପ ଖୋଦେଇ ଜାରି ରହିଛି। ଚିତ୍ରକାର ସେବକ ପାର୍ଶ୍ୱ ଦେବାଦେବୀଙ୍କ ମୂର୍ତ୍ତିରେ ଓ ତିନି ରଥର ବାହ୍ୟ ଅଂଶରେ ରଙ୍ଗ ଦେଉଛନ୍ତି। ଦୋଳବେଦୀରେ ଅସ୍ଥାୟୀ କର୍ମଶାଳାରେ ଓଝା କମର ସେବକମାନେ ପୋଟଳ ପାଇଁ ବାଗିଆ କଣ୍ଟା, ଜଙ୍ଘା କଣ୍ଟା ଓ ଓଲଟ ଶୁଆ ଯୋଡ଼ିବା ନିମନ୍ତେ ନରାଜ କଣ୍ଟା ନିର୍ମାଣ କରୁଛନ୍ତି। ଭୁବନେଶ୍ୱରସ୍ଥିତ କେଦାରଗୌରୀ ମନ୍ଦିରରେ ଆସନ୍ତାକାଲି ଶିବ ବିବାହ ପାଇଁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ପ୍ରଭୁ ଲିଙ୍ଗରାଜ ଓ ମା' ଗୌରୀଙ୍କ ନିର୍ବନ୍ଧ କାର୍ଯ୍ୟ ଆଜି ରାତି ପ୍ରାୟ 10ଟା ସୁଦ୍ଧା ସମ୍ପନ୍ନ ହେବ। ନିର୍ବନ୍ଧ ପାଇଁ ଅଷ୍ଟଚଣ୍ଡୀଙ୍କୁ ସାଥିରେ ଧରି ପ୍ରଭୁ ଲିଙ୍ଗରାଜ କେଦାରଗୌରୀ ମନ୍ଦିରରେ ପହଞ୍ଚିବେ। ଶିବ ବିବାହ ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ 600 ବରଯାତ୍ରୀଙ୍କ ପାଇଁ ବ୍ୟବସ୍ଥା କରାଯାଇଛି। ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ପାଇଁ ଆସନ୍ତା ଶନିବାର ଦିନ ସହରର ସମସ୍ତ ସରକାରୀ କାର୍ଯ୍ୟାଳୟକୁ ଛୁଟି ଘୋଷଣା କରାଯାଇଛି। ଏଥିସହ ସମ୍ବଲପୁର ଉପଖଣ୍ଡର ସମସ୍ତ ଶିକ୍ଷାନୁଷ୍ଠାନଗୁଡ଼ିକୁ ଛୁଟି ଘୋଷଣା କରାଯାଇଥିବା ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ପରିବେଶ ସନ୍ତୁଳନରେ କୁମ୍ଭୀରମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ଏବଂ ସେମାନଙ୍କର ବାସସ୍ଥାନକୁ ସୁରକ୍ଷା ଦେବାର ଆବଶ୍ୟକତା ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ଆଜି ବିଶ୍ୱ କୁମ୍ଭୀର ଦିବସ ପାଳନ କରାଯାଉଛି। ଇତିହାସ ପୃଷ୍ଠାରୁ ଜଣାଯାଏ ଯେ କୁମ୍ଭୀରମାନେ 200 ବର୍ଷରୁ ଅଧିକ ସମୟ ଧରି ଅସ୍ତିତ୍ୱରେ ଥିବା ପ୍ରାଚୀନ ସରୀସୃପ। କୁମ୍ଭୀର ପ୍ରଜାତି ଡାଇନୋସର ଚୁକରେ ବଞ୍ଚି ରହିଥିବା ପ୍ରାଣୀ, ସ୍ଥିରତା, ଅନୁକୂଳନ ଏବଂ ପରିବେଶଗତ ସନ୍ତୁଳନକୁ ପ୍ରତିନିଧିତ୍ୱ କରିଥାନ୍ତି। ଚଳିତ ବର୍ଷ ବିଶ୍ୱ କୁମ୍ଭୀର ଦିବସର ବିଷୟବସ୍ତୁ ରହିଛି ପ୍ରତ୍ୟେକ ପିଢ଼ି ପାଇଁ ଗୁରୁତ୍ୱ। ପାଣିପାଗ ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି। କାଳବୈଶାଖୀ ପ୍ରଭାବରେ ଆସନ୍ତା 24 ଘଣ୍ଟା ମଧ୍ୟରେ ବଜ୍ରପାତ ସହ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଅପରପକ୍ଷରେ ଝାରସୁଗୁଡ଼ା ସମ୍ବଲପୁର ଜିଲ୍ଲାରେ ଏହି ସମୟ ମଧ୍ୟରେ ଗ୍ରୀଷ୍ମ ପ୍ରବାହ ନେଇ ଆକଳନ କରାଯାଇଛି। ମୁଖ୍ୟ ସମ୍ବାଦ ପୁଣିଥରେ ସ୍ୱଦେଶୀ ପ୍ରଯୁକ୍ତିବିଦ୍ୟା ଓ ଆତ୍ମନିର୍ଭରଶୀଳତା ଜାତୀୟ ସୁରକ୍ଷା କ୍ଷେତ୍ର ପାଇଁ ଦୃଢ଼ ଭିତ୍ତିଭୂମି ପ୍ରତିଷ୍ଠା କରିଛି କହିଲେ ପ୍ରଧାନମନ୍ତ୍ରୀ। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଜାରି ରହିଛି ପାଠ୍ୟପୁସ୍ତକ ତ୍ରୁଟି ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ବୈଠକ। ଉତ୍କଳମଣି ପଣ୍ଡିତ ଗୋପବନ୍ଧୁଙ୍କ ପୁଣ୍ୟତିଥିରେ ରାଜ୍ୟବାସୀ ଜଣାଉଛନ୍ତି ଶ୍ରଦ୍ଧାଞ୍ଜଳି ଏବଂ ପ୍ରତ୍ୟେକ ପିଢ଼ି ପାଇଁ ଗୁରୁତ୍ୱର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ କୁମ୍ଭୀର ଦିବସ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ।
1: ଏତେବେଳେ ଯାଏ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀ ଏବଂ କଟକ କେନ୍ଦ୍ରରୁ ଆକାଶବାଣୀ ଭବାନୀପାଟଣା। ଏଥର ଶୁଣନ୍ତୁ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। ପ୍ରଥମେ ଶିଳ୍ପୀ ହେଲେ ଜେଭି ସୁଧାଂଶୁ, ଗୀତ ରଚନା କରିଛନ୍ତି ସୁମିତା ଗାଙ୍ଗୁଲି, ସଙ୍ଗୀତ ବିବେକ ମାର୍ୱିନ, କଥାଚିତ୍ର ଆନ୍ଦ୍ର କିଙ୍ଗ।

0: ଶେଷ ହେଲା ହିନ୍ଦୀ କଥା ଚିତ୍ର ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ଭବାନୀ ପାଟଣା ସମୟ ଅପରାହ୍ନ 3:00 ପରବର୍ତ୍ତୀ ପ୍ରସାରଣ ହିନ୍ଦୀ ଏବଂ ଇଂରାଜୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।
1: नमस्कार, आकाशवाणी समाचार के साथ मैं लवलीन निगम।

ପାଞ୍ଚଟାରେ ଶୁଣିବେ ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ ଆକାଶବାଣୀ କଟକ କେନ୍ଦ୍ରରୁ ଜୀବବାଣୀ 5:30। ଆଜି ଏଥିରେ ଶୁଣିବେ ଖେଳ ଓ ଖେଳାଳି। ସନ୍ଧ୍ୟା 6:30 ଉଜ୍ଜଳ ଆମ ଦେଶ, 7:25 ଜିଲ୍ଲା ହାଲଚାଲ କ୍ରମରେ ଶୁଣିବେ ସୁବର୍ଣ୍ଣପୁର ଜିଲ୍ଲା ସମ୍ପର୍କରେ। ଏହି କାର୍ଯ୍ୟକ୍ରମ ଦେହ ରିଲେ କରି ଶୁଣେଇବୁ ଆକାଶବାଣୀ କଟକ କେନ୍ଦ୍ରରୁ ଚାଷବାସ 7:30। ରାତି 8:00 ଶୁଣିବେ ଗୀତ ଗଜଲ, ଶିଳ୍ପୀ ହେଲେ ଅଭିଜିତ। ଆଞ୍ଚଳିକ ଗୀତ କ୍ରମରେ କଳାହାଣ୍ଡିଆ ଗୀତ ପ୍ରଚାର କରିବୁ 8:15। ପରିବେଷଣ କରିବେ କ୍ଷିତିରାମ ସାହୁ ଏବଂ ସାଥୀ। ସ୍ପୋର୍ଟସ୍ କେନ୍ 8:30, ସ୍ପଟଲାଇଟ୍ 9:16। ରାତି 9:30 ଶୁଣିବେ ଚର୍ଚ୍ଚା କା ବିଷୟ। ଏହି ସମସ୍ତ କାର୍ଯ୍ୟକ୍ରମ ରିଲେ କରି ଶୁଣେଇବୁ ଆକାଶବାଣୀ ଦିଲ୍ଲୀରୁ। ହିନ୍ଦୀ କଥାଚିତ୍ରର ଗୀତ ଶୁଣିବେ ରାତି 10:00। 10:30 ଶୁଣିବେ କେନ୍ଦ୍ର ସରକାରଙ୍କ 12 ବର୍ଷ କାର୍ଯ୍ୟକାଳ ପୂର୍ତ୍ତି ଅବସରରେ ବିଶେଷ କାର୍ଯ୍ୟକ୍ରମ ରିଲେ କରି ଶୁଣେଇବୁ ଆକାଶବାଣୀ ଦିଲ୍ଲୀରୁ ରାତି 11:10। ଶ୍ରୋତାବନ୍ଧୁ, ଏଥିଲା ଆଜି ତୃତୀୟ ଅଧିବେଶନରେ ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଆକାଶବାଣୀ ଭବାନୀପାଟଣା। ଏଇଠି ଶେଷ କରୁଛୁ ଆଜିର ଦ୍ୱିତୀୟ ଅଧିବେଶନ। ଭିନ୍ନ ଭିନ୍ନ କାର୍ଯ୍ୟକ୍ରମ ସହ ପୁଣି ଉପସ୍ଥିତ ହେବୁ ଅପରାହ୍ନ 5:00। ସେତେବେଳେ ଯାଏ ବିଦାୟ ନେଉଛୁ।

ଆକାଶବାଣୀ ଭବାନୀପାଟଣା ଥିବା ଆମର ସମସ୍ତ ଶ୍ରୋତାବନ୍ଧୁଙ୍କୁ ଶୁଭେଚ୍ଛା ଜଣାଇ ଆଜିର ତୃତୀୟ ତଥା ସାନ୍ଧ୍ୟ ଅଧିବେଶନ। ଶ୍ରୋତାବନ୍ଧୁ, ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ ଅପରାହ୍ନ 5:00 ହେବାକୁ ଯାଉଛି। ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ମିଡ଼ିୟମ୍ ୱେଭ୍ରେ 248 ମିଟର୍ସ ତଥା 1206 କିଲୋହର୍ଜ ଓ ଏଫ୍ଏମ୍ରେ 100.3 MHz ଓ ନ୍ୟୁଜେନ୍ ଏଆଇଆର୍ ମାଧ୍ୟମରେ। ଅଧିବେଶନର ପ୍ରଥମେ NCERT CIIT ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ।

0: ଦଶ ଲକ୍ଷର ଲଟେରି ମତେ? ୱାଓ,
1: ହସିଲା! ନକଲି ଅଫର୍ସ ପ୍ରତି ସାବଧାନ।
2: RBI କହେ,
3: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
4: ଜଲ୍ଦି ଟିଫିନ୍ ପ୍ୟାକ୍ କର ରାଜୁ, ମୋବାଇଲ ଛାଡେ।
5: ଆରେ ଦିଦି, ବ୍ୟାଙ୍କ ର ନମ୍ବର ଦରକାର, ରିଫଣ୍ଡ ଆସିନି। ମିଳିଗଲା, ଏବେ କଲ କରୁଛି ଦିଦି।
4: ବିନା ନମ୍ବର ଯାଞ୍ଚ କରିକି ପ୍ରାୟତଃ ଜାଲିଆ ଲୋକେ ବ୍ୟାଙ୍କର ନକଲି ୱେବସାଇଟ ଆଉ ମିଛ ନମ୍ବର ଦ୍ୱାରା ଟଙ୍କା ଠକେଇ କରିଥାନ୍ତି।
5: ତ ଠିକ ନମ୍ବର
4: ବ୍ୟାଙ୍କର ଅଫିସିଆଲ ୱେବସାଇଟ କିମ୍ବା କାର୍ଡରେ।
5: ତମେ ତ ବଞ୍ଚେଇ ଦେଲ ଦିଦି,
4: କାମରୁ ନୁହେଁ।
3: RBI କହେ,
6: ସଠିକ ଆର୍ଥିକ ଆଚରଣ ରଖି ଆପଣଙ୍କ ସୁରକ୍ଷାର ଧ୍ୟାନ।
4: ଜଲ୍ଦି ଟିଫିନ୍ ପ୍ୟାକ୍ କର ରାଜୁ, ମୋବାଇଲ ଛାଡେ।
5: ଆରେ ଦିଦି, ବ୍ୟାଙ୍କର ନମ୍ବର ଦରକାର, ରିଫଣ୍ଡ ଆସିନି। ମିଳିଗଲା, ଏବେ କଲ କରୁଛି ଦିଦି।
4: ବିନା ନମ୍ବର ଯାଞ୍ଚ କରିକି ପ୍ରାୟତଃ ଜାଲିଆ ଲୋକେ ବ୍ୟାଙ୍କର ନକଲି ୱେବସାଇଟ ଆଉ ମିଛ ନମ୍ବର ଦ୍ୱାରା ଟଙ୍କା ଠକେଇ କରିଥାନ୍ତି।
5: ତ ଠିକ ନମ୍ବର
4: ବ୍ୟାଙ୍କର ଅଫିସିଆଲ ୱେବସାଇଟ କିମ୍ବା କାର୍ଡରେ।
5: ତମେ ତ ବଞ୍ଚେଇ ଦେଲ ଦିଦି,
4: କାମରୁ ନୁହେଁ।
3: RBI କହେ,
6: ସଠିକ ଆର୍ଥିକ ଆଚରଣ ରଖି ଆପଣଙ୍କ ସୁରକ୍ଷାର ଧ୍ୟାନ।

ନମସ୍କାର ଶ୍ରୋତା ବନ୍ଧୁ, ଆଜିର ଏହି ଶୁଭ ସନ୍ଧ୍ୟାରେ ଯୁବବାଣୀର ଖେଳ ଓ ଖେଳାଳି କାର୍ଯ୍ୟକ୍ରମକୁ ଆପଣଙ୍କୁ ଅନେକ ଅନେକ ସ୍ୱାଗତ। ଆଜିର କାର୍ଯ୍ୟକ୍ରମର ଉପସ୍ଥାପନାରେ ମୁଁ ଅଛି ଆପଣଙ୍କ ସହ ଆପଣଙ୍କର ସାଥୀ ଶିବଶକ୍ତି ପୁରୋହିତ। ତେବେ ଶ୍ରୋତା ବନ୍ଧୁ, ଆଜି ହେଉଛି ଜୁନ୍ ମାସର 17 ତାରିଖ ବୁଧବାର। ଆପଣ ଯେପରି ଜାଣନ୍ତି, ସପ୍ତାହର ପ୍ରତ୍ୟେକ ବୁଧବାର ଦିନ ଆମ ସମସ୍ତଙ୍କ ପ୍ରିୟ ଖେଳ ଓ ଖେଳାଳି କାର୍ଯ୍ୟକ୍ରମ ରହିଥାଏ। ହଁ ଶ୍ରୋତା ବନ୍ଧୁ, ଏହି କାର୍ଯ୍ୟକ୍ରମରେ ଆମେ ଖେଳ ସମ୍ବନ୍ଧୀୟ ଅନେକ କିଛି ସୂଚନା ଏବଂ ସମାଚାର ସମ୍ପର୍କରେ ଜାଣିବା ସହ କେବେ କେବେ କାର୍ଯ୍ୟକ୍ରମରେ ଆମନ୍ତ୍ରିତ ହୋଇଥିବା ଜଣେ ବରିଷ୍ଠ କ୍ରୀଡ଼ାବିତଙ୍କ ସହ ମଧ୍ୟ ସାକ୍ଷାତକାର କରିଥାଉ। ତେବେ ଆସନ୍ତୁ ଆଉ ଡେରି ନକରି ଆରମ୍ଭ କରିବା ଆଜିର ଏହି ସମସ୍ତଙ୍କ ପ୍ରିୟ କାର୍ଯ୍ୟକ୍ରମ ଖେଳ ଓ ଖେଳାଳି କାର୍ଯ୍ୟକ୍ରମକୁ। ଆଉ ଶୁଣିବା ଆମେ ଆପଣଙ୍କ ପାଇଁ ନେଇ ଆସିଥିବା ସୁନ୍ଦର ସୁନ୍ଦର ମନଛୁଆଁ ଗୀତ ସବୁ। ତେବେ ଶ୍ରୋତା ବନ୍ଧୁ, ଓଡ଼ିଶା ଆଜି ଭାରତର କ୍ରୀଡ଼ା ମାନଚିତ୍ରରେ ଏକ ସ୍ୱତନ୍ତ୍ର ପରିଚୟ ଗଢ଼ି ଉଠିଛି। ହକି, ଏଥଲେଟିକ୍ସ, ଫୁଟବଲ, ରଗ୍ବି ଏବଂ ଅନ୍ୟାନ୍ୟ ଖେଳର ବିକାଶ ପାଇଁ ରାଜ୍ୟ ସରକାରଙ୍କ ଦୂରଦୃଷ୍ଟିମୂଳକ ପଦକ୍ଷେପ ଯୋଗୁଁ ଓଡ଼ିଶାକୁ ଏବେ ଭାରତର କ୍ରୀଡ଼ା ରାଜଧାନୀ ବୋଲି ମଧ୍ୟ କୁହାଯାଉଛି। 2026 ଚଳିତ ଜୁନ୍ ମାସରେ ଓଡ଼ିଶା ସରକାର ରାଜ୍ୟର କ୍ରୀଡ଼ା ଭିତ୍ତିଭୂମିକୁ ଆହୁରି ସୁଦୃଢ଼ କରିବା ପାଇଁ 5,000 କୋଟି ଟଙ୍କାରୁ ଅଧିକ ବିନିଯୋଗ ଘୋଷଣା କରିଛନ୍ତି। ଏହି ମହତ୍ତ୍ୱାକାଂକ୍ଷୀ ଯୋଜନା ଅନୁସାରେ ରାଜ୍ୟର ସମସ୍ତ 314 ବ୍ଲକରେ ଆଧୁନିକ ବହୁମୁଖୀ କ୍ରୀଡ଼ା ଷ୍ଟାଡିୟମ୍ ନିର୍ମାଣ କରାଯିବ। ହଁ ଶ୍ରୋତା ବନ୍ଧୁ, ଏଥିପାଇଁ ପ୍ରାୟ 4,124 କୋଟି ଟଙ୍କା ବ୍ୟୟ ହେବ। ଏହା ସହିତ ଭୁବନେଶ୍ୱରରେ ଗୋଠପାଟଣା ଅଞ୍ଚଳରେ ପ୍ରାୟ 150 ଏକର ଜମିରେ ଏକ ବିଶାଳ ସ୍ପୋର୍ଟସ୍ ଭ୍ୟାଲି ନିର୍ମାଣ ପାଇଁ ଯୋଜନା ହୋଇଛି। ଏହି ପ୍ରକଳ୍ପ ପାଇଁ 1,000 କୋଟି ଟଙ୍କା ବ୍ୟୟ ହେବ। ସ୍ପୋର୍ଟସ୍ ଭ୍ୟାଲିରେ ବିଶ୍ୱସ୍ତରୀୟ ଷ୍ଟାଡିୟମ୍, ଇଣ୍ଡୋର ଭ୍ୟାଲୁଡ୍ରମ୍, ତେରନ୍ଦାଜ ଷ୍ଟାଡିୟମ୍, ବିଭିନ୍ନ ଖେଳ ପାଇଁ ଉଚ୍ଚ କ୍ଷମତା ସମ୍ପନ୍ନ ପ୍ରଶିକ୍ଷଣ କେନ୍ଦ୍ର, 5 କିଲୋମିଟର ଫିଟନେସ୍ ଟ୍ରାକ୍, କ୍ରୀଡ଼ାଳୁଙ୍କ ପାଇଁ ଆବାସିକ ସୁବିଧା ଏବଂ ଆଧୁନିକ ଆମ୍ପି ଥିଏଟର ରହିବ। ଏହି ଯୋଜନାର ପ୍ରମୁଖ ଉଦ୍ଦେଶ୍ୟ ହେଉଛି ଗ୍ରାମାଞ୍ଚଳର ଯୁବ ପ୍ରତିଭାଙ୍କୁ ଚିହ୍ନଟ କରି ସେମାନଙ୍କୁ

ନିଜ ଅଞ୍ଚଳରେ ଆଧୁନିକ ପ୍ରଶିକ୍ଷଣ ଏବଂ ସୁବିଧା ଯୋଗାଇବା। ଏହି ଫଳରେ ଖେଳାଳିମାନଙ୍କୁ ଉନ୍ନତ ପ୍ରଶିକ୍ଷଣ ପାଇଁ ବଡ଼ ସହରକୁ ଯିବାର ଆବଶ୍ୟକତା କମିବ ଏବଂ ଗ୍ରାମ ସ୍ତରରୁ ଆନ୍ତର୍ଜାତୀୟ ସ୍ତର ପର୍ଯ୍ୟନ୍ତ ଏକ ସୁଦୃଢ଼ ପ୍ରତିଭା ଶୃଙ୍ଖଳା ଗଢ଼ି ଉଠିବ। ଗତ କିଛି ବର୍ଷ ଧରି ଓଡ଼ିଶା କ୍ରୀଡ଼ା କ୍ଷେତ୍ରରେ ଅନେକ ଐତିହାସିକ ସଫଳତା ହାସଲ କରିଛି। 2018 ମସିହାରୁ ରାଜ୍ୟ ସରକାର ଭାରତୀୟ ପୁରୁଷ ଏବଂ ମହିଳା ହକି ଦଳକୁ ପ୍ରୟୋଜନ କରୁଛନ୍ତି, ଯାହା 2036 ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ୍ ଏବଂ ରାଉରକେଲାର ବିର୍ସା ମୁଣ୍ଡା ଆନ୍ତର୍ଜାତୀୟ ହକି ଷ୍ଟାଡିୟମ୍ ଆଜି ବିଶ୍ୱସ୍ତରୀୟ କ୍ରୀଡ଼ାକେନ୍ଦ୍ର ଭାବରେ ପରିଚିତ। ଓଡ଼ିଶା ସରକାରଙ୍କ ଏହି 5,000 କୋଟି ଟଙ୍କାର କ୍ରୀଡ଼ା ଭିତ୍ତିଭୂମି ବିକାଶ ଯୋଜନା କେବଳ ଷ୍ଟାଡିୟମ୍ ନିର୍ମାଣରେ ସୀମିତ ନୁହେଁ, ଏହା ରାଜ୍ୟର ଯୁବପିଢ଼ିଙ୍କ ସ୍ୱପ୍ନକୁ ନୂତନ ଦିଗ ଦେବା ସହ ଓଡ଼ିଶାକୁ ବିଶ୍ୱ କ୍ରୀଡ଼ା ମାନଚିତ୍ରରେ ଆହୁରି ଶକ୍ତିଶାଳୀ ସ୍ଥାନ ଦେବ। ଏହି ପଦକ୍ଷେପ ଆଗାମୀ ଦିନରେ ରାଜ୍ୟକୁ ଅଧିକ ସଂଖ୍ୟକ ଜାତୀୟ ଏବଂ ଆନ୍ତର୍ଜାତୀୟ ମାନଙ୍କର ଖେଳାଳି ସୃଷ୍ଟି କରିବ ବୋଲି ଆଶା କରାଯାଉଛି। ତେବେ ଶ୍ରୋତାବନ୍ଧୁ, ଓଡ଼ିଶା ଆଜି ଦେଶର କ୍ରୀଡ଼ା କ୍ଷେତ୍ରରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି। ରାଜ୍ୟ ସରକାରଙ୍କ ଦୂରଦୃଷ୍ଟିମୂଳକ ଯୋଜନା ଏବଂ କ୍ରୀଡ଼ାର ବିକାଶ ପାଇଁ ନିରନ୍ତର ପ୍ରୟାସ ଫଳରେ ଓଡ଼ିଶା ଆଜି ଭାରତର କ୍ରୀଡ଼ା ରାଜଧାନୀ ଭାବରେ ପରିଚିତ। ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ କପ୍ 2.0 ସଫଳ ଆୟୋଜନ ରାଜ୍ୟର କ୍ରୀଡ଼ା ଇତିହାସରେ ଏକ ନୂଆ ଅଧ୍ୟାୟ ଯୋଡ଼ିଛି। 2026 ମସିହାର ଜୁନ୍ ମାସରେ ମୁଖ୍ୟମନ୍ତ୍ରୀ କପ୍ 2.0 ସଫଳତାର ସହ ସମାପ୍ତ ହୋଇଛି। ଏହି ଦ୍ୱିତୀୟ ସଂସ୍କରଣରେ ରାଜ୍ୟର ସମସ୍ତ ଜିଲ୍ଲା, ବ୍ଲକ ଏବଂ ପଞ୍ଚାୟତ ସ୍ତରରୁ ଅଭୂତପୂର୍ବ ସଂଖ୍ୟାରେ ଖେଳାଳିମାନେ ଅଂଶଗ୍ରହଣ କରିଥିଲେ। ଲକ୍ଷାଧିକ ଯୁବ ଖେଳାଳିଙ୍କ ସକ୍ରିୟ ଅଂଶଗ୍ରହଣ ଏହି ପ୍ରତିଯୋଗିତାକୁ ରାଜ୍ୟର ସବୁଠାରୁ ବଡ଼ ଗ୍ରାମୀଣ କ୍ରୀଡ଼ା ଆନ୍ଦୋଳନରେ ପରିଣତ କରିଛି। ମୁଖ୍ୟମନ୍ତ୍ରୀ କପ୍ର ମୂଳ ଉଦ୍ଦେଶ୍ୟ ହେଉଛି ଗ୍ରାମାଞ୍ଚଳରେ ଲୁଚି ରହିଥିବା କ୍ରୀଡ଼ା ପ୍ରତିଭାଙ୍କୁ ଖୋଜି ବାହାର କରିବା ଏବଂ ସେମାନଙ୍କୁ ଉନ୍ନତ ପ୍ରଶିକ୍ଷଣ ଏବଂ ସୁଯୋଗ ପ୍ରଦାନ କରିବା। ଅନେକ ସମୟରେ ଦୂରଦରାଜ ଅଞ୍ଚଳର ଯୁବକ ଏବଂ ଯୁବତୀମାନେ ପ୍ରତିଭାଶାଳୀ ହୋଇଥିଲେ ମଧ୍ୟ ଉପଯୁକ୍ତ ସୁବିଧା ଏବଂ ମାର୍ଗଦର୍ଶନର ଅଭାବରୁ ଆଗକୁ ବଢ଼ିପାରନ୍ତି ନାହିଁ। ମୁଖ୍ୟମନ୍ତ୍ରୀ କପ୍ 2.0 ସେହି ପ୍ରତିଭାମାନଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ ସୃଷ୍ଟି କରିଛି। ଏହି ପ୍ରତିଯୋଗିତାରେ ଆଥଲେଟିକ୍ସ, ଫୁଟବଲ, ଭଲିବଲ, କବାଡ଼ି, ହକି, ଖୋ ଖୋ ଏବଂ ଅନ୍ୟାନ୍ୟ ଲୋକପ୍ରିୟ ଖେଳ ସାମିଲ ହୋଇଥିଲା। ପଞ୍ଚାୟତ ସ୍ତରରୁ ଆରମ୍ଭ ହୋଇ ବ୍ଲକ, ଜିଲ୍ଲା ଏବଂ ରାଜ୍ୟସ୍ତର ପର୍ଯ୍ୟନ୍ତ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଏହି ବହୁସ୍ତରୀୟ ବ୍ୟବସ୍ଥା ଯୋଗୁଁ ଗ୍ରାମାଞ୍ଚଳର ଖେଳାଳିମାନେ ନିଜ ପ୍ରତିଭା ପ୍ରଦର୍ଶନ କରିବାର ବ୍ୟାପକ ସୁଯୋଗ ପାଇଥିଲେ। ମୁଖ୍ୟମନ୍ତ୍ରୀ କପ୍ 2.0ର ଅନ୍ୟତମ ବିଶେଷତା ହେଉଛି ମହିଳା ଖେଳାଳିମାନଙ୍କର ଉଲ୍ଲେଖନୀୟ ଅଂଶଗ୍ରହଣ। ଗ୍ରାମୀଣ ଅଞ୍ଚଳର ଅନେକ ଯୁବତୀ ପ୍ରଥମଥର ପାଇଁ ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଯୋଗ ଦେଇ ନିଜ ଦକ୍ଷତା ପ୍ରଦର୍ଶନ କରିଛନ୍ତି। ଏହା ମହିଳା ସଶକ୍ତିକରଣ ଏବଂ କ୍ରୀଡ଼ା କ୍ଷେତ୍ରରେ ଲିଙ୍ଗ ସମାନତାକୁ ଆହୁରି ସୁଦୃଢ଼ କରିଛି। ରାଜ୍ୟ ସରକାରଙ୍କ ନୂତନ କ୍ରୀଡ଼ାନୀତି ଏବଂ ପ୍ରତ୍ୟେକ ବ୍ଲକରେ ଆଧୁନିକ ଷ୍ଟାଡିୟମ୍ ନିର୍ମାଣ ଯୋଜନା ସହ ମୁଖ୍ୟମନ୍ତ୍ରୀ କପ୍ 2.0ର ସଫଳତା ଓଡ଼ିଶାର କ୍ରୀଡ଼ା ଭବିଷ୍ୟତକୁ ଆହୁରି ଉଜ୍ଜଳ କରିଛି। ଏହି ପ୍ରତିଯୋଗିତା ମାଧ୍ୟମରେ ଚିହ୍ନଟ ହୋଇଥିବା ପ୍ରତିଭାମାନେ ଭବିଷ୍ୟତରେ ଜାତୀୟ ଏବଂ ଆନ୍ତର୍ଜାତୀୟ ସ୍ତରରେ ଓଡ଼ିଶା ଏବଂ ଭାରତର ଗୌରବ ବଢ଼ାଇବେ ବୋଲି ଆଶା କରାଯାଉଛି। ଶେଷରେ କୁହାଯାଇପାରେ ଯେ ମୁଖ୍ୟମନ୍ତ୍ରୀ କପ୍ 2.0 କେବଳ ଏକ କ୍ରୀଡ଼ା ପ୍ରତିଯୋଗିତା ନୁହେଁ, ବରଂ ଏହା ଗ୍ରାମାଞ୍ଚଳର ଯୁବପିଢ଼ିଙ୍କ ସ୍ୱପ୍ନକୁ ସାକାର କରିବାର ଏକ ଶକ୍ତିଶାଳୀ ମଞ୍ଚ। ଏହା ଓଡ଼ିଶାର କ୍ରୀଡ଼ା ସଂସ୍କୃତିକୁ ଆହୁରି ସମୃଦ୍ଧ କରିବା ସହ ରାଜ୍ୟକୁ ବିଶ୍ୱ କ୍ରୀଡ଼ା ମାନଚିତ୍ରରେ ଏକ ଅଗ୍ରଣୀ ସ୍ଥାନରେ ପହଞ୍ଚାଇବ।

ତେବେ ଶ୍ରୋତା ବନ୍ଧୁ, ଭାରତୀୟ ମହିଳା ଫୁଟବଲ ପାଇଁ 2026 ମସିହା ଚଳିତ ଜୁନ୍ ମାସ ଏକ ଐତିହାସିକ ମୁହୂର୍ତ୍ତ ନେଇ ଆସିଛି। ଦୀର୍ଘ 7 ବର୍ଷ ପରେ ଭାରତୀୟ ମହିଳା ଫୁଟବଲ ଦଳ ପୁଣିଥରେ ସାଫ୍ ମହିଳା ଚାମ୍ପିଅନସିପ୍ ଟ୍ରଫି ନିଜ ନାମରେ କରିଛି। ଗୋଆରେ ଆୟୋଜିତ ଏହି ପ୍ରତିଯୋଗିତାର ଫାଇନାଲ୍ ମ୍ୟାଚ୍ରେ ଭାରତ ବାଂଲାଦେଶକୁ 3-1 ଗୋଲ୍ରେ ପରାସ୍ତ କରି ଚାମ୍ପିଅନ୍ ହୋଇଛି। ସାଉଥ୍ ଏସିଆନ୍ ଫୁଟବଲ ଫେଡେରେସନ୍ ବା SAF ଆୟୋଜିତ ଏହି ପ୍ରତିଯୋଗିତା ଦକ୍ଷିଣ ଏସିଆର ମହିଳା ଫୁଟବଲର ସବୁଠାରୁ ପ୍ରତିଷ୍ଠିତ ଟୁର୍ଣ୍ଣାମେଣ୍ଟ ଭାବରେ ପରିଚିତ। ଭାରତ ପୂର୍ବରୁ ଏହି ଟୁର୍ଣ୍ଣାମେଣ୍ଟରେ ଅନେକ ଥର ବିଜେତା ହୋଇଥିଲେ ମଧ୍ୟ 2019 ପରେ ପ୍ରଥମ ଥର ପାଇଁ ପୁଣିଥରେ ଚମ୍ପିଅନ୍ ହେବାର ଗୌରବ ଅର୍ଜନ କରିଛି। ଫାଇନାଲ୍ ମ୍ୟାଚ୍ରେ ଭାରତୀୟ ଦଳ ଆରମ୍ଭରୁ ଆକ୍ରମଣାତ୍ମକ ଖେଳ ପ୍ରଦର୍ଶନ କରିଥିଲା। ମଧ୍ୟଭାଗରେ ଉତ୍କୃଷ୍ଟ ପ୍ୟାସିଂ, ସୁଦୃଢ଼ ରକ୍ଷଣ ଭାଗ ଏବଂ ସଠିକ୍ ଫିନିସିଂ ଯୋଗୁଁ ଭାରତ ବାଂଲାଦେଶ ଉପରେ ପ୍ରାଧାନ୍ୟ ବିସ୍ତାର କରିଥିଲା। ମ୍ୟାଚ୍ରେ ଭାରତ 3 ଗୋଲ୍ କରି ବିଜୟ ହାସଲ କରିଥିଲା, ଯେଉଁଠାରେ ବାଂଲାଦେଶ କେବଳ 1 ଗୋଲ୍ କରିବାର ସକ୍ଷମ ହୋଇଥିଲା। ଏହି ସଫଳତାରେ ଓଡ଼ିଶାର ଖେଳାଳିମାନଙ୍କ ଅବଦାନ ବିଶେଷ ଉଲ୍ଲେଖନୀୟ। ବିଶେଷ କରି ଓଡ଼ିଶାର ସୁନ୍ଦରଗଡ଼ ଜିଲ୍ଲାର ଝିଅ ପ୍ୟାରି ଖାକ୍ସା ନିଜର ଦକ୍ଷତା, ଗତି ଏବଂ ଆକ୍ରମଣାତ୍ମକ ଖେଳ ପ୍ରଦର୍ଶନ କରି ଦଳର ସଫଳତାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିଲେ। ଗ୍ରାମାଞ୍ଚଳରୁ ଉଠିଆସି ଜାତୀୟ ଦଳରେ ସ୍ଥାନ ପାଇଥିବା ପ୍ୟାରି ଖାକ୍ସା ଆଜି ଓଡ଼ିଶାର ଯୁବପିଢ଼ିଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛନ୍ତି। ଓଡ଼ିଶା ସରକାରଙ୍କ କ୍ରୀଡ଼ା ବିକାଶ ନୀତି, ଆଧୁନିକ ପ୍ରଶିକ୍ଷଣ କେନ୍ଦ୍ର ଏବଂ ଗ୍ରାମାଞ୍ଚଳରେ କ୍ରୀଡ଼ା ଭିତ୍ତିଭୂମିର ବିକାଶ ଫଳରେ ରାଜ୍ୟରୁ ଅନେକ ପ୍ରତିଭାଶାଳୀ ଖେଳାଳି ଜାତୀୟ ଏବଂ ଆନ୍ତର୍ଜାତୀୟ ସ୍ତରକୁ ପହଞ୍ଚି ପାରୁଛନ୍ତି। ମହିଳା ଫୁଟବଲ କ୍ଷେତ୍ରରେ ମଧ୍ୟ ଓଡ଼ିଶା ଧୀରେ ଧୀରେ ଏକ ଶକ୍ତିଶାଳୀ କେନ୍ଦ୍ର ଭାବରେ ଉଭକି ଆସୁଛି। ଭାରତର ଏହି ଐତିହାସିକ ବିଜୟ କେବଳ ଏକ ଟ୍ରଫି ଜିତିବାର ସଫଳତା ନୁହେଁ, ବରଂ ଏହା ଦେଶରେ ମହିଳା ଫୁଟବଲର ବିକାଶ ଏବଂ ଲୋକପ୍ରିୟତାକୁ ନୂଆ ଦିଗ ଦେଇଛି। ଏହି ସଫଳତା ଆଗାମୀ ଦିନରେ ଅଧିକ ସଂଖ୍ୟକ ଯୁବତୀଙ୍କୁ ଫୁଟବଲ ଖେଳ ପ୍ରତି ଆକର୍ଷିତ କରିବ ଏବଂ ଭାରତୀୟ ମହିଳା ଫୁଟବଲକୁ ଆହୁରି ସୁଦୃଢ଼ କରିବ। ଶେଷରେ କୁହାଯାଇପାରେ ଯେ 7 ବର୍ଷ ପରେ SAF ମହିଳା ଚମ୍ପିଅନସିପ୍ରେ ଭାରତର ବିଜୟ ସମଗ୍ର ଦେଶ ପାଇଁ ଗର୍ବ ଏବଂ ଆନନ୍ଦର ବିଷୟ। ବିଶେଷ କରି ଓଡ଼ିଶାର ପ୍ୟାରି ଖାକ୍ସାଙ୍କ ଉଲ୍ଲେଖନୀୟ ପ୍ରଦର୍ଶନ ରାଜ୍ୟର କ୍ରୀଡ଼ା ଜଗତକୁ ଆହୁରି ଗୌରବାନ୍ୱିତ କରିଛି। ତେବେ ଶ୍ରୋତାବନ୍ଧୁ, ଭାରତୀୟ ହକି ପାଇଁ 2026 ମସିହାର ଚଳିତ ଜୁନ୍ ମାସ ଏକ ଗୌରବମୟ ଅଧ୍ୟାୟ ନେଇ ଆସିଛି। ଭାରତର ଅଣ୍ଡର-18 ପୁରୁଷ ହକି ଦଳ ହକି ଏସିଆ କପ୍ର ଫାଇନାଲ୍ରେ ଜାପାନକୁ 4-1 ଗୋଲ୍ରେ ପରାସ୍ତ କରି ଐତିହାସିକ ତୃତୀୟ ଥର ପାଇଁ ଚମ୍ପିଅନ୍ ହେବାର ଗୌରବ ଅର୍ଜନ କରିଛି। ଏହି ବିଜୟ ସହ ଭାରତ ଏହି ପ୍ରତିଯୋଗିତାରେ ସର୍ବାଧିକ ଥର ଚମ୍ପିଅନ୍ ହେବାର ରେକର୍ଡ ନିଜ ନାମରେ କରିଛି। ହକି ଭାରତର ଜାତୀୟ ଗୌରବ ଏବଂ ପରମ୍ପରାର ପ୍ରତୀକ। ଦୀର୍ଘ ଦିନ ଧରି ଭାରତ ଅନ୍ତର୍ଜାତୀୟ ହକିରେ

ଶ୍ରେଷ୍ଠତା ପ୍ରମାଣ କରିଆସୁଛି। ବର୍ତ୍ତମାନ ଯୁବ ଖେଳାଳିମାନଙ୍କ ଏହି ସଫଳତା ଭାରତୀୟ ହକିର ଭବିଷ୍ୟତକୁ ଆହୁରି ଉଜ୍ଜଳ କରିଛି। ଫାଇନାଲ ମ୍ୟାଚ୍ରେ ଭାରତୀୟ ଦଳ ଆରମ୍ଭରୁ ଆକ୍ରମଣାତ୍ମକ ଖେଳ ପ୍ରଦର୍ଶନ କରିଥିଲା। ଦ୍ରୁତ ଗତି, ଉତ୍କୃଷ୍ଟ ପାସିଂ ଏବଂ ସୁଦୃଢ଼ ଟିମ୍ ୱାର୍କ ଯୋଗୁଁ ଭାରତୀୟ ଖେଳାଳିମାନେ ଜାପାନ ଉପରେ ନିୟନ୍ତ୍ରଣ ବଜାୟ ରଖିଥିଲେ। ଭାରତ 4 ଗୋଲ୍ କରି ମ୍ୟାଚ୍ରେ ସ୍ପଷ୍ଟ ପ୍ରାଧାନ୍ୟ ବିସ୍ତାର କରିଥିଲା, ଯେଉଁଠାରେ ଜାପାନ କେବଳ ଗୋଟିଏ ଗୋଲ୍ କରିବାରେ ସକ୍ଷମ ହୋଇଥିଲା। ଏହି ବିଜୟ କେବଳ ଏକ ଟ୍ରଫି ଜିତିବାର ସଫଳତା ନୁହେଁ, ବରଂ ଭାରତର ଦୃଢ଼ ଯୁବ କ୍ରୀଡ଼ା ବିକାଶ ବ୍ୟବସ୍ଥାର ପ୍ରତିଫଳନ। ଗତ କିଛି ବର୍ଷ ଧରି ଦେଶର ବିଭିନ୍ନ ରାଜ୍ୟରେ ଗ୍ରାସରୁଟ୍ ସ୍ତରରେ ହକିର ବିକାଶ, ଆଧୁନିକ ପ୍ରଶିକ୍ଷଣ କେନ୍ଦ୍ର, ବୈଜ୍ଞାନିକ କୋଚିଂ ଏବଂ ପ୍ରତିଭା ଚିହ୍ନଟ କାର୍ଯ୍ୟକ୍ରମ ଯୁବ ଖେଳାଳିଙ୍କୁ ନୂଆ ସୁଯୋଗ ପ୍ରଦାନ କରିଛି। ଏହି କ୍ଷେତ୍ରରେ ଓଡ଼ିଶାର ଭୂମିକା ମଧ୍ୟ ବିଶେଷ ଉଲ୍ଲେଖନୀୟ। ଓଡ଼ିଶା ସରକାର ଦୀର୍ଘଦିନ ଧରି ଭାରତୀୟ ହକିକୁ ପ୍ରୋତ୍ସାହନ ଦେଇ ଆସୁଛନ୍ତି। ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ୍ ଏବଂ ରାଉରକେଲାର ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ୍ ଆଜି ବିଶ୍ୱସ୍ତରୀୟ କ୍ରୀଡ଼ା କେନ୍ଦ୍ର ଭାବରେ ପରିଚିତ। ସୁନ୍ଦରଗଡ଼ ସମେତ ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ଅନେକ ପ୍ରତିଭାଶାଳୀ ହକି ଖେଳାଳି ଜାତୀୟ ଦଳରେ ସ୍ଥାନ ପାଉଛନ୍ତି। ଭାରତୀୟ ଯୁବ ହକି ଦଳର ଏହି ସଫଳତା ଦେଶର ଲକ୍ଷ ଲକ୍ଷ ଯୁବକ ଏବଂ ଯୁବତୀଙ୍କୁ ହକି ଖେଳ ପ୍ରତି ଆକର୍ଷିତ କରିବ। ଏହା ସହିତ ଭାରତ ଭବିଷ୍ୟତରେ ଆନ୍ତର୍ଜାତୀୟ ହକିରେ ନିଜର ପ୍ରାଧାନ୍ୟ ଆହୁରି ସୁଦୃଢ଼ କରିପାରିବ ବୋଲି ଆଶା କରାଯାଉଛି। ଶେଷରେ କୁହାଯାଇପାରେ ଯେ ଅଣ୍ଡର 18 ପୁରୁଷ ହକି ଏସିଆ କପ୍ରେ ଭାରତର ଏହି ଐତିହାସିକ ବିଜୟ କେବଳ ଖେଳାଳିମାନଙ୍କ ପରିଶ୍ରମ ଏବଂ ପ୍ରତିଭାର ସ୍ୱୀକୃତି ନୁହେଁ, ବରଂ ଦେଶର ସୁଦୃଢ଼ କ୍ରୀଡ଼ାନୀତି ଏବଂ ଯୁବ ବିକାଶ କାର୍ଯ୍ୟକ୍ରମର ଏକ ଉଜ୍ଜଳ ଉଦାହରଣ। ଏହି ବିଜୟ ସମଗ୍ର ଦେଶକୁ ଗର୍ବିତ କରିବା ସହ ଭାରତୀୟ ହକିର ସୁବର୍ଣ୍ଣ ଭବିଷ୍ୟତର ସଙ୍କେତ ଦେଇଛି। ତେବେ ଶ୍ରୋତାବନ୍ଧୁ, 2024 ଚଳିତ ଜୁନ୍ ମାସର 24 28 ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରରେ 65ତମ ଜାତୀୟ ଆନ୍ତଃରାଜ୍ୟ ବରିଷ୍ଠ ଆଥଲେଟିକ୍ସ ଚାମ୍ପିଅନ୍ସିପ୍ ଆୟୋଜିତ ହେବ। ଦେଶର ସବୁଠାରୁ ପ୍ରତିଷ୍ଠିତ ଆଥଲେଟିକ୍ସ ପ୍ରତିଯୋଗିତାମାନଙ୍କ ମଧ୍ୟରୁ ଏହା ଅନ୍ୟତମ। ଏହି ଆୟୋଜନ ମାଧ୍ୟମରେ ପୁଣିଥରେ ଓଡ଼ିଶା ଭାରତର କ୍ରୀଡ଼ା ରାଜଧାନୀ ଭାବରେ ନିଜର ସ୍ଥାନକୁ ସୁଦୃଢ଼ କରିବାକୁ ଯାଉଛି। ଜାତୀୟ ଆନ୍ତଃରାଜ୍ୟ ବରିଷ୍ଠ ଆଥଲେଟିକ୍ସ ଚାମ୍ପିଅନ୍ସିପ୍ ଭାରତର ବିଭିନ୍ନ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ଶ୍ରେଷ୍ଠ ଆଥଲେଟିକ୍ସମାନଙ୍କୁ ଏକ ମଞ୍ଚରେ ଏକତ୍ର କରିଥାଏ। ଦୌଡ଼, ଲମ୍ଫ, ଥ୍ରୋ, ରିଲେ ଏବଂ ଅନ୍ୟାନ୍ୟ ବିଭାଗରେ ଦେଶର ଅଗ୍ରଣୀ ଖେଳାଳିମାନେ ନିଜ ଦକ୍ଷତା ପ୍ରଦର୍ଶନ କରିବେ। ଏହି ପ୍ରତିଯୋଗିତା ଆଗାମୀ ଆନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟ ପାଇଁ ଭାରତୀୟ ଦଳ ଚୟନରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବ। ଏହି ପ୍ରତିଯୋଗିତା ଭୁବନେଶ୍ୱରର ପ୍ରସିଦ୍ଧ କଳିଙ୍ଗ ଷ୍ଟାଡିୟମ୍ରେ ଆୟୋଜିତ ହେବ। ଆଧୁନିକ ସୁବିଧା, ବିଶ୍ୱସ୍ତରୀୟ ଟ୍ରାକ୍ ଏବଂ ଉନ୍ନତ ପ୍ରଶିକ୍ଷଣ ବ୍ୟବସ୍ଥା ପାଇଁ କଳିଙ୍ଗ ଷ୍ଟାଡିୟମ୍ ଆଜି ଦେଶର ଅନ୍ୟତମ ଶ୍ରେଷ୍ଠ କ୍ରୀଡ଼ା କେନ୍ଦ୍ର ଭାବରେ ପରିଚିତ। ପୂର୍ବରୁ ମଧ୍ୟ ଷ୍ଟାଡିୟମ୍ରେ ଅନେକ ଜାତୀୟ ଏବଂ ଆନ୍ତର୍ଜାତୀୟ କ୍ରୀଡ଼ା ଆୟୋଜନ ସଫଳତାର ସହ ସମ୍ପନ୍ନ ହୋଇଛି। ଓଡ଼ିଶା ସରକାର ଗତ କିଛି ବର୍ଷ ଧରି କ୍ରୀଡ଼ା ଭିତ୍ତିଭୂମିର ବିକାଶ ଉପରେ ବିଶେଷ ଗୁରୁତ୍ୱ ଦେଇ ଆସୁଛନ୍ତି। ରାଜ୍ୟରେ ଆଧୁନିକ ଷ୍ଟାଡିୟମ୍ ନିର୍ମାଣ, ଗ୍ରାମାଞ୍ଚଳରୁ ପ୍ରତିଭା ଚିହ୍ନଟ ଏବଂ ଖେଳାଳିମାନଙ୍କୁ ଉନ୍ନତ ପ୍ରଶିକ୍ଷଣ ସୁବିଧା ପ୍ରଦାନ କରାଯାଉଛି। ନିକଟରେ ରାଜ୍ୟ ସରକାର ଘୋଷଣା କରିଥିବା 5,000 କୋଟି ଟଙ୍କାର କ୍ରୀଡ଼ା ଭିତ୍ତିଭୂମି ବିକାଶ ଯୋଜନା ଓଡ଼ିଶାର କ୍ରୀଡ଼ା କ୍ଷେତ୍ରକୁ ଆହୁରି ସୁଦୃଢ଼ କରିବ। ଏହି ଚମ୍ପିଅନ୍ସିପ୍ ମାଧ୍ୟମରେ ଓଡ଼ିଶାର ଆଥଲେଟ୍ମାନେ ଦେଶର ଶ୍ରେଷ୍ଠ ଖେଳାଳିମାନଙ୍କ ସହ ପ୍ରତିଯୋଗିତା କରିବାର ସୁଯୋଗ ପାଇବେ। ଏହା ଯୁବ ଖେଳାଳିମାନଙ୍କୁ ଅଧିକ ପ୍ରେରଣା ଦେବ ଏବଂ ଏହାସହ ରାଜ୍ୟରେ ଆଥଲେଟିକ୍ସ ପ୍ରତି ଆଗ୍ରହ ବୃଦ୍ଧି କରିବ। 65ତମ ଜାତୀୟ ଆନ୍ତଃରାଜ୍ୟ ବରିଷ୍ଠ ଆଥଲେଟିକ୍ସ ଚମ୍ପିଅନ୍ସିପ୍ର ଆୟୋଜନ କେବଳ ଏକ କ୍ରୀଡ଼ା ପ୍ରତିଯୋଗିତା ନୁହେଁ, ବରଂ ଓଡ଼ିଶାର କ୍ରୀଡ଼ା ବିକାଶ ଯାତ୍ରାରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ। ଏହି ଆୟୋଜନ ଓଡ଼ିଶାକୁ ଜାତୀୟ ଏବଂ ଆନ୍ତର୍ଜାତୀୟ କ୍ରୀଡ଼ା ମାନଚିତ୍ରରେ ଆହୁରି ସଶକ୍ତ ଭାବରେ ପ୍ରତିଷ୍ଠିତ କରିବ ଏବଂ ରାଜ୍ୟର ଯୁବପିଢ଼ିଙ୍କ କ୍ରୀଡ଼ା କ୍ଷେତ୍ରରେ ଆଗକୁ ବଢ଼ିବା ପାଇଁ ନୂଆ ପ୍ରେରଣା ଯୋଗାଇବ। ଦୁଇ ହଜାର 2026 ଜୁନ୍ ମାସର 19-24 ପର୍ଯ୍ୟନ୍ତ ନୂଆଦିଲ୍ଲୀରେ ପ୍ରଥମ ଥର ପାଇଁ ଏସିଆନ୍ ସିନିୟର ଫ୍ୟାନ୍ସି ଚମ୍ପିଅନ୍ସିପ୍ ଆୟୋଜିତ ହେଉଛି। ଏହା ଭାରତୀୟ କ୍ରୀଡ଼ା ଇତିହାସରେ ଏକ ଐତିହାସିକ ମୁହୂର୍ତ୍ତ, କାରଣ ଏହା ପ୍ରଥମ ଅବସର ଯେତେବେଳେ ଦେଶ ଏହି ପ୍ରତିଷ୍ଠିତ ମହାଦେଶୀୟ ଫ୍ୟାନ୍ସି ପ୍ରତିଯୋଗିତାର ଆୟୋଜନ ଦାୟିତ୍ୱ ଗ୍ରହଣ କରିଛି। ଏସିଆନ୍ ସିନିୟର ଫ୍ୟାନ୍ସି ଚମ୍ପିଅନ୍ସିପ୍ ହେଉଛି ଏସିଆର ସବୁଠାରୁ ବଡ଼ ଏବଂ ପ୍ରତିଷ୍ଠିତ ଫ୍ୟାନ୍ସି ପ୍ରତିଯୋଗିତାମାନଙ୍କ ମଧ୍ୟରୁ ଅନ୍ୟତମ। ଏଥିରେ ଏସିଆର ବିଭିନ୍ନ ଦେଶର ଶ୍ରେଷ୍ଠ ଫେନ୍ସରମାନେ ଅଂଶଗ୍ରହଣ କରି ନିଜର କୌଶଳ ପ୍ରଦର୍ଶନ କରିବେ। ଏହି ପ୍ରତିଯୋଗିତାରେ 3 ବିଭାଗ ଏପି, ଫଏଲ, ସେବରରେ ବ୍ୟକ୍ତିଗତ ଏବଂ ଦଳଗତ ଇଭେଣ୍ଟ ଆୟୋଜିତ ହେବ। ଫେନ୍ସି ଏକ ପ୍ରାଚୀନ ଏବଂ କୌଶଳପୂର୍ଣ୍ଣ ଖେଳ, ଯେଉଁଥିରେ 2 ଖେଳାଳି ବିଶେଷ ପ୍ରକାରର ତଲୱାର ବ୍ୟବହାର କରି ପଏଣ୍ଟ ସଂଗ୍ରହ କରନ୍ତି। ଏହି ଖେଳରେ

ଗତି, ଚାତୁର୍ଯ୍ୟ, ଏକାଗ୍ରତା ଏବଂ ଦ୍ରୁତ ନିଷ୍ପତ୍ତି ନେବାର କ୍ଷମତା ଅତ୍ୟନ୍ତ ଆବଶ୍ୟକ। ଭାରତରେ ଫେନ୍ସି ଏପର୍ଯ୍ୟନ୍ତ ହକି, କ୍ରିକେଟ୍ କିମ୍ବା ବ୍ୟାଡ଼ମିଣ୍ଟନ ପରି ଲୋକପ୍ରିୟ ହୋଇନଥିଲେ ମଧ୍ୟ ଗତ କିଛି ବର୍ଷ ଧରି ଏହା ଖେଳରେ ଭାରତୀୟ ଖେଳାଳିମାନେ ଉଲ୍ଲେଖନୀୟ ପ୍ରଦର୍ଶନ କରୁଛନ୍ତି। ବିଶେଷ କରି ଅଲମ୍ପିଆନ୍ ଭବାନୀ ଦେବୀଙ୍କ ସଫଳତା ପରେ ଦେଶରେ ଫେନ୍ସି ପ୍ରତିଯୋଗିତା ଯୁବପିଢ଼ିଙ୍କୁ ଆଗ୍ରହ ବଢ଼ିଛି। ଭବାନୀ ଦେବୀ ଟୋକିଓ ଅଲମ୍ପିକ୍ସରେ ଭାରତର ପ୍ରଥମ ଫେନ୍ସ ଭାବରେ ଅଂଶଗ୍ରହଣ କରି ଇତିହାସ ସୃଷ୍ଟି କରିଥିଲେ। ନୂଆଦିଲ୍ଲୀରେ ଏହି ପ୍ରତିଯୋଗିତାର ଆୟୋଜନ ଭାରତର କ୍ରୀଡ଼ା ଭିତ୍ତିଭୂମି ଏବଂ ଆୟୋଜନ କ୍ଷମତାକୁ ଆନ୍ତର୍ଜାତୀୟ ସ୍ତରରେ ଆହୁରି ସୁଦୃଢ଼ କରିବ। ଏହା ଦେଶର ଯୁବ ଫେନ୍ସରମାନଙ୍କ ପାଇଁ ଏସିଆର ଶ୍ରେଷ୍ଠ ଖେଳାଳିମାନଙ୍କ ସହ ପ୍ରତିଯୋଗିତା କରିବାର ଏକ ମୂଲ୍ୟବାନ ସୁଯୋଗ ସୃଷ୍ଟି କରିବ। ଏହି ଚମ୍ପିଅନ୍ସିପ୍ର ସଫଳ ଆୟୋଜନ ଭବିଷ୍ୟତରେ ଭାରତରେ ଅଧିକ ଆନ୍ତର୍ଜାତୀୟ ଫେନ୍ସି ପ୍ରତିଯୋଗିତା ଆୟୋଜନ ପାଇଁ ରାସ୍ତା ଖୋଲିବ। ଏହାସହ ନୂତନ ପ୍ରତିଭାମାନେ ଏହି ଖେଳକୁ ଆପଣାଇବେ ଏବଂ ପ୍ରେରିତ ମଧ୍ୟ ହେବେ। ଶେଷରେ କୁହାଯାଇପାରେ ଯେ ପ୍ରଥମ ଥର ପାଇଁ ଭାରତରେ ଏସିଆନ୍ ସିନିୟର ଫେନ୍ସି ଚମ୍ପିଅନ୍ସିପ୍ର ଆୟୋଜନ କେବଳ ଏକ କ୍ରୀଡ଼ା ପ୍ରତିଯୋଗିତା ନୁହେଁ, ବରଂ ଏହା ଭାରତର ବଢ଼ୁଥିବା କ୍ରୀଡ଼ା ଶକ୍ତି ଏବଂ ବିଶ୍ୱସ୍ତରୀୟ ଆୟୋଜନ କ୍ଷମତାର ଏକ ଉଜ୍ଜ୍ୱଳ ପ୍ରମାଣ। ଏହି ଆୟୋଜନ ଭାରତୀୟ ଫେନ୍ସିର ବିକାଶକୁ ନୂଆ ଗତି ଦେବ ଏବଂ ଆଗାମୀ ଦିନରେ ଦେଶର ଖେଳାଳିମାନଙ୍କୁ ଆନ୍ତର୍ଜାତୀୟ ସ୍ତରରେ ସଫଳତା ହାସଲ କରିବାରେ ପ୍ରେରଣା ଯୋଗାଇବ। ତେବେ ଶ୍ରୋତାବନ୍ଧୁ, ପ୍ରତିବର୍ଷ ଜୁନ୍ ମାସର 17 ତାରିଖକୁ ବା ଆଜିର ଏହି ଦିନରେ ସାରା ବିଶ୍ୱରେ ବିଶ୍ୱ ମରୁଭୂମିକରଣ ଏବଂ ଖରା ନିବାରଣ ଦିବସ ପାଳନ କରାଯାଏ। ଏହି ଦିବସର ମୂଳ ଉଦ୍ଦେଶ୍ୟ ହେଉଛି ଭୂମିର ଅବକ୍ଷୟ, ମରୁଭୂମିକରଣ ଏବଂ ଖରାର ଭୟାବହ ପ୍ରଭାବ ବିଷୟରେ ଲୋକମାନଙ୍କୁ ସଚେତନ କରାଇବା। ମାନବ ଜୀବନ, କୃଷି, ପରିବେଶ ଏବଂ ଜୈବ ବିବିଧତା ଉପରେ ଏହାର ଗୁରୁତର ପ୍ରଭାବ ପଡ଼ୁଥିବାରୁ ଏହି ଦିବସର ଗୁରୁତ୍ୱ ଦିନକୁ ଦିନ ବଢ଼ୁଛି। 1994 ଜାତିସଂଘ ସାଧାରଣ ସଭା ଜାତିସଂଘ ମରୁଭୂମିକରଣ ବିରୋଧୀ ସମ୍ମିଳନୀ ବା ୟୁନାଇଟେଡ୍ ନେସନ୍ କନ୍ଭେନ୍ସନ୍ ଟୁ କମ୍ବେଟ୍ ଡିଜର୍ଟିଫିକେସନ୍ ବା UNCCT ଗ୍ରହଣ କରିଥିଲା। ସେହି ବର୍ଷ ଡିସେମ୍ବର ମାସରେ ଜାତିସଂଘ ଜୁନ୍ 17 ତାରିଖକୁ ବିଶ୍ୱ ମରୁଭୂମିକରଣ ଏବଂ ଖରା ନିବାରଣ ଦିବସ ଭାବରେ ଘୋଷଣା କରିଥିଲା। ତାହାପରେ ପ୍ରତିବର୍ଷ ବିଭିନ୍ନ ଦେଶରେ ଏହି ଦିବସ ପାଳନ କରାଯାଉଛି। ମରୁଭୂମିକରଣ ହେଉଛି ଏକ ପ୍ରକ୍ରିୟା ଯାହାରେ ଉର୍ବର ଭୂମି ଧୀରେ ଧୀରେ ତାହାର ଉତ୍ପାଦନ କ୍ଷମତା ହରାଇ ଅନୁର୍ବର ଏବଂ ଶୁଷ୍କ ଭୂମିରେ ପରିଣତ ହୋଇଥାଏ। ଏହା କେବଳ ପ୍ରାକୃତିକ କାରଣରୁ ହୁଏ ନାହିଁ, ବରଂ ମାନବ ସୃଷ୍ଟ କାର୍ଯ୍ୟକଳାପ ମଧ୍ୟ ଏହାର ପ୍ରମୁଖ କାରଣ, ଯେମିତିକି ଅତ୍ୟଧିକ ବନଚ୍ଛେଦନ ଏବଂ ଜଙ୍ଗଲ ନଷ୍ଟ କରିବା, ଅନିୟନ୍ତ୍ରିତ ଚରାଇ ଏବଂ ଭୂମିର ଅତ୍ୟଧିକ ବ୍ୟବହାର, ଜଳବାୟୁ ପରିବର୍ତ୍ତନ ଏବଂ ତାପମାତ୍ରା ବୃଦ୍ଧି, ଅନିୟମିତ ବର୍ଷା ଏବଂ ଜଳ ସମ୍ପଦର ଅପଚୟ, ରାସାୟନିକ ସାର ଏବଂ କୀଟନାଶକର ଅତ୍ୟଧିକ ବ୍ୟବହାର, ଅଯୋଜିତ ଶିଳ୍ପାୟନ ଏବଂ ସହରୀକରଣ। ମରୁଭୂମିକରଣ ଏବଂ ଖରା ଯୋଗୁଁ କୃଷି ଉତ୍ପାଦନ କମିଯାଏ, ଖାଦ୍ୟ ସଙ୍କଟ ଦେଖାଦିଏ ଏବଂ ଜଳଭାବ ସୃଷ୍ଟି ହୋଇଥାଏ। ଏହା ଦରିଦ୍ରତା, ବେକାରୀ ଏବଂ ବାଧ୍ୟତାମୂଳକ ସ୍ଥାନାନ୍ତରଣ କାରଣ ହୋଇଥାଏ। ଏହା ସହିତ ଜୈବ ବିବିଧତା ନଷ୍ଟ ହୋଇଥାଏ ଏବଂ ପରିବେଶର ସନ୍ତୁଳନ ବିଘ୍ନିତ ହୁଏ। ଭାରତର ଅନେକ ରାଜ୍ୟ ଖରା ଏବଂ ଭୂମି ଅବକ୍ଷୟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଅନିୟମିତ ବର୍ଷା, ଭୂଗର୍ଭ ଜଳର ଅତ୍ୟଧିକ ବ୍ୟବହାର ଏବଂ ଜଙ୍ଗଲ ନଷ୍ଟ ହେବା ଯୋଗୁଁ ପରିସ୍ଥିତି ଅଧିକ ଗୁରୁତର ହେଉଛି। ଓଡ଼ିଶାର କିଛି ଅଞ୍ଚଳ, ବିଶେଷ କରି ପଶ୍ଚିମ ଓଡ଼ିଶାର ଜିଲ୍ଲାଗୁଡ଼ିକ ଗ୍ରୀଷ୍ମ ଋତୁରେ ଜଳ ଅଭାବ ଏବଂ ଖରାର ପ୍ରଭାବ ଅନୁଭବ କରନ୍ତି। ଏହି ସମସ୍ୟାର ସମାଧାନ ପାଇଁ ଜଳ ସଂରକ୍ଷଣ, ବୃକ୍ଷରୋପଣ ଏବଂ ସ୍ଥାୟୀ କୃଷି ପଦ୍ଧତି ଅବଲମ୍ବନ ଅତି ଆବଶ୍ୟକ। ତେବେ ମରୁଭୂମିକରଣ ଏବଂ ଖରା ନିବାରଣର ଉପାୟଟି ହେଉଛି ବୃକ୍ଷରୋପଣ ଏବଂ ବନ ସଂରକ୍ଷଣକୁ ପ୍ରୋତ୍ସାହନ ଦେବା, ବର୍ଷା ଜଳ ସଂଗ୍ରହ ଏବଂ ଜଳର ସୁଚିନ୍ତିତ ବ୍ୟବହାର କରିବା, ଭୂମିର ସ୍ୱାସ୍ଥ୍ୟ ରକ୍ଷା ପାଇଁ ଜୈବିକ କୃଷିକୁ ଗୁରୁତ୍ୱ ଦେବା, ମାଟିକ୍ଷୟ ରୋକିବା ପାଇଁ ବୈଜ୍ଞାନିକ ପଦ୍ଧତି ଅପଣାଇବା, ନବୀକରଣ ଯୋଗ୍ୟ ଶକ୍ତିର ବ୍ୟବହାର ବଢ଼ାଇବା, ଜଳବାୟୁ ପରିବର୍ତ୍ତନ ନିୟନ୍ତ୍ରଣ ପାଇଁ କାର୍ବନ ନିଷ୍କରଣ କମାଇବା। ଭୂମି ହେଉଛି ଆମ ଜୀବନର ଆଧାର। ଭୂମିର ସୁରକ୍ଷା ବିନା ଖାଦ୍ୟ ସୁରକ୍ଷା, ପରିବେଶ ସନ୍ତୁଳନ ଏବଂ ମାନବ ସଭ୍ୟତାର ସୁସ୍ଥିର ବିକାଶ ସମ୍ଭବ ନୁହେଁ। ତେଣୁ ମରୁଭୂମିକରଣ ଏବଂ ଖରାକୁ ରୋକିବା ପାଇଁ ସରକାର, ସଂଗଠନ ଏବଂ ସାଧାରଣ ଲୋକମାନଙ୍କୁ ମିଳିତ ଭାବରେ କାମ କରିବାକୁ ହେବ। ଆସନ୍ତୁ, ଏହି ବିଶ୍ୱ ମରୁଭୂମିକରଣ ଏବଂ ଖରା ନିବାରଣ ଦିବସରେ ଆମେ ସମସ୍ତେ ଭୂମି ଏବଂ ଜଳ ସଂରକ୍ଷଣ ପାଇଁ ସଚେତନ ହେବା ଏବଂ ଏକ ସବୁଜ, ସୁସ୍ଥ ଏବଂ ସୁରକ୍ଷିତ ପୃଥିବୀ ଗଠନ କରିବାରେ ଅଂଶଗ୍ରହଣ କରିବା।

କାର୍ଯ୍ୟକ୍ରମ ଶୁଣିବେ ରାତି 10:30। ଆଜି ଏଥିରେ ପ୍ରଚାର କରିବୁ ବଂଶୀବାଦନ ଶିଳ୍ପୀ ପଣ୍ଡିତ ରାଜେନ୍ଦ୍ର ପ୍ରସନ୍ନା। ଶିଳ୍ପୀ ପରିବେଶ କରିବେ ରାଗ ୟମନ। ରାତି 11:10 ଶୁଣିବେ କେନ୍ଦ୍ର ସରକାରଙ୍କ 12 ବର୍ଷ ପୂର୍ତ୍ତି ଅବସରରେ ବିଶେଷ କାର୍ଯ୍ୟକ୍ରମ ରିଲି କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ତେବେ ଶ୍ରୋତାବନ୍ଧୁ, ଏଥିଲା ଚଳିତ ତଥା ଆସନ୍ତାକାଲିର ବିଭିନ୍ନ ଅଧିବେଶନରେ ଆମ କେନ୍ଦ୍ରରୁ ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମଗୁଡ଼ିକ ସମ୍ପର୍କରେ ସୂଚନା।

0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ।
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ ଆକାଶବାଣୀ।

0: ସଂସ୍କୃତି ମୂଲ୍ୟବୋଧ ଏବଂ ପରମ୍ପରାର ଏକନିଷ୍ଠ ପ୍ରବକ୍ତା ଆକାଶବାଣୀ।
1: ଓ ମୁଁ କାଲି ମୋ ପୁତୁରା ଘରକୁ ଯାଇକି ଆସିଲି, ଦେଖିକି ଆଶ୍ଚର୍ଯ୍ୟ ହେଲି କି ସେମାନେ ଦିନ ଯାକ ଏସି ଲଗାଉଛନ୍ତି, ସବୁବେଳେ ୱାଶିଂ ମେସିନ୍ ଚଳାଉଛନ୍ତି, ଘରେ ଦି ଦିଟା ଫ୍ରିଜ୍ ଅଛି, କିନ୍ତୁ ତାର ବିଜୁଳି ବିଲ୍ ଜାଣିଛୁ କେତେ ଆସୁଛି? ଜିରୋ। ମୁଁ ପଚାରିଲାରୁ ପୁତୁରା କହିଲା,
2: ଦାଦା ସବୁ ସେଇ ଉପର ବାଲାର ଦୟା, ମାନେ ସୋଲାର ପ୍ୟାନେଲର।
1: ମୁଁ ଭାବିଲି ଏବେ ତ ଲଗେଇବାକୁ ହିଁ ପଡିବ। ପିଏମ୍ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା, ଯୋଡି ହେବା ପାଇଁ ଭିଜିଟ୍ କରନ୍ତୁ pmsuryaghar.gov.in।
3: यार कोई ऐसी लाइफ इंश्योरेंस पॉलिसी बताओ जिसमें कम प्रीमियम हो, बोनस भी अच्छा मिले और भरोसे वाला भी हो।
4: PLI है ना?
5: सरकारी कर्मचारी के साथ साथ सभी प्रोफेशनल, ग्रेजुएट और डिप्लोमा होल्डर्स ले सकते हैं PLI पॉलिसी का फायदा, और साथ में पोस्टल डिपार्टमेंट का भरोसा भी। अपने नजदीकी पोस्ट ऑफिस से आज ही संपर्क करें या लॉग इन करें indiapost.gov.in पर।

ଅଂଶଗ୍ରହଣ ମଧ୍ୟରେ ସନ୍ତୁଳନ ରକ୍ଷା ପାଇଁ ଯୋଜନା ପ୍ରସ୍ତୁତିର ଆବଶ୍ୟକତା ରହିଛି କହିଲେ ଉପମୁଖ୍ୟମନ୍ତ୍ରୀ। ନ୍ୟାୟାଳୟରେ ବିଚାରାଧୀନ ବିବାଦଗୁଡ଼ିକର ସହଜ ସମାଧାନର ସୂତ୍ର ବାହାର କରିବା ପାଇଁ ଓଡ଼ିଶା ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ଗୁରୁତ୍ୱାରୋପ। ଗ୍ରୀଷ୍ମ ଛୁଟି ପରେ ଆସନ୍ତାକାଲିଠାରୁ ଖୋଲିବ ବିଦ୍ୟାଳୟ ଏବଂ ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ। ରାଜ୍ୟର ବିଭିନ୍ନ ଜିଲ୍ଲାରେ ବଜ୍ରପାତ ସହ ବର୍ଷା ସମ୍ଭାବନା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା। ଏଥର ସମ୍ପୂର୍ଣ୍ଣ ସମ୍ବାଦ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ୱର ଲୋକସେବା ଭବନରେ ପାଠ୍ୟପୁସ୍ତକ ତ୍ରୁଟି ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ବିଭିନ୍ନ ବିଭାଗୀୟ ଅଧିକାରୀଙ୍କୁ ନେଇ ଅନୁଷ୍ଠିତ ବୈଠକରେ ମୁଖ୍ୟମନ୍ତ୍ରୀ ତ୍ରୁଟି ସୁଧାରିବା ପାଇଁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଉନ୍ନୟନ କମିଶନଙ୍କ ଅଧ୍ୟକ୍ଷତାରେ ଏକ ତିନିଜଣିଆ କମିଟି ଗଠନ କରାଯାଇ ପାଠ୍ୟପୁସ୍ତକ ଜନିତ ତ୍ରୁଟି ପାଇଁ କେଉଁ ସମ୍ପୃକ୍ତ ଅଧିକାରୀ ଏବଂ ସଂସ୍ଥା ଦାୟୀ ତାହା ନିର୍ଣ୍ଣୟ କରିବା ପାଇଁ ବୈଠକରେ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ସାତ ଦିନ ମଧ୍ୟରେ କମିଟି ରିପୋର୍ଟ ଦାଖଲ କରିବେ ଏବଂ ରିପୋର୍ଟ ଆଧାରରେ ଦାୟୀ

0: ଅଧିକାରୀ ଏବଂ ସଂସ୍ଥା ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି।
1: ଦେଖନ୍ତୁ ବର୍ତ୍ତମାନ ଯୋଉ ବହି ରହିଛି ଆମକୁ ସମୟ ବି ବହୁତ କମ୍ ଥିଲା, ଆମେ କମ୍ ଦିନ ଭିତରେ ଆମେ ବହି ପ୍ରସ୍ତୁତ କରିଛେ, କିଛି ଭୁଲ ହେଇଛି ସ୍ୱୀକାର କରୁଛୁ, ସେ ଭୁଲକୁ ଆଗାମୀ ଦିନରେ ନିଶ୍ଚୟ ତାର ସୁଧାର ହବ। ଏବେ ବି ଯୋଉଠି ଟିକେ କିଛି ଭୁଲ ହେଇଛି, କିଛି କିଛି ଜାଗାରେ ମାଇନର ଭୁଲ ହେଇଛି, ଆଉ କିଛି ଗୋଟେ ଦୁଇଟା କିଛି ବଡ ଭୁଲ ହେଇଛି, ତାକୁ ନିଶ୍ଚୟ ଆମେ ସଂଶୋଧନ କରିକିନା ପିଲାମାନେ ଯେମିତି ଠିକ ଭାବରେ ପଢ଼ିବେ, ଯେତେବେଳେ ଟିଚର ଜାଣିବ ଯେ ଏଇଟା ଭୁଲ ହେଇଛି ସେ ବହିରେ ସେମାନେ ସଂଶୋଧନ କରିକିନା ପଢ଼ିବେ। ପରବର୍ତ୍ତୀ ସମୟରେ ଯୋଉ ବହି ପ୍ରିଣ୍ଟ ହବ ଆମେ ନିଶ୍ଚୟ ସେଥିରେ ପୁରା ଠିକ କେମିତି ରହିବ ସେଥିପାଇଁ କାମ କରିବୁ।
0: ରାଜ୍ୟର ପର୍ଯ୍ୟଟନସ୍ଥଳୀଗୁଡ଼ିକରେ ବିଶ୍ୱସ୍ତରୀୟ ଭିତ୍ତିଭୂମି, ଉତ୍କୃଷ୍ଟ ସେବା ଓ ଅନନ୍ୟ ଅନୁଭୂତି ପ୍ରଦାନ କରିବା ଦିଗରେ ସରକାର ନିରନ୍ତର ପ୍ରୟାସ ଜାରି ରଖିଛନ୍ତି ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି। ଭୁବନେଶ୍ୱର ଲୋକସେବା ଭବନଠାରେ ଏକ ରାଜ୍ୟ ଏକ ବିଶ୍ୱସ୍ତରୀୟ ପର୍ଯ୍ୟଟନସ୍ଥଳୀ ଶୀର୍ଷକ ରାଜ୍ୟସ୍ତରୀୟ କର୍ମଶାଳାରେ ଯୋଗଦେଇ ଶ୍ରୀମତୀ ପରିଡ଼ା କହିଛନ୍ତି, ପର୍ଯ୍ୟଟନର ଅଭିବୃଦ୍ଧି ସହିତ ପରିବେଶ ସଂରକ୍ଷଣ ଏବଂ ସ୍ଥାନୀୟ ଜନସାଧାରଣଙ୍କ ଅଂଶଗ୍ରହଣ ମଧ୍ୟରେ ସନ୍ତୁଳନ ରକ୍ଷା କରିବା ଉପରେ ପର୍ଯ୍ୟଟନସ୍ଥଳୀର ଯୋଜନା ପ୍ରସ୍ତୁତିର ଆବଶ୍ୟକତା ରହିଛି। ବିଭିନ୍ନ ପର୍ଯ୍ୟଟନସ୍ଥଳୀଗୁଡ଼ିକର ବିକାଶ ସମ୍ପର୍କରେ ରାଜ୍ୟ ସରକାର ପ୍ରସ୍ତୁତ କରିଥିବା କାର୍ଯ୍ୟ ଖସଡ଼ା ଉପରେ ଶ୍ରୀମତୀ ପରିଡ଼ା ବୈଠକରେ ଗୁରୁତ୍ୱ ପ୍ରଦାନ କରିଥିଲେ। ଯୋଜନା ଅଧୀନରେ ପ୍ରତ୍ୟେକ ରାଜ୍ୟରେ ଅତି କମ୍ରେ ଗୋଟିଏ ବିଶ୍ୱସ୍ତରୀୟ ପର୍ଯ୍ୟଟନସ୍ଥଳୀ ବିକଶିତ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। କର୍ମଶାଳାରେ ପର୍ଯ୍ୟଟନ ବିଭାଗର ସଚିବଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ। କେନ୍ଦ୍ର ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ପତ୍ର ସୂଚନା କାର୍ଯ୍ୟାଳୟ ପିଆଇବି ପକ୍ଷରୁ ଆଜି ଭଦ୍ରକଠାରେ ଆଞ୍ଚଳିକ ଗଣମାଧ୍ୟମ କର୍ମଶାଳା ବାର୍ତ୍ତାଳାପ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ସାଂସଦ ଅଭିମନ୍ୟୁ ସେଠୀ ଯୋଗଦେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ଆଲୋଚନା କରିଥିଲେ। ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଦେଶର ଦ୍ରୁତ ଆର୍ଥିକ ଓ ସାମାଜିକ ବିକାଶ ସମ୍ଭବ ହୋଇଛି। ଏହି ପ୍ରକ୍ରିୟାରେ ଗଣମାଧ୍ୟମ ପ୍ରମୁଖ ଅଂଶୀଦାର ବୋଲି ଶ୍ରୀ ସେଠୀ କହିଥିଲେ। ବିଧାୟକ ସୀତାଂଶୁ ଶେଖର ମହାପାତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ଗଣତନ୍ତ୍ରରେ ଗଣମାଧ୍ୟମର ଗୁରୁତ୍ୱପୂର୍ଣ୍ଣ ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ। ଗଣମାଧ୍ୟମ ଲୋକଙ୍କ ଆଶା ଓ ଆକାଂକ୍ଷାର ପ୍ରତିଫଳନ, ବାର୍ତ୍ତାଳାପ ଗଣମାଧ୍ୟମ ସହିତ ସିଧାସଳଖ ଓ ସମ୍ମାନଜନକ ଭାବ ବିନିମୟର ଏକ ପ୍ରକୃଷ୍ଟ ମାଧ୍ୟମ ବୋଲି ପିଆଇବିର ଅତିରିକ୍ତ ନିର୍ଦ୍ଦେଶକ ଅକ୍ଷୟ କୁମାର ମିଶ୍ର କହିଥିଲେ। କାର୍ଯ୍ୟକ୍ରମ ଅବସରରେ ଅତିଥିଙ୍କ ଦ୍ୱାରା କେନ୍ଦ୍ର ସରକାରଙ୍କ ଗତ 12 ବର୍ଷର ଉପଲବ୍ଧି ଏବଂ ସଫଳତା ଉପରେ ଆଧାରିତ ପୁସ୍ତିକା ଉନ୍ମୋଚନ କରାଯାଇଥିଲା। ନିର୍ବାଚନ ଆୟୋଗର ବରିଷ୍ଠ ଉପନିର୍ବାଚନ ଆୟୁକ୍ତ ଜ୍ଞାନେଶ ଭାରତୀ ଆଜି ଗଞ୍ଜାମ ଜିଲ୍ଲା ଗସ୍ତରେ ଆସି ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଅଗ୍ରଗତିର ସମୀକ୍ଷା କରିଛନ୍ତି। ଗଞ୍ଜାମ ଜିଲ୍ଲାପାଳ ତଥା ଜିଲ୍ଲା ମୁଖ୍ୟ ନିର୍ବାଚନ ଅଧିକାରୀ ଭି କୀର୍ତ୍ତିଭାସନ ଜିଲ୍ଲାରେ ଚାଲିଥିବା ପରିଗଣନା ଫର୍ମ ବିତରଣ, ଡିଜିଟାଇଜେସନ୍ କାର୍ଯ୍ୟ ଏବଂ ଏସ୍ଆଇଆର୍ ସମ୍ପର୍କିତ ବିଭିନ୍ନ ପଦକ୍ଷେପ ବିଷୟରେ ଉପନିର୍ବାଚନ ଆୟୁକ୍ତଙ୍କୁ ଅବଗତ କରାଇଛନ୍ତି। ଜିଲ୍ଲାରେ ଏସ୍ଆଇଆର୍ କାର୍ଯ୍ୟ ପାଇଁ 13ଟି ବିଧାନସଭା କ୍ଷେତ୍ରର 3,124 ଜଣ ବୁଥ୍ସ୍ତରୀୟ ଅଧିକାରୀ ଏବଂ 311 ଜଣ ବିଏଲ୍ଓ ସୁପରଭାଇଜର ନିୟୋଜିତ ଥିବା ସୂଚନା ପ୍ରଦାନ କରାଯାଇଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କଟକସ୍ଥିତ ଓଡ଼ିଶା ନ୍ୟାୟିକ ଏକାଡେମୀଠାରେ ଓଡ଼ିଶା ରାଜ୍ୟ ଆଇନସେବା ପ୍ରାଧିକରଣ ପକ୍ଷରୁ ସମାଧାନ ସମାରୋହ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ତଥା ରାଜ୍ୟ ଆଇନସେବା ପ୍ରାଧିକରଣ ଅଧ୍ୟକ୍ଷ ଜଷ୍ଟିସ୍ ହରିଶ ଟଣ୍ଡନ ଯୋଗଦେଇ ନ୍ୟାୟାଳୟରେ ବିଚାରାଧୀନ ବିବାଦଗୁଡ଼ିକର ସହଜ ସମାଧାନର ସୂତ୍ର ଉପରେ ଆଲୋକପାତ କରିଥିଲେ। ପାରସ୍କରିକ ସହମତି ଏବଂ ଦ୍ୱାର ଦେଶରେ ନ୍ୟାୟ ପ୍ରଦାନର ଦୃଷ୍ଟିକୋଣକୁ ଆଗକୁ ବଢ଼ାଇବା ପାଇଁ ମଧ୍ୟସ୍ଥତା ଓ ପାରସ୍କରିକ ସହମତି ମାଧ୍ୟମରେ ବିବାଦଗୁଡ଼ିକର ସମାଧାନ ପାଇଁ ସର୍ବୋଚ୍ଚ ନ୍ୟାୟାଳୟଙ୍କ ରାଷ୍ଟ୍ରବ୍ୟାପୀ କାର୍ଯ୍ୟଧାରା ସମାଧାନ ସମାରୋହ ଗତ ଏପ୍ରିଲ ମାସ 21 ତାରିଖରୁ ଆରମ୍ଭ ହୋଇଛି। ଆସନ୍ତା ଅଗଷ୍ଟ ମାସ 21, 22 ଓ 23 ତାରିଖରେ ଏକ ସ୍ୱତନ୍ତ୍ର ଲୋକ ଅଦାଲତ ଆୟୋଜନ ସହିତ ସମାରୋହ ସମାପ୍ତ ହେବ। ରାଜ୍ୟରେ ମୌସୁମୀ ପ୍ରବାହ ଆରମ୍ଭ ହୋଇଥିବାରୁ ଅନୁକୂଳ ପାଣିପାଗ ଯୋଗୁଁ ଗ୍ରୀଷ୍ମ ଛୁଟି ପରେ ଆସନ୍ତାକାଲିଠାରୁ ବିଦ୍ୟାଳୟ ଖୋଲିବ। ଏ ସମ୍ପର୍କରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୂଚନା ଦେଇଛନ୍ତି। ତେବେ ସୁବର୍ଣ୍ଣପୁର ଓ ଅନୁଗୁଳ ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଆସନ୍ତା ଶନିବାର ପର୍ଯ୍ୟନ୍ତ ସମସ୍ତ ସ୍କୁଲ୍ ଓ କଲେଜ ଛୁଟି ଅବଧିକୁ ବୃଦ୍ଧି କରାଯାଇଛି। ଏଥିସହ ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ରକୁ ମଧ୍ୟ ବନ୍ଦ ରଖାଯିବା ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ନୂଆପଡ଼ା ଜିଲ୍ଲାରେ ଆସନ୍ତାକାଲିଠାରୁ 20 ତାରିଖ ପର୍ଯ୍ୟନ୍ତ ସକାଳ 6ଟାରୁ ପୂର୍ବାହ୍ନ 11ଟା ପର୍ଯ୍ୟନ୍ତ ସ୍କୁଲ୍ ଚାଲିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ପାଇଁ ଆସନ୍ତା ଶନିବାର ଦିନ ସହରର ସମସ୍ତ ସରକାରୀ କାର୍ଯ୍ୟାଳୟକୁ ଛୁଟି ଘୋଷଣା କରାଯାଇଛି। ଏଥିସହ ସମ୍ବଲପୁର ଉପଖଣ୍ଡର ସମସ୍ତ ଶିକ୍ଷାନୁଷ୍ଠାନଗୁଡ଼ିକୁ ଛୁଟି ଘୋଷଣା କରାଯାଇଥିବା ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଦେବଗଡ଼ଠାରେ ପୌର ପରିଷଦ ପକ୍ଷରୁ ବିକାଶ ଧାରା ଓଡ଼ିଶା ସାରା ରାଜ୍ୟ ସରକାରଙ୍କ ଦ୍ୱିତୀୟ ବର୍ଷ ପୂର୍ତ୍ତି ଉପଲକ୍ଷେ ସହର

0: ଅଞ୍ଚଳ ଜନସମ୍ପର୍କ ଏବଂ ନାଗରିକ ଭାଗିଦାରୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଯୋଗଦେଇ ରାଜ୍ୟ ସରକାରଙ୍କ ଦ୍ୱିତୀୟ ବର୍ଷ ଉପଲକ୍ଷେ ଏବଂ ଜିଲ୍ଲା ବିକାଶ ସମ୍ପର୍କରେ ଆଲୋକପାତ କରିଥିଲେ। ରାଜ୍ୟ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଅବସରରେ ନୟାଗଡ଼ ପଠାଣି ସାମନ୍ତ ସଂସ୍କୃତି ଭବନଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସମବାୟ ହସ୍ତତନ୍ତ ଏବଂ ହସ୍ତଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ଯୋଗଦେଇ ରାଜ୍ୟ ସରକାରଙ୍କ ଦୁଇ ବର୍ଷର ସଫଳତା ଓ ନୟାଗଡ଼ ଜିଲ୍ଲାର ବିକାଶମୂଳକ କାର୍ଯ୍ୟ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ନବରଙ୍ଗପୁରଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଯୋଗଦେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସରକାରଙ୍କ ବିକାଶମୂଳକ କାର୍ଯ୍ୟକ୍ରମ ଓ ଭବିଷ୍ୟତ ଯୋଜନା ସମ୍ପର୍କରେ ଆଲୋଚନା କରିଥିଲେ। ରାଜ୍ୟରେ ବିକାଶକୁ ଆହୁରି ତ୍ୱରାନ୍ୱିତ କରିବା ସହ ତୃଣମୂଳ ସ୍ତରରେ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାର ସଫଳ ପହଞ୍ଚିବା ପାଇଁ ସରକାର ପ୍ରତିବଦ୍ଧ ବୋଲି ଶ୍ରୀ ଗଣ୍ଡ କହିଛନ୍ତି। ଯାଜପୁର ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଆୟୋଜିତ ବିକାଶଧାରା ଓଡ଼ିଶା ସାରା ସମ୍ପର୍କିତ ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ କ୍ରୀଡ଼ା ଓ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁର ଯୋଗଦେଇ ଦୁଇ ବର୍ଷ ମଧ୍ୟରେ ରାଜ୍ୟ ସରକାରଙ୍କ ଉପଲବ୍ଧି ସମ୍ପର୍କରେ ଆଲୋକପାତ କରିଥିଲେ। ଅଣୁ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ, ଆଇନ, ସୂଚନା ପ୍ରଯୁକ୍ତିବିଦ୍ୟା, ଅର୍ଥ ଆଦି ବିଭାଗରେ ସରକାରଙ୍କ ସଫଳତା ସମ୍ପର୍କରେ ମନ୍ତ୍ରୀ ସୂଚନା ପ୍ରଦାନ କରିଥିଲେ। ବୌଦ୍ଧ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ପକ୍ଷରୁ ଶିଶୁ ଶ୍ରମିକ ମୁକ୍ତ ଓଡ଼ିଶା ଗଠନ ପାଇଁ ଏକ ସଚେତନତା ର୍ୟାଲି ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ବିଭୂତିଭୂଷଣ ନାୟକ ଶିଶୁ ଶ୍ରମିକ ନିରାକରଣ ରଥକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଢେଙ୍କାନାଳଠାରେ ବିଶ୍ୱ ରକ୍ତଦାତା ଦିବସ ପାଳନ ଅବସରରେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଓ ଜିଲ୍ଲା ରେଡ୍କ୍ରସ୍ ସୋସାଇଟିର ମିଳିତ ସହଯୋଗରେ ଜିଲ୍ଲାସ୍ତରୀୟ ରକ୍ତଦାତା ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଯୋଗଦେଇ ସ୍ୱେଚ୍ଛାକୃତ ଭାବେ ସମସ୍ତେ ରକ୍ତଦାନ କରି ଅନ୍ୟର ମୂଲ୍ୟବାନ ଜୀବନ ବଞ୍ଚିବା ପାଇଁ ଆଗେଇ ଆସିବାକୁ ପରାମର୍ଶ ଦେଇଥିଲେ। ନୂଆପଡ଼ାଠାରେ ଜିଲ୍ଲା ଶିଳ୍ପକେନ୍ଦ୍ର ପକ୍ଷରୁ ନ୍ୟାସନାଲ୍ କଲେଜ ଅଡିଟୋରିୟମ୍ଠାରେ ସ୍ୱାବଲମ୍ବୀ ଯୁବା ସମୃଦ୍ଧ ସମାବେଶ କାର୍ଯ୍ୟକ୍ରମ ଉଦ୍ଘାଟିତ ହୋଇଯାଇଛି। ନୂଆପଡ଼ା ବିଧାୟକ ଜୟ ଢୁଲ୍କିଆ ଯୋଗଦେଇ ଯୁବପିଢ଼ି ଦୃଢ଼ ଇଚ୍ଛାଶକ୍ତି ବଳରେ ଆତ୍ମନିର୍ଭରଶୀଳ ହୋଇପାରିବ ବୋଲି କହିଛନ୍ତି। ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗ କମିଶନର ତଥା ଶାସନ ସଚିବ ଡକ୍ଟର ମୃଣାଳିନୀ ଦର୍ଶୱାଲଙ୍କ ଅଧ୍ୟକ୍ଷତାରେ ଝାରସୁଗୁଡ଼ାଠାରେ ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ। ସୁବର୍ଣ୍ଣପୁର ବ୍ଲକ ମିଶନ ଶକ୍ତି ଗୃହଠାରେ ପିତୃମାତୃହୀନ ଶିଶୁଙ୍କ ପରାମର୍ଶ ଓ କୋର୍ଟ କ୍ୟାମ୍ପ ଆୟୋଜିତ ହୋଇଯାଇଛି। ବୈଠକରେ ସମସ୍ତ ଶିଶୁ ଓ ଅଭିଭାବକଙ୍କ ପ୍ରମାଣପତ୍ର ଯାଞ୍ଚ କରାଯାଇଥିଲା। ସୁବର୍ଣ୍ଣପୁରରେ ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟା ଜାରି ରହିଛି। ଜିଲ୍ଲାର ଦୁଇଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ 99.85% ଫର୍ମ ବଣ୍ଟନ କାର୍ଯ୍ୟ ଶେଷ ହୋଇଛି। ମାଲକାନଗିରି ଜିଲ୍ଲା ସଂସ୍କୃତି ଭବନ କାର୍ଯ୍ୟାଳୟରେ ଆକାଂକ୍ଷୀ ଜିଲ୍ଲା ଓ ବ୍ଲକ କାର୍ଯ୍ୟକ୍ରମ ବିଧାୟକ ନରସିଂହ ମାଡକାମୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି। କାଳବୈଶାଖୀ ପ୍ରଭାବରେ ଆସନ୍ତା 24 ଘଣ୍ଟା ମଧ୍ୟରେ ବଜ୍ରପାତ ସହ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଅପରପକ୍ଷରେ ଝାରସୁଗୁଡ଼ା ସମ୍ବଲପୁର ଜିଲ୍ଲାରେ ଏହି ସମୟ ମଧ୍ୟରେ ଗ୍ରୀଷ୍ମ ପ୍ରବାହ ନେଇ ଆକଳନ କରାଯାଇଛି। ପାଠ୍ୟ ପୁସ୍ତକ ତ୍ରୁଟି ସୁଧାରିବା ନେଇ ଉନ୍ନୟନ କମିଶନଙ୍କ ଅଧ୍ୟକ୍ଷତାରେ 3 ଜଣିଆ କମିଟି ଗଠିତ। 7 ଦିନ ମଧ୍ୟରେ ରିପୋର୍ଟ ପ୍ରଦାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ। ପର୍ଯ୍ୟଟନ ଅଭିବୃଦ୍ଧି ସହିତ ପରିବେଶ ସଂରକ୍ଷଣ ଏବଂ ଜନସାଧାରଣଙ୍କ ଅଂଶଗ୍ରହଣ ମଧ୍ୟରେ ସନ୍ତୁଳନ ରକ୍ଷା ପାଇଁ ଯୋଜନା ପ୍ରସ୍ତୁତିର ଆବଶ୍ୟକତା ରହିଛି କହିଲେ ଉପମୁଖ୍ୟମନ୍ତ୍ରୀ। ଗ୍ରୀଷ୍ମ ଛୁଟି ପରେ ଆସନ୍ତାକାଲିଠାରୁ ଖୋଲିବ ବିଦ୍ୟାଳୟ ଏବଂ ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ। ରାଜ୍ୟର ବିଭିନ୍ନ ଜିଲ୍ଲାରେ ବଜ୍ରପାତ ସହ ବର୍ଷା ସମ୍ଭାବନା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା।
1: Deeper, then who will?
2: Right. Right. You want to lead from the front.
1: Yes. So application has to be the buzzword, the keyword, and the Dutch will definitely come out with the plan.
3: Or is ground mein unki taraf se kai matches khel chuke hain isi ground pe, so she would understand the angles better.

ବକ୍ତା ଏଆଇର ସୁରକ୍ଷିତ ଦ୍ରୁତ ଏବଂ ପ୍ରଭାବଶାଳୀ ବ୍ୟବହାର ନିଶ୍ଚିତ କରିବା ଉପରେ ଆଧାରିତ ଏକ କାର୍ଯ୍ୟକାରୀ ମଧ୍ୟାହ୍ନ ଭୋଜନରେ ମଧ୍ୟ ଅଂଶଗ୍ରହଣ କରିଥିଲେ। ଡିଜିଟାଲ ନବସୃଜନର ଭବିଷ୍ୟତ ବିଷୟରେ ଆଲୋଚନା କରିବା ପାଇଁ ଏହି ବୈଠକରେ G7 ସଦସ୍ୟ ଦେଶ, ସହଯୋଗୀ ଦେଶ ଏବଂ ଅଗ୍ରଣୀ ଏଆଇ କମ୍ପାନୀଗୁଡ଼ିକର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀମାନେ ଏକତ୍ରିତ ହୋଇଥିଲେ। ଏଭିଆନ୍ରେ G7 ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଜର୍ମାନୀ ଚାନ୍ସେଲର ଫ୍ରେଡ୍ରିଚ୍ ମର୍ଚ୍ ଆଜି ପଶ୍ଚିମ ଏସିଆର ସ୍ଥିତି ଏବଂ ରୁଷ ୟୁକ୍ରେନ୍ ସଂଘର୍ଷ ସମେତ ପାରସ୍ପରିକ ସ୍ୱାର୍ଥ ସମ୍ବଳିତ ଆଞ୍ଚଳିକ ଓ ବୈଶ୍ୱିକ ସ୍ଥିତି ଉପରେ ମତ ବିନିମୟ କରିଛନ୍ତି। ପ୍ରଧାନମନ୍ତ୍ରୀ ଏହି ସମ୍ମିଳନୀ ଅବସରରେ ୟୁରୋପୀୟ କମିଶନ ଅଧ୍ୟକ୍ଷ ଉର୍ସୁଲା ଭଣ୍ଡାର ଲେନ୍ ଏବଂ ୟୁରୋପୀୟ ପରିଷଦର ଅଧ୍ୟକ୍ଷ ଆଣ୍ଟୋନିଓ କୋଷ୍ଟାଙ୍କ ସହ ମଧ୍ୟ ଏକ ଦ୍ୱିପାକ୍ଷିକ ବୈଠକ କରିଛନ୍ତି। ଆଉ କିଛି ସମୟ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ବହୁ ପ୍ରତୀକ୍ଷିତ ଦ୍ୱିପାକ୍ଷିକ ବୈଠକ ଅନୁଷ୍ଠିତ ହେବାର କାର୍ଯ୍ୟସୂଚୀ ରହିଛି। 2025 ଫେବୃଆରୀରେ ୱାଶିଂଟନ୍ ଡିସିଠାରେ ଉଭୟ ନେତାଙ୍କ ମଧ୍ୟରେ ପ୍ରଥମ ବୈଠକ ହୋଇଥିଲା। ଆଜିର ଆଲୋଚନାରେ ଉଭୟ ନେତା ଏକାଧିକ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗକୁ ସୁଦୃଢ଼ କରିବା ନେଇ ବ୍ୟାପକ ଆଲୋଚନା କରିବା ସହ ପାରସ୍ପରିକ ସ୍ୱାର୍ଥ ସମ୍ବଳିତ ଜଟିଳ ଆଞ୍ଚଳିକ ଏବଂ ବୈଶ୍ୱିକ ପ୍ରସଙ୍ଗଗୁଡ଼ିକ ଉପରେ ବିଚାର ବିମର୍ଶ କରିବାର ଆଶା କରାଯାଉଛି। ସୁପ୍ରିମକୋର୍ଟ ସାଇବର ଅପରାଧୀମାନଙ୍କୁ ପାରାସାଇଟ୍ସ ବା ପରଜୀବୀ ବୋଲି ଅଭିହିତ କରିଛନ୍ତି, ଯେଉଁମାନେ ନିରୀହ ନିବେଶକମାନଙ୍କୁ ପ୍ରତାରିତ କରୁଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି ସାଇବର ଅପରାଧୀମାନଙ୍କର କଠୋରତାର ସହ ମୁକାବିଲା କରାଯିବା ଉଚିତ। ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଏବଂ ବିଚାରପତି ଜଷ୍ଟିସ୍ ଭି ମୋହନାଙ୍କୁ ନେଇ ଗଠିତ ଖଣ୍ଡପୀଠ ବିଭିନ୍ନ ରାଜ୍ୟରେ ରୁଜୁ ହୋଇଥିବା ଏଫ୍ଆଇଆର୍ଗୁଡ଼ିକୁ ଏକତ୍ର କରିବା ସଂକ୍ରାନ୍ତ ଅନୁରୋଧକୁ ନେଇ ହୋଇଥିବା ଏକ ଆବେଦନର ଶୁଣାଣି ସମୟରେ ଏହି ମନ୍ତବ୍ୟ ଦେଇଛନ୍ତି। ସାଇବର ଅପରାଧର ଶିକାର ହୋଇଥିବା ବ୍ୟକ୍ତିମାନେ ସମଗ୍ର ଦେଶରେ ରହିଛନ୍ତି ଏବଂ ଏଭଳି ଅପରାଧୀମାନଙ୍କୁ ଜେଲ୍ ଭିତରେ ରଖିବା ସମାଜର ସ୍ୱାର୍ଥ ପାଇଁ ଜରୁରୀ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଖଣ୍ଡପୀଠ ଏହି ଆବେଦନକୁ ଗ୍ରହଣ କରିବାକୁ ମନା କରିବା ସହ ଆବେଦନକାରୀଙ୍କୁ ତାଙ୍କ ରାଜ୍ୟର ଉଚ୍ଚ ନ୍ୟାୟାଳୟରେ ଆବେଦନ କରିବାକୁ ପରାମର୍ଶ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଦିନ ନୂଆଦିଲ୍ଲୀରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନା PMVBRY ଅଧୀନରେ ପ୍ରାୟ 2,400 କୋଟି ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ କରିବେ। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଏହି ଅର୍ଥ ପ୍ରଦାନ କେନ୍ଦ୍ର ସରକାରଙ୍କ ପ୍ରମୁଖ ନିଯୁକ୍ତିଭିତ୍ତିକ ପ୍ରୋତ୍ସାହନ ଯୋଜନାର କାର୍ଯ୍ୟକାରିତା କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ଉପଲବ୍ଧି। ରୋଜଗାର ସୃଷ୍ଟିକୁ ତ୍ୱରାନ୍ୱିତ କରିବା, ନିଯୁକ୍ତିର ଆନୁଷ୍ଠାନିକରଣକୁ ପ୍ରୋତ୍ସାହିତ କରିବା ଏବଂ ସାମାଜିକ ସୁରକ୍ଷା ପରିସରକୁ ବିସ୍ତାର କରିବା ଏହି ଯୋଜନାର ଲକ୍ଷ୍ୟ ରହିଛି। ଦେଶବ୍ୟାପୀ ଅଦ୍ୟାବଧି ଏହି ଯୋଜନା ଅନ୍ତର୍ଗତ 15 ଲକ୍ଷ ହିତାଧିକାରୀଙ୍କୁ ନିଯୁକ୍ତି ପାଇବାରେ ସହାୟତା ମିଳିପାରିଛି। ଯୋଜନା ଅନ୍ତର୍ଗତ କର୍ମକ୍ଷେତ୍ରରେ ପ୍ରବେଶ କରୁଥିବା ନୂତନ କର୍ମଚାରୀମାନଙ୍କୁ ସହାୟତା ପ୍ରଦାନ କରିବା ପାଇଁ 15,000 ଟଙ୍କା ପର୍ଯ୍ୟନ୍ତ ପ୍ରୋତ୍ସାହନ ରାଶି ମିଳିବାକୁ ଯୋଗ୍ୟ ବିବେଚିତ କରାଯାଇଛି। ଅତିରିକ୍ତ ନିଯୁକ୍ତି ସୃଷ୍ଟି କରୁଥିବା ନିଯୁକ୍ତିଦାତାମାନେ ପ୍ରତି ଅତିରିକ୍ତ କର୍ମଚାରୀଙ୍କ ପିଛା ମାସିକ 3,000 ଟଙ୍କା ପର୍ଯ୍ୟନ୍ତ ପ୍ରୋତ୍ସାହନ ପାଇପାରିବେ, ଯାହା ନିରନ୍ତର ରୋଜଗାର ସୃଷ୍ଟିକୁ ପ୍ରୋତ୍ସାହିତ କରିବ। ବିନିର୍ମାଣ କ୍ଷେତ୍ରକୁ ମଧ୍ୟ ଅଧିକ ସହାୟତା ପ୍ରଦାନ କରିବ କ୍ଷେତ୍ରରେ ଏହି ଯୋଜନାର ଭୂମିକା ରହିଛି। ବିନିର୍ମାଣ କ୍ଷେତ୍ରର ନିଯୁକ୍ତିଦାତାମାନେ 4 ବର୍ଷ ପାଇଁ ଏହି ପ୍ରୋତ୍ସାହନ ପାଇବାକୁ ଯୋଗ୍ୟ ଥିବାବେଳେ ଅନ୍ୟାନ୍ୟ କ୍ଷେତ୍ରର ନିଯୁକ୍ତିଦାତାମାନେ 2 ବର୍ଷ ପାଇଁ ଏହି ସୁବିଧା ପାଇପାରିବେ। ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ଉଲ୍ଲେଖ କରିଛି ଏହି ଯୋଜନା ନିଯୁକ୍ତି ଭିତ୍ତିକ ଅଭିବୃଦ୍ଧି ପାଇଁ ଏକ ଅନୁକୂଳ ପରିବେଶ ସୃଷ୍ଟି କରିବା ଏବଂ ଭାରତର ଅର୍ଥନୈତିକ ପ୍ରଗତିର ଲାଭ ଯେପରି ଦେଶର ଯୁବପିଢ଼ିଙ୍କ ପାଇଁ ଗୁଣାତ୍ମକ ତଥା ଆନୁଷ୍ଠାନିକ ନିଯୁକ୍ତି ସୁଯୋଗରେ ରୂପାନ୍ତରିତ ହୋଇପାରିବା ନେଇ ସରକାରଙ୍କ ପ୍ରତିବଦ୍ଧତାକୁ ଦର୍ଶାଉଛି। ଗତବର୍ଷ ଅଗଷ୍ଟ 1 ତାରିଖରୁ କାର୍ଯ୍ୟକାରୀ ହୋଇଥିବା ଏହି ଯୋଜନାରେ ସମୁଦାୟ 49,446 କୋଟି ଟଙ୍କାର ବ୍ୟୟବରାଦ ରହିଛି। 2 ବର୍ଷ ମଧ୍ୟରେ 3,50,00,000ରୁ ଉର୍ଦ୍ଧ୍ୱ ରୋଜଗାର ସୃଷ୍ଟିକୁ ପ୍ରୋତ୍ସାହିତ କରିବାର ଲକ୍ଷ୍ୟ ରହିଛି, ଯେଉଁଥିରେ କର୍ମକ୍ଷେତ୍ରରେ ନୂତନ ନିଯୁକ୍ତି ପାଇଥିବା ପ୍ରାୟ 1,92,00,000 ନୂତନ କର୍ମଚାରୀ ସାମିଲ ଅଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତାକାଲିଠାରୁ ମଧ୍ୟପ୍ରଦେଶକୁ 5 ଦିନିଆ ଗସ୍ତରେ ଯିବେ। ଇନ୍ଦୋରରେ ପହଞ୍ଚିବା ପରେ ରାଷ୍ଟ୍ରପତି ବ୍ରହ୍ମକୁମାରୀ ସଂଗଠନ ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ବେତୁଲ ଯାତ୍ରା କରିବେ। ପରବର୍ତ୍ତୀ ସମୟରେ ସେ ଓମକାରେଶ୍ୱର ମନ୍ଦିର ଦର୍ଶନ କରିବା ସହ ସନ୍ଧ୍ୟା ଆଳତିରେ ଭାଗ ନେବେ। ଜୁନ୍ 19 ତାରିଖରେ ରାଷ୍ଟ୍ରପତି ପଶ୍ଚିମବଙ୍ଗର କଲାଇକୁଣ୍ଡା ଅଭିମୁଖେ ଗସ୍ତ କରିବା ପୂର୍ବରୁ ଅନ୍ତର୍ଜାତୀୟ ସିକିଲ୍ ସେଲ୍ ଆନେମିଆ ବା ରକ୍ତହୀନତା ଦିବସ ଅବସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେବେ। ଜୁନ୍ 20 ତାରିଖରେ ରାଷ୍ଟ୍ରପତି ପୁଣି ମଧ୍ୟପ୍ରଦେଶ ଫେରିବା ସହ ସନ୍ଧ୍ୟାରେ ଜବଲପୁରରେ ପହଞ୍ଚିବେ। ଜୁନ୍ 21 ତାରିଖରେ ରାଷ୍ଟ୍ରପତି ମୁର୍ମୁ ଜବଲପୁରରେ ଅନ୍ତର୍ଜାତୀୟ ଯୋଗ ଦିବସ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ ଏବଂ ରାଣୀ ଦୁର୍ଗାବତୀ ବିଶ୍ୱବିଦ୍ୟାଳୟର 36ତମ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ପରେ ରାଷ୍ଟ୍ରପତି କୁନୋ ଜାତୀୟ ଉଦ୍ୟାନ ପରିଦର୍ଶନ କରିବେ ଏବଂ ଜୁନ୍ 22 ତାରିଖରେ ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବାର କାର୍ଯ୍ୟସୂଚୀ ରହିଛି। ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ବେତୁଲ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

0: ଗୁଜରାଟର ଭଦୋଦରାଠାରେ ଏକ ଟ୍ରକ୍ ଏବଂ ବେସରକାରୀ ବସ୍ ମଧ୍ୟରେ ହୋଇଥିବା ଦୁର୍ଘଟଣାରେ ଜଣେ 9 ବର୍ଷର ଶିଶୁ ସମେତ 6 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ 27 ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ଚିକିତ୍ସା ପାଇଁ ଭଦୋଦରାର SSG ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ବାଂଶବାଡ଼ାରୁ ସୁରଟ ଯାଉଥିବା ଏକ ବସ୍ କୋଟାମ୍ବି ଷ୍ଟାଡିୟମ୍ ନିକଟରେ ଛିଡ଼ା ହୋଇଥିବା ଏକ ଟ୍ରକ୍ ସହ ଧକ୍କା ହେବା ଫଳରେ ଏହି ଦୁର୍ଘଟଣା ଘଟିଥିଲା। ସୂଚନା ପାଇ SDRF, NDRF, ପୁଲିସ୍ ଏବଂ ଭଦୋଦରା ଅଗ୍ନିଶମ ବିଭାଗର ଦଳ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରିଥିଲେ। 24 ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବା ବେଳେ 5ଟି ମୃତଦେହ ଉଦ୍ଧାର କରାଯାଇ ହସ୍ପିଟାଲକୁ ପଠାଯାଇଛି। ଉତ୍ତରପ୍ରଦେଶର ବଦାମୀ ଜିଲ୍ଲାର ଉଜ୍ଜାନୀ ଅଞ୍ଚଳରେ ଆଜି ଅପରାହ୍ନରେ ଏକ ଇ ରିକ୍ସା ଏବଂ ଟ୍ରାକ୍ଟର ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ 6 ଜଣ ମହିଳାଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ 3 ଜଣ ଆହତ ହୋଇଛନ୍ତି। ବଦାମୀ ଜିଲ୍ଲାପାଳ ଅବନୀଶ ରାୟ ଆକାଶବାଣୀକୁ କହିଛନ୍ତି, ଏକ ପରିବାରର 9 ଜଣ ମହିଳା ବିବାହ ଉତ୍ସବ ପାଇଁ ସମ୍ପର୍କୀୟମାନଙ୍କୁ ନିମନ୍ତ୍ରଣ କରିବାକୁ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜରାଟର ଭଦୋଦରା ଏବଂ ଉତ୍ତରପ୍ରଦେଶର ବଦାମୀରେ ଘଟିଥିବା ପୃଥକ୍ ପୃଥକ୍ ଦୁର୍ଘଟଣାରେ ପ୍ରାଣହାନୀ ପାଇଁ ଗଭୀର ଶୋକ ପ୍ରକାଶ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇବା ସହ ଆହତମାନଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଗୁଜରାଟର ବଦୋଦରାରେ ଘଟିଥିବା ଦୁର୍ଘଟଣା ପାଇଁ ଗଭୀର ଶୋକ ପ୍ରକାଶ କରିଛନ୍ତି। ଦୁର୍ଘଟଣାରେ ନିଜ ପ୍ରିୟଜନଙ୍କୁ ହରାଇଥିବା ପରିବାରବର୍ଗଙ୍କ ପ୍ରତି ସମବେଦନା ଜ୍ଞାପନ କରିଛନ୍ତି। ଆଇସିସି ମହିଳା T20 ବିଶ୍ୱକପ୍ କ୍ରିକେଟ୍ ପ୍ରତିଯୋଗିତାରେ ନେଦରଲ୍ୟାଣ୍ଡସ୍ ଟସ୍ ଜିତି ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଛି। ହେଡିଂଲର ଲିଡ୍ସଠାରେ ଖେଳାଯାଉଥିବା ଗ୍ରୁପ୍ ଏ'ର ଏହି ମ୍ୟାଚ୍ରେ ସମ୍ବାଦ ପ୍ରସ୍ତୁତ ହେବା ବେଳକୁ ଭାରତ 2.1 ଓଭରରେ କୌଣସି ୱିକେଟ୍ ନ ହରାଇ 24 ରନ୍ ସଂଗ୍ରହ କରିଥିଲା। ଫିଫା ବିଶ୍ୱକପ୍ରେ ଆଜି ଆମେରିକାର ହ୍ୟୁଷ୍ଟନ୍ଠାରେ ଗ୍ରୁପ୍ କେ'ର ଏକ ମୁକାବିଲାରେ ପର୍ତ୍ତୁଗାଲ ଓ ଡେମୋକ୍ରାଟିକ୍ ରିପବ୍ଲିକ୍ କଙ୍ଗୋ ପରସ୍ପରକୁ ଭେଟିବେ। ଏହି ମ୍ୟାଚ୍ ଭାରତୀୟ ସମୟ ରାତି 10:30 ଆରମ୍ଭ ହେବ। ଆଜି ପୂର୍ବରୁ ଖେଳାଯାଇଥିବା ମ୍ୟାଚ୍ରେ ଅଷ୍ଟ୍ରିଆ 3-1 ଗୋଲ୍ରେ ଜୋର୍ଡାନ୍କୁ ପରାସ୍ତ କରି 36 ବର୍ଷ ମଧ୍ୟରେ ନିଜର ପ୍ରଥମ ବିଶ୍ୱକପ୍ ମ୍ୟାଚ୍ ଜିତିଛି। ଅନ୍ୟପକ୍ଷରେ ଗତଥରର ଚାମ୍ପିୟନ୍ ଆର୍ଜେଣ୍ଟିନା ମଧ୍ୟ ଆଲଜେରିଆ ବିପକ୍ଷରେ 3-0 ଗୋଲ୍ରେ ବିଜୟ ସହ ନିଜର ଅଭିଯାନ ଆରମ୍ଭ କରିଛି। ଏହି ମ୍ୟାଚ୍ରେ ଲିଓନେଲ୍ ମେସି ଏକ ହ୍ୟାଟ୍ରିକ୍ ଅର୍ଜନ କରି ନିଜର 14, 15 ଏବଂ 16ତମ ବିଶ୍ୱକପ୍ ଗୋଲ୍ ସ୍କୋର୍ କରିବା ସହ ନୂଆ ଇତିହାସ ସୃଷ୍ଟି କରିଛନ୍ତି। ମୁଖ୍ୟ ସମ୍ବାଦ ପୁଣି ଥରେ। ବିକାଶଶୀଳ ଦେଶଗୁଡ଼ିକୁ ଅର୍ଥନୈତିକ ସ୍ଥିରତା ପ୍ରଦାନ କରୁଥିବା ବ୍ୟବସ୍ଥା ବିକଶିତ କରିବା ପାଇଁ ଅନ୍ତର୍ଜାତୀୟ ଆର୍ଥିକ ଅନୁଷ୍ଠାନଗୁଡ଼ିକର ଆବଶ୍ୟକତା ନେଇ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱାରୋପ। ଫ୍ରାନ୍ସର ଏଭିଆନ୍ରେ G7 ସମ୍ମିଳନୀ ଅବସରରେ ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକାରୀ ଅଧିବେଶନକୁ କଲେ ସମ୍ବୋଧନ। ସାଇବର ଅପରାଧୀମାନଙ୍କର ମୁକାବିଲା କଠୋରତାର ସହ କରାଯିବା ଉଚିତ କହିଲେ ସୁପ୍ରିମକୋର୍ଟ। ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନା ଅଧୀନରେ ଆସନ୍ତା ଶୁକ୍ରବାର 2,400 କୋଟି ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ। ଏବଂ ଆଇସିସି ମହିଳା T20 ବିଶ୍ୱକପ୍ କ୍ରିକେଟ୍ ପ୍ରତିଯୋଗିତାରେ ଟସ୍ ଜିତି ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କଲା ନେଦରଲ୍ୟାଣ୍ଡସ୍। ସମ୍ବାଦ ଶେଷ ହେଲା।
1: ଆକାଶବାଣୀ କଟକ ଜିଲ୍ଲା ହାଲଚାଲ ଶୁଣନ୍ତୁ। ସୁବର୍ଣ୍ଣପୁର ଜିଲ୍ଲା ସମ୍ପର୍କରେ
2: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ସୁବର୍ଣ୍ଣପୁର ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ ସୁବର୍ଣ୍ଣପୁର ସମ୍ବାଦଦାତା ବେଣୁଧର ପ୍ରଧାନ ଓ ଉପସ୍ଥାପନାରେ ମୁଁ ସତ୍ୟରଞ୍ଜନ ମହାପାତ୍ର। ସୁବର୍ଣ୍ଣପୁର ଜିଲ୍ଲାରେ ଚଳିତ ଖରିଫ ଚାଷ ପାଇଁ ଜିଲ୍ଲା କୃଷି ବିଭାଗ ସ୍ୱତନ୍ତ୍ର କାର୍ଯ୍ୟ ଯୋଜନା ପ୍ରସ୍ତୁତ କରିଛି। ଜିଲ୍ଲାର 1,25,610 ହେକ୍ଟର ଜମିରେ ଧାନ, ତୈଳବୀଜ, ଡାଲି, କପା ଏବଂ ପ୍ରାୟ 1,000 ହେକ୍ଟରରେ ମିଲେଟ୍ ଚାଷ ଲକ୍ଷ୍ୟ ରଖାଯାଇଛି। ଏଲ୍ନିନୋ ପ୍ରଭାବକୁ ଦୃଷ୍ଟିରେ ରଖି ସ୍ୱଳ୍ପମିଆଦୀ ଓ ଅଧିକ ଅମଳକ୍ଷମ କିସମକୁ ଗୁରୁତ୍ୱ ଦିଆଯାଇଛି। ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ସୌଭାଗ୍ୟ ରଞ୍ଜନ ମହାନ୍ତି କହିଛନ୍ତି, ଜୈବ କୃଷି, ମୃତ୍ତିକା ପରୀକ୍ଷଣ, ଜଳ ପରିଚାଳନା ଓ କୃଷି ଯାନ୍ତ୍ରିକରଣ ଉପରେ ଚାଷୀଙ୍କୁ ସଚେତନ କରାଯାଉଛି।
3: ଚଳିତ ଖରିଫ ଋତୁରେ 25,610 ହେକ୍ଟର ଚାଷ କରିବା ପାଇଁ ସ୍ଥିରୀକୃତ ହୋଇଛି। ସେଥିରୁ ପାଖାପାଖି 100,000 ହେକ୍ଟର ଧାନ ଚାଷ, ମୁଗ ବିରି ପାଇଁ ଡାଲି ଜାତୀୟ ଶସ୍ୟ ପାଇଁ 15,630 ହେକ୍ଟର, ରବି ଜାତୀୟ ଫସଲ ପାଇଁ 3,580 ହେକ୍ଟର, ତୁଳା ପାଇଁ 5,200 ହେକ୍ଟର ଆଉ ମିଲେଟ ଜାତୀୟ ଫସଲ ପାଇଁ 1,000 ହେକ୍ଟର ପାଖାପାଖି ଆମେ ସ୍ଥିର ପ୍ରୋଗ୍ରାମ କରିଅଛୁ। ତେଣୁ ତା ମଧ୍ୟରେ ଆମେ ଗୋଟେ ସନ୍ଦେଶ ଦେବାକୁ ଚାହୁଁଛୁ ଚାଷୀ ଭାଇ ଭଉଣୀମାନଙ୍କୁ, ଯେ ଏ ବର୍ଷ ଆମର ନିଶ୍ଚିତ ଭାବରେ 20%ରୁ କମ୍ ଚାଷ ହେବ, 20% କମ୍ ବର୍ଷା ହେବ। ତେଣୁ ଆମ ଜଳ ପରିଚାଳନାଟା ନିହାତି ଭାବରେ ଦରକାର। ଯେହେତୁ ଏଥର ଏଲ୍ନିନୋ ଇଫେକ୍ଟ ଅଛି, ସାର ଯୋଗାଣ ଯେହେତୁ ବାଧାପ୍ରାପ୍ତ, ଲୋକମାନଙ୍କୁ ବା ଚାଷୀ ଭାଇ ଭଉଣୀମାନଙ୍କୁ ଆମେ ଅନୁରୋଧ କରିବୁ ସେମାନେ ପ୍ରାକୃତିକ ଚାଷୀଙ୍କୁ ଆପଣାନ୍ତୁ।
2: ସୁବର୍ଣ୍ଣପୁର ଜିଲ୍ଲାର ବୀରମହାରାଜପୁର ବ୍ଲକ ଭାଲୁଡୁଙ୍ଗୁରୀ ଗ୍ରାମର କୁନ୍ତି ସାହୁ ଯୁକ୍ତ 2 ବିଜ୍ଞାନ ପରୀକ୍ଷାରେ 600ରୁ 597 ନମ୍ବର ରଖି ରାଜ୍ୟରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି।

0: କୃଷକ ପରିବାରର ଏହି କୃତି ଛାତ୍ରୀ ଭବିଷ୍ୟତରେ ଡାକ୍ତର ହୋଇ ଦେଶ ସେବା କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି।
1: ମୋର ସଫଳତାର ଶ୍ରେୟ ମୁଇଁ ମୋର ପ୍ୟାରେଣ୍ଟସ୍, ମୋର ଏମ୍ସ କଲେଜର ମ୍ୟାନେଜମେଣ୍ଟ କେ, ଆର୍ ମୋର ଟିଚର୍ସ ମାନଙ୍କୁ, ଆର୍ ମୋର ଫ୍ରେଣ୍ଡସ୍ ମାନଙ୍କୁ, ଯେଉଁମାନେ ମୋତେ ମୋଟିଭେଟ୍ କରୁଛନ୍ତି ସେମାନଙ୍କୁ ଦେବି। ମୁଁ ଦିନକୁ 15-16 ଘଣ୍ଟା ପରିଶ୍ରମ କରୁଥିଲି, ଆର୍ ମୁଁ ଜଣେ ଭବିଷ୍ୟତରେ ଡକ୍ଟର ନିଟ୍ ଏକ୍ଜାମ୍ ଲାଗି ପ୍ରିପେୟାର କରିକିରି ଜଣେ ଭଲ ଡକ୍ଟର ହେବାର ଲାଗି ଚାହୁଁଛେ। ଆଉ ଏଠି ଗ୍ରାମାଞ୍ଚଳରେ ଯେହେତୁ ମୁଁ ବିଲଙ୍ଗସ୍ କରିଛି, ତ ମୁଁ ଗ୍ରାମାଞ୍ଚଳରେ ଲୋକମାନଙ୍କର ସ୍ୱାସ୍ଥ୍ୟ ଜନିତ ଅସୁବିଧା ଦେଖିଛେ, ତ ମୁଁ ସେଥିଲାଗି ସେମାନଙ୍କର ସେବାରେ ନିୟୋଜିତ ହେବି ବୋଲିକି ଆଶା କରୁଛେ।
0: ଗତ ମେ 28 ତାରିଖରେ କାଳବୈଶାଖୀ ଯୋଗୁଁ ସୁବର୍ଣ୍ଣପୁର, ଉଲୁଣ୍ଡା ଓ ବିନିକା ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ବିଦ୍ୟୁତ୍ ଖୁଣ୍ଟ ଓ ଗଛ ଉପୁଡ଼ି ପଡ଼ିବାରୁ ଅନେକ ସ୍ଥାନରେ ବିଦ୍ୟୁତ୍ ସେବା ବାଧାପ୍ରାପ୍ତ ହୋଇଥିଲା। ଜିଲ୍ଲା ପ୍ରଶାସନ, ଅଗ୍ନିଶମ ଓ ବିଦ୍ୟୁତ୍ ବିଭାଗର ମିଳିତ ଉଦ୍ୟମରେ ଜନଜୀବନ ସ୍ୱାଭାବିକ ହେଉଥିବା ବେଳେ କ୍ଷତିଗ୍ରସ୍ତଙ୍କୁ ସହାୟତା ପ୍ରଦାନ ପ୍ରକ୍ରିୟା ଚାଲିଛି ବୋଲି ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମାଝୀ କହିଛନ୍ତି।
2: ସୁବର୍ଣ୍ଣପୁର ଏବଂ ଉଲୁଣ୍ଡା ବ୍ଲକର ଅଧିକାଂଶ ଅଞ୍ଚଳ ବିଦ୍ୟୁତ୍ ସରବରାହ, ପାନୀୟ ଜଳର ବ୍ୟବସ୍ଥା ସମ୍ପୂର୍ଣ୍ଣ ଭାବରେ ଭୁଶୁଡ଼ି ଯାଇଥିଲା, ଯୋଉଟାକି ଆମେ ଗୋଟେ ଯୁଦ୍ଧ ଅର୍ଜେଣ୍ଟଲି ଯୋଉଟାକି ରେଷ୍ଟୋରେସନ କାମ କଲେ। 5 ଦିନ ଭିତରେ ସେଇଟା ରେଷ୍ଟୋରେସନ ହେଲା ଆଉ ସମସ୍ତ ଏରିଆକୁ ଆମେ ବିଦ୍ୟୁତ୍ ସରବରାହ ନର୍ମାଲ କଲୁ ଏବଂ ପାନୀୟ ଜଳର ମଧ୍ୟ ଯୋଉଟାକି ଏସେନ୍ସିଆଲ ଲୋକଙ୍କର ଏସେନ୍ସିଆଲ ଏଟାକୁ ରେଷ୍ଟୋର କରିପାରିଲୁ। ଆଉ ଯୋଉଟା ଘର କ୍ଷୟକ୍ଷତିର ଆକଳନ ଚାଲିଛି, ବର୍ତ୍ତମାନ ସୁଦ୍ଧା 56 ଘରର କ୍ଷୟକ୍ଷତି ହେବାର ସୂଚନା ଆମ ପାଖରେ ଅଛି। ବର୍ତ୍ତମାନ ବି ତାଙ୍କର ଆକଳନ କରୁଛନ୍ତି ଫିଲ୍ଡ ଷ୍ଟାଫ, ଯାହାଫଳରେ କି ଆମେ ଭବିଷ୍ୟତରେ ସେଇ ଲୋକମାନଙ୍କୁ କେମିତି ଆର୍ଥିକ ସହାୟତା ଦିଆ ହେବ ତାଙ୍କୁ ଆମେ ସରକାରଙ୍କ ତରଫରୁ ଯାହା ଗାଇଡଲାଇନ୍ ଅଛି ସେ ଅନୁସାରେ ଆର୍ଥିକ ସହାୟତା ଦେବା ପାଇଁ ବ୍ୟବସ୍ଥା କରୁ।
0: ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନାରେ ଖାଦ୍ୟ ସୁରକ୍ଷା ଯୋଜନାର ହିତାଧିକାରୀଙ୍କୁ ମୁଣ୍ଡ ପିଛା ଅତିରିକ୍ତ 5 କିଲୋଗ୍ରାମ ଚାଉଳ ପ୍ରଦାନ ନିଷ୍ପତ୍ତିକୁ ସୁବର୍ଣ୍ଣପୁରରେ ସ୍ୱାଗତ କରାଯାଇଛି। ପଞ୍ଚାୟତରାଜ ଓ ପାନୀୟ ଜଳ ମନ୍ତ୍ରୀ ରବିନାରାୟଣ ନାୟକ ଏହି ଯୋଜନାର ଶୁଭାରମ୍ଭ କରିଥିଲେ। ଜିଲ୍ଲାର 1,56,605 କାର୍ଡଧାରୀ ଓ 5 ଲକ୍ଷରୁ ଅଧିକ ସଦସ୍ୟ ଏହାର ଲାଭ ପାଇପାରିବେ। ସୁବର୍ଣ୍ଣପୁର ଜିଲ୍ଲାରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମ ଚାଲିଛି। ଜିଲ୍ଲାର 586 ବୁଥ୍ ପାଇଁ ବୁଥ୍ ସ୍ତରୀୟ ଅଧିକାରୀ ଓ ସୁପରଭାଇଜର ନିଯୁକ୍ତ ହୋଇଥିବା ବେଳେ ସ୍ୱଳ୍ପ ଓ ନିର୍ଭୁଲ ଭୋଟର ତାଲିକା ପ୍ରସ୍ତୁତି ପାଇଁ ବ୍ୟବସ୍ଥା କରାଯାଇଛି। ବିଶ୍ୱ ପରିବେଶ ଦିବସ ଅବସରରେ ସୁବର୍ଣ୍ଣପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ବୃକ୍ଷରୋପଣ ଓ ସଚେତନତା କାର୍ଯ୍ୟକ୍ରମ ହୋଇଯାଇଛି। ଜିଲ୍ଲାପାଳ ନୃପରାଜ ସାହୁ ଜଙ୍ଗଲ ସୁରକ୍ଷା ଓ ପ୍ଲାଷ୍ଟିକ୍ ପ୍ରଦୂଷଣ ରୋକିବାକୁ ଆହ୍ୱାନ ଦେଇଥିବା ବେଳେ ଜିଲ୍ଲା ବନଖଣ୍ଡ ଅଧିକାରୀ ଅଜିତ କୁମାର ବିଶି ଏଥିରେ ଯୋଗ ଦେଇଥିଲେ। ସାମ୍ପ୍ରଦାୟିକ ସଦ୍ଭାବ ଓ ଭାଇଚାରାର ପର୍ବ ଇଦ୍ ଉଲ୍ ଜୁହା ସୁବର୍ଣ୍ଣପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ପାଳିତ ହୋଇଛି। ସୁବର୍ଣ୍ଣପୁର, ତରଭା, ବିନିକା ଓ ବୀରମହାରାଜପୁରରେ ସମୂହ ନମାଜ ପାଠ ସହ ପରସ୍ପରକୁ ଶୁଭେଚ୍ଛା ଜଣାଯାଇଥିଲା। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ସୁନ୍ଦରଗଡ଼ ଜିଲ୍ଲା ସମ୍ପର୍କରେ।
3: ସୁବର୍ଣ୍ଣପୁର ଜିଲ୍ଲା ସମ୍ପର୍କରେ ଆକାଶବାଣୀ
4: ଏତେବେଳେ ଯାଏଁ ଶୁଣୁଥିଲେ ବିଭିନ୍ନ କାର୍ଯ୍ୟକ୍ରମ ପର୍ଯ୍ୟାୟକ୍ରମେ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ ଓ ସମ୍ବଲପୁର କେନ୍ଦ୍ରରୁ। ଆକାଶବାଣୀ ଭବାନୀପାଟଣା ଏଥର ପ୍ରଚାର କରୁଛୁ ଚାଷୀବନ୍ଧୁମାନଙ୍କ ପାଇଁ ଉଦ୍ଦିଷ୍ଟ କାର୍ଯ୍ୟକ୍ରମ ଚାଷବାସ। ଶୁଣିପାରିବେ ଏହି ଛୋଟ ବିଜ୍ଞାପନ ବିରତି ପରେ।
5: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
6: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ।
7: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ୍ ଚଏସ୍।
5: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
6: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ।
7: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ୍ ଚଏସ୍।

0: ଗବେଷଣା କେନ୍ଦ୍ର ଭବାନୀପାଟଣା। ଆଜ୍ଞା ଜୁହାର।
1: ଜୁହାର ଜୁହାର
0: ଆଜ୍ଞା। ପ୍ରଥମ କରି ଆପଣଙ୍କୁ ମୁଇଁ ପଚାରିବି ଆଜ୍ଞା, ଯେହେତୁ ଆମର ଅଞ୍ଚଳର ଅନେକ ଚାଷୀ ଦ୍ୱାରା ଆଜି କପା ଚାଷ କରୁଛନ୍, ଆଉ କଳାହାଣ୍ଡିର ଆର୍ଥିକ ସ୍ଥିତି ଗଲା କପା ବଦଳେଇ ଦେଇଛି ଆଜ୍ଞା, ତ ଏଇ କପା ଚାଷରେ ଆମର ଯେନ୍ ଅମଲ କମ୍ବାର ଆଜ୍ଞା, ତାର କାରଣଟା କାଣା ଅଛି ଆଜ୍ଞା?
1: କପା ଯେହେତୁ ଆମର କଳାହାଣ୍ଡି ଜିଲ୍ଲା ପାଇଁ ଗୋଟିଏ ଅଧିକ ଅମଳକ୍ଷମ ଏବଂ ଧଳାସୁନା ବୋଲି ତାକୁ ଆମେ କହୁଛେ, ଏବଂ ଏଇଟା ଏକ ଅର୍ଥକରୀ ଫସଲ ବୋଲି କହୁଛୁ, ତେଣୁ ସେଥିରେ ଚାଷୀ ଭାଇମାନେ ଯଦି ଭଲ ଭାବରେ ଉନ୍ନତ ଜ୍ଞାନକୌଶଳର ପ୍ରୟୋଗ କରି ଚାଷ କରିବେ ତାହେଲେ ଅଧିକ ଦୁଇ ପଇସା ପାଇବାର ସମ୍ଭାବନା ଅଛି। ଏବଂ ଆମର କଳାହାଣ୍ଡି ଜିଲ୍ଲାରେ ଯଦି ଆପଣ ଦେଖିବେ ତାହେଲେ ଆମର ସର୍ବଭାରତୀୟ ସ୍ତରରେ ଯେତିକି କପାରୁ ଅମଳ ମିଳୁଛି ଏକର ପିଛା ବା ହେକ୍ଟର ପିଛା କଳାହାଣ୍ଡି ଜିଲ୍ଲାରେ ସେତିକି ଅମଳ ଆମେ ପାଇପାରୁନୁ, ଏବଂ ତାର ବହୁତ ଗୁଡ଼ାଏ ଯେଉଁ କାରଣ ଆପଣ ପଚାରିଲେ କେଉଁଥିପାଇଁ ଆମର ଅମଳ କମ୍ ଅଛି, ସେଥିରୁ ଗୋଟେ କଥା ମୁଁ କହିବି ଯେ ଆମର କଳାହାଣ୍ଡି ଜିଲ୍ଲାରେ ଯେଉଁ କପା ଚାଷ କରାହେଉଛି କେବଳ ବର୍ଷା ଜଳ ଉପରେ ନିର୍ଭର କରି କରାଯାଉଛି, କାରଣ ଜଳସେଚନର ସେମିତି ବ୍ୟବସ୍ଥା ଆମର କପା ଚାଷ ପାଇଁ ଏପର୍ଯ୍ୟନ୍ତ କରାଯାଇ ନାହିଁ। ଆଉ ଗୋଟେ କଥା ହେଲା ଯେଉଁ ବିହନ, ବିହନ ଚାଷୀ ଭାଇମାନେ ଯେଉଁ ବ୍ୟବହାର କରୁଛନ୍ତି ସେଇଟା ଆମର ରାଜ୍ୟରେ ତା'ର ବିହନ ଉତ୍ପାଦନ ହେଉନାହିଁ, ତେଣୁ ଅଲଗା ରାଜ୍ୟ ବା ବିଭିନ୍ନ କମ୍ପାନୀମାନଙ୍କ ଉପରେ ଆମର ରାଜ୍ୟର ଚାଷୀମାନେ ନିର୍ଭର କରିଥାନ୍ତି। ସେଥିପାଇଁ ସବୁ ସମୟରେ ଭଲ ମାନର ଏବଂ ଅଧିକ ଅମଳ ଦେଇପାରୁଥିବା ଭଳି ବିହନ ଚାଷୀଭାଇମାନେ ପାଇପାରନ୍ତି ନାହିଁ। ଆଉ ଗୋଟେ କଥା ହେଲା ଆମର ଯେଉଁ ଜ୍ଞାନକୌଶଳ କଥା ମୁଁ କହିବି, ଚାଷୀଭାଇମାନଙ୍କ ପାଖରେ ଠିକ୍ ସମୟରେ ଏବଂ ସଠିକ୍ ଭାବରେ ଆଧୁନିକ ଜ୍ଞାନକୌଶଳ ଯେଉଁ ପହଞ୍ଚାଇବା କଥା ସେଇଟା ଚାଷୀଭାଇମାନେ ପ୍ରାୟ ବହୁତ ସମୟରେ ପାଇପାରନ୍ତି ନାହିଁ, ତେଣୁ ଚାଷ ପଦ୍ଧତିରେ ସେମାନଙ୍କର କିଛିଟା କମି ରହିଯାଇଥାଏ, ସେଥିପାଇଁ ଆମର ଅମଳ ମଧ୍ୟ କମ୍ ରହିଥାଏ। ଆହୁରି ବହୁତ ସମୟରେ ଆପଣ ଦେଖିବେ ଯେଉଁ ଜ୍ଞାନକୌଶଳ କଥା ମୁଁ କହିଲି, ବିହନ ଠିକ୍ ସମୟରେ ଲଗାଇବା, ବିହନ ଯେଉଁ ଲଗାଇବା ଧାଡ଼ିକୁ ଧାଡ଼ି ବା ଗଛକୁ ଗଛ ଯେଉଁ ଦୂରତା ଦେବା କଥା ସେଇଟା, ଏବଂ ଠିକ୍ ସମୟରେ ଏବଂ ଅନୁମୋଦିତ ହାରରେ ସାରର ପ୍ରୟୋଗ କରିବା, କୀଟନାଶକର ପ୍ରୟୋଗ କରିବା, ହରମୋନର ପ୍ରୟୋଗ କରିବା, ଚାଷୀ ଭାଇମାନେ ବହୁତ ସମୟରେ ଠିକ୍ ସମୟରେ କରିପାରନ୍ତି ନାହିଁ ବା ଠିକ୍ ପଦ୍ଧତିରେ କରିପାରନ୍ତି ନାହିଁ, ତେଣୁ ଏଇସବୁ ହେଲା ଆମର ଯେଉଁ ଅମଳ କମ୍ ହେଉଛି ତାର କାରଣ।
0: ଏବେ ଯେନ୍ ଜ୍ଞାନକୌଶଳ କଥା ଆମେ କଥାବାର୍ତ୍ତା ହେଉଛୁ ଆଜ୍ଞା, ତ କପାର ଯେନ୍ ଅମଳ ବୃଦ୍ଧି କରିବା କାଜେ ଉନ୍ନତ ଜ୍ଞାନକୌଶଳ ଗୋଟେ ଏଇଟା ବୋଇଲେ କାଣା ବୁଝମା ଆଜ୍ଞା?
1: ଦେଖନ୍ତୁ ଆମର ଖାଲି କପା ଚାଷ ନୁହେଁ, ଆପଣଙ୍କର ଯେକୌଣସି ଫସଲ ହେଉ, ଧାନ ବା ମୁଗ ବିରି ହେଉ ବା ତୈଳବୀଜ ଫସଲ ହେଉ ବା ମକା ହେଉ, ଯେକୌଣସି ଫସଲ ତା ବିଷୟରେ ସବୁବେଳେ ଆମର ଗବେଷଣା ଚାଲିଛି। ଆମର ଭବାନୀପାଟଣାରେ ଯେଉଁ ଆଞ୍ଚଳିକ କୃଷି ଗବେଷଣା ଏବଂ ସମ୍ପ୍ରସାରଣ କେନ୍ଦ୍ର ଅଛି ତାର ମାଧ୍ୟମରେ ଚାଲିଛି, ଯେଉଁ କୃଷି ବିଜ୍ଞାନ କେନ୍ଦ୍ର ଅଛି ଭବାନୀପାଟଣାରେ ତା ମାଧ୍ୟମରେ ମଧ୍ୟ ଗବେଷଣା ଚାଲିଛି, ଏବଂ ଆମ ରାଜ୍ୟରେ ବିଭିନ୍ନ ଆଞ୍ଚଳିକ ଭିତ୍ତିରେ ବା ଅଞ୍ଚଳ ଅନୁସାରେ ବିଭିନ୍ନ ଫସଲ ପାଇଁ ଆମର ଗବେଷଣା କରାଯାଉଛି। ଯେମିତିକି ଆପଣ ମୁଁ କହୁଥିଲି ଠିକ୍ ସମୟରେ ସାର କେମିତି ଦିଆଯିବ, ଠିକ୍ ସମୟରେ ରୋଗ ପୋକର ନିୟନ୍ତ୍ରଣ କେମିତି କରାଯାଇପାରିବ, କେଉଁ ରୋଗ ପାଇଁ କେଉଁ ପ୍ରକାରର ଔଷଧ ଆମେ ବ୍ୟବହାର କରିବା, ଜଳସେଚନର ବ୍ୟବସ୍ଥା ଆମେ କେମିତି କରିବା, ଏଗୁଡ଼ା ହେଉଛି ଆଧୁନିକ ଜ୍ଞାନକୌଶଳର ପ୍ରୟୋଗ।
0: ତ ଆର୍ ଗୋଟେ ସବୁଠାରୁ ବଡ଼ ଜିନିଷ ହେଲା ଆଜ୍ଞା, ଯେ ଜଳବାୟୁ ଅର୍ ମାଟ ଇ ଦୁଇଟା ଯଦି ଯେତେବେଳେ ଚାଷୀକେ ନେଇ ହେଉଛି ତାକୁ ଯଦି ସେମାନେ ଟିକେ ସପୋର୍ଟ ନେଇ କଲେ ବୋଲେ ପ୍ରାୟତଃ ଚାଷ ଠିକ୍ ନେଇ ହେଇପାରେ ଆଜ୍ଞା?
1: ବଢ଼ିଆ ପ୍ରଶ୍ନ ଆପଣ ପଚାରିଲେ। ଆପଣ ଦେଖନ୍ତୁ କପା ଯେହେତୁ ଗୋଟେ ଦୀର୍ଘ ମିଆଦୀ ଫସଲ, ପାଖାପାଖି 6 ମାସ ଆମର କ୍ଷେତ୍ରରେ ରହୁଛି କପା ଫସଲ, ସେଇପାଇଁ ଆମର ପଟୁ ମଟାଳ ବା ଦୋରସା ମାଟି ବା କୃଷ୍ଣ କାର୍ପାସ ମାଟିର ଆବଶ୍ୟକତା ପଡ଼ିଥାଏ
0: ଆଜ୍ଞା ଆଜ୍ଞା।
1: କିନ୍ତୁ ବହୁତ ସମୟରେ ଦେଖିବେ ଆମର କଳାହାଣ୍ଡି ଜିଲ୍ଲାରେ ସବୁ ମାଟି ତ କଳା ମାଟି ନୁହେଁ ବା ମଟାଳ ମାଟି ନୁହେଁ, ଚାଷୀ ଭାଇମାନେ ବହୁତ ସମୟରେ ଆମର ଅନୁର୍ବର ବା ଅନୁନ୍ନତ ମାଟିରେ ମଧ୍ୟ କପା ଚାଷ ବା କପା ଫସଲ କରିଥାନ୍ତି, ଯେହେତୁ ଏଇଟା ଅର୍ଥକାରୀ ଫସଲ, ଅଧିକ ଲାଭ ପାଇବା ପାଇଁ ସେମାନେ ନିମ୍ନମାନର ଜମିରେ ମଧ୍ୟ କପା ଫସଲ କରିଥାନ୍ତି। ତେଣୁ ଏଥିରେ ମୁଁ ଚାଷୀ ଭାଇମାନଙ୍କୁ ଗୋଟେ କଥା କହିବାକୁ ଚାହିଁବି, ଯେଉଁ ମାଟି ବହୁତ ଦିନ ପର୍ଯ୍ୟନ୍ତ ଜଳ ସଂରକ୍ଷଣ କରିପାରିବ ବା କୃଷ୍ଣ କାର୍ପାସ ମାଟି ବା ମୋଟାଳ ମାଟି, ସେଇଭଳି ମାଟିରେ ଆପଣଙ୍କର କପା ଚାଷ କରିବା ଭଲ
0: ଆଜ୍ଞା।
1: ଏବଂ ଜଳବାୟୁ କଥା ଯେଉଁ ଆପଣ କହିଲେ, ଆମର କଳାହାଣ୍ଡି ଜିଲ୍ଲାରେ ଯେତିକି ବର୍ଷା ହେଉଛି ପାଖାପାଖି 1300 to 1350 mm ବର୍ଷା ଆମେ ବର୍ଷକୁ ପାଇଥାଉ, ତେଣୁ ସେତିକି ବର୍ଷା ଆମର କପା ଚାଷ ପାଇଁ ସେତିକି ଯଥେଷ୍ଟ। ଗୋଟେ କଥା ଆମେ ଲକ୍ଷ୍ୟ କରୁଛୁ, ବର୍ଷା ଜଳର ଯେଉଁ ପରିମାଣ ମାସକୁ ଯେତିକି ପରିମାଣରେ ହେବା କଥା, ଯେଉଁ ମାସରେ ଯେତିକି ପରିମାଣରେ ବର୍ଷା ହେବା କଥା, ବିଗତ କିଛି ବର୍ଷ ହେଲା ସେଇଟା ସେହି ଅନୁପାତରେ ହେଉନାହିଁ
0: ଆଜ୍ଞା।
1: ତେଣୁ ଚାଷୀ ଭାଇମାନେ ବହୁତ ସମୟରେ ଅସୁବିଧା, ବିହନ ଲଗାଇବା ବା କୁଡ଼ା ଖସା କରିବା, ଘାସ ନିୟନ୍ତ୍ରଣ କରିବା, ଫସଲରେ ଔଷଧ ସିଞ୍ଚନ କରିବା ପାଇଁ ସେମାନେ ବହୁତ ସମୟରେ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି। ତେଣୁ ଜଳବାୟୁ ବା ମୃତ୍ତିକା ମୋଟାମୋଟି ଭାବରେ ଦେଖିବାକୁ ଗଲେ ଆମର କଳାହାଣ୍ଡି ଜିଲ୍ଲା ପାଇଁ କପା ଚାଷ ପାଇଁ ଉତ୍କୃଷ୍ଟ ଅଟେ, ଏବଂ ଚାଷୀ ଭାଇମାନେ ଯଦି ସାବଧାନତା ଅବଲମ୍ବନ କରନ୍ତି, ଠିକ୍ ଜମିରେ କପା ଚାଷ କରନ୍ତି, ତାହେଲେ ଅଧିକ ଲାଭ ପାଇବାର ସମ୍ଭାବନା ଅଛି।
0: ତ ଆଉ ଗୋଟେ କଥା ରହିଲା ଆଜ୍ଞା, ଯେତେବେଳେ ଭଲ ମଞ୍ଜି ଗୋଟେ ନେଇ ହୁଏ, କିସମ ଯେନ୍ଟାକି ଆମେ କହୁଛୁ, ଭଲ ଗଛ ନେଇ ହୁଏ, ଭଲ ଗଛ ନେଇ ହେଲେ ଆଜ୍ଞା ଫଲ ଭଲ ନେଇ ହୁଏ, ଯାହାଦ୍ୱାରା କି ଚାଷୀ ତାର ଅମଲ ନେ ଠୁକର ଖାଇବା ଆଜ୍ଞା, ତ ସେଥିର କାଜେ ବୋଲିକରି ୟାର ଉନ୍ନତ କିସମ କାଣା ସବୁ ଅଛି?
1: ନିଶ୍ଚିତ ଭାବରେ ଆପଣଙ୍କର ଯେକୌଣସି ଫସଲ ଅଧିକ ଅମଳ ପାଇବା ପାଇଁ ହେଲେ ପ୍ରଥମ ତା'ର ଉପାଦାନ ହେଉଛି ମଞ୍ଜି
0: ଆଜ୍ଞା।
1: ତେଣୁ ମଞ୍ଜି ଯଦି ଆମେ ଭଲ ବ୍ୟବହାର କରିପାରିବା, ତାପରେ ଆମେ ବୈଜ୍ଞାନିକ ଜ୍ଞାନକୌଶଳ ଯେତେ ଆମେ ଦେଇପାରିବା ସେତେ ଅଧିକ ଅମଳ ଆମେ ପାଇପାରିବା। କିନ୍ତୁ ମୁଁ ଯେମିତି ପ୍ରଥମ

0: ଆପଣ କହୁଥିଲି ଯେହେତୁ ଆମ ରାଜ୍ୟରେ କପା ଫସଲର ବିହନ ଉତ୍ପାଦନ ହେଉନାହିଁ, ତେଣୁ ଶଙ୍କର କିସମ ବିହନ ଆମ ଚାଷୀମାନେ ବ୍ୟବହାର କରୁଛନ୍ତି, ତେଣୁ ବିଭିନ୍ନ ବାହାର ରାଜ୍ୟ ଏବଂ ଅଲଗା କମ୍ପାନୀମାନଙ୍କ ଉପରେ ନିର୍ଭର କରିବାକୁ ପଡ଼ିଥାଏ। କିନ୍ତୁ ଆପଣମାନଙ୍କୁ ଗୋଟିଏ ଖବର ବା ଦେବାକୁ ଚାହୁଁଛି, ଚାଷୀମାନଙ୍କୁ ଗୋଟେ ସୂଚନା ଦେବାକୁ ଚାହୁଁଛି, ଆମର ଯେଉଁ ସର୍ବଭାରତୀୟ ସଂଯୋଜିତ କପା ଗବେଷଣା କେନ୍ଦ୍ର ଅଛି ଭବାନୀପାଟଣାଠାରେ, ଏବଂ ଏହା ଦୀର୍ଘ 20 ବର୍ଷ ହେଲାଣି ଏଥିରେ ଏହି ଜିଲ୍ଲାରେ ଆମେ ସେଥିରେ କାର୍ଯ୍ୟ କରୁଛୁ। ଏବଂ ଚାଷୀଭାଇମାନଙ୍କ ପାଇଁ ମୁଁ କହିବାକୁ ଚାହିଁବି, ଆମର କପାର 2 କିସମ ଯେମିତିକି BS279 ଏବଂ BS30, ଏଇଭଳି 2 କିସମ ଆମର ଏଇ କପା ଗବେଷଣା କେନ୍ଦ୍ରରୁ ଆମେ ତାକୁ ବାହାର କରିବାକୁ ସକ୍ଷମ ହୋଇଛୁ। ଏବଂ ଏଇ କପା ଯେଉଁ କିସମ ଦୁଇଟା ବାହାରିଛି ସେଇଟା ଆମର ଯେହେତୁ ଆମର ଅଞ୍ଚଳକୁ ନେଇକି ଆମେ ତାକୁ ଉଦ୍ଭାବନ କରାଯାଇଛି, ତେଣୁ ଚାଷୀମାନେ ତାକୁ ବ୍ୟବହାର କରିପାରିବେ। କିନ୍ତୁ ସେଥିରେ ଆମେ ଦେଖୁଛୁ ଆମର ଶଙ୍କର କିସମ ଯେତେ ସବୁ ଚାଷୀମାନେ କରୁଛନ୍ତି ତା ଭଳି ଏ ଅମଳ ଏଥିରେ ଦେଉଛି ଏବଂ ତା'ର ରୋଗ ପୋକ ସହନ ଶକ୍ତି ମଧ୍ୟ ଅଛି। ତେଣୁ ଆମର ବିହନ କିଛି ମାତ୍ରାରେ ଆମେ ଉତ୍ପାଦନ କରିଛୁ, ଯେଉଁ ଚାଷୀଭାଇମାନେ ତାକୁ ପରୀକ୍ଷା କରିବାକୁ ଚାହୁଁଛନ୍ତି ଆମଠୁ ମଧ୍ୟ ବିହନ ସେମାନେ ସଂଗ୍ରହ କରିପାରିବେ।
1: ଆଜ୍ଞା, ଆର୍ ଗୋଟେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ଜିନିଷ ହେଲା ଆଜ୍ଞା, ଯେକୌଣସି ଚାଷ ଆମେ ଯେତେବେଳେ କର୍ମା ସବୁ ଚାଷରେ ଗୋଟେ ସମୟ ଥିସି ଆଜ୍ଞା, ହଡ଼ବଡ଼େଇ କରି ଏ ସମୟ ଆଗେ ସେ ସମୟ କରିଦେଲେ ନେଇ ହୁଏ, ତ କପା ତା'ର ଠିକ୍ ସମୟ କେନ୍ଟା ଆଜ୍ଞା?
0: ଦେଖନ୍ତୁ, ଆମର ଗବେଷଣାରୁ ଆମେ ଦେଖୁଛୁ ଯେ ଜୁନ୍ ମାସ 2 ବେଳକୁ ବା ମୌସୁମୀ ବର୍ଷା ଆରମ୍ଭ ହେଲା ପରେ ପରେ ଯଦି ଆମେ କପା ଲଗାଇବା ଏବଂ ଜୁଲାଇ ମାସ ପ୍ରଥମ ସପ୍ତାହ ଭିତରେ ଆମେ ମଞ୍ଜି ଲଗାଇବା କାମ ସାରିବା, ତାହେଲେ ଆମର କପା ଉତ୍ପାଦନ ଭଲ ହୋଇଥାଏ। ଗଛ ଯେଉଁ ସମୟରେ ଫୁଲ ଦେବା କଥା, ଯେଉଁ ସମୟରେ ଫଳ ଧରିବା କଥା, ଯେଉଁ ସମୟରେ ଆମର ଫଳ ଅମଳ ସମୟ ହେବା କଥା, ତାହା ଠିକ୍ ସମୟରେ ଆମେ କରିପାରିଥାଉ। ତେଣୁ ଜୁନ୍ ମାସ 3 ଠାରୁ ଜୁଲାଇ ମାସ ପ୍ରଥମ ସପ୍ତାହ ହେଉଛି କପା ମଞ୍ଜି ଲଗାଇବାର ପ୍ରକୃଷ୍ଟ ସମୟ।
1: ଆଜ୍ଞା, ଆର୍ ଗୋଟେ ପ୍ରଶ୍ନ ଆମର ଚାଷୀ ଦାମଙ୍କର ମନେ ଆସୁଥିବା ଆଜ୍ଞା, ଆମେ ତ ବିହନର କଥା ହେଲୁ, ତାର ସମୟ କଥା ହେଲୁ, ତାପରେ ଜମି ପ୍ରସ୍ତୁତି ଗୋଟେ ଆଜ୍ଞା ସବୁଠାରୁ ବଡ଼ ଜିନିଷ ଆଜ୍ଞା, ତାର ବିଷୟରେ କିଛି
0: ଦେଖନ୍ତୁ। ଆମର ଅଲଗା ଯେତେ ଯେକୌଣସି ଫସଲ ଠାରୁ କପା ଚାଷର ପଦ୍ଧତି ଟିକିଏ ଅଲଗା, କାହିଁକିନା ମୁଁ ଯେମିତି ପ୍ରଥମେ ଆପଣଙ୍କୁ କହୁଥିଲି କପା ଫସଲ ଗୋଟେ ଦୀର୍ଘମିଆଦୀ ଫସଲ, ବହୁତ ସମୟ ପର୍ଯ୍ୟନ୍ତ ପାଖାପାଖି 6 ଜମିରେ ରହିଥାଏ, ତେଣୁ ମାଟିକୁ ଆମେ ଭଲ ଭାବରେ ଯଦି ପ୍ରସ୍ତୁତ କରିବା, କପା ଗଛର ଚେର ଭିତରକୁ ସେମିତି ଯାଇପାରିବ, ଯେମିତି ଆମେ କହୁଥିଲୁ ଯେ କେବଳ ବର୍ଷା ପାଣି ଉପରେ ନିର୍ଭର କରି ଆମେ ଫସଲ କରିଥାଉ। ଆପଣ ଜାଣନ୍ତି ଯେ ସେପ୍ଟେମ୍ବର ମାସ ଶେଷ ବେଳକୁ ବର୍ଷା ଛାଡ଼ିଯାଏ ଆମର ମୌସୁମୀ ବର୍ଷା, ତା'ପରଠୁ ପାଖାପାଖି 2-3 ପର୍ଯ୍ୟନ୍ତ ଫସଲ ଆମର ଜମିରେ ରହିଥାଏ। ତେଣୁ ଆମେ ଯଦି ଭଲ ଉପାୟରେ ଜମି ପ୍ରସ୍ତୁତି ନ କରିବା, ତାହେଲେ କପା ଫସଲର ଚେର ମାଟି ଭିତରକୁ ପଶିପାରିବ ନାହିଁ। ତେଣୁ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଆମେ ଭଲ ଭାବରେ ତାକୁ ହଳ କରିବା। ଆମେ ସାଧାରଣତଃ ମୋଲ୍ଡ ବୋଲ୍ଡ ପ୍ଲାଓ, ଯେଉଁଟିକି 2 ଲଙ୍ଗଳ ଯେଉଁ ଅଛି, ଯେଉଁଟାକି ଆମର ପାଖାପାଖି 1 ଫୁଟ ପର୍ଯ୍ୟନ୍ତ ମାଟିର ଗଭୀରତା ପର୍ଯ୍ୟନ୍ତ ତାକୁ ଚାଷ କରିପାରିବ, ସେହିଭଳି ଲଙ୍ଗଳ ବ୍ୟବହାର କରିବା ଦରକାର। ଏବଂ ଯେହେତୁ ଆମେ କୃଷ୍ଣ କାର୍ପାସ ମୃତ୍ତିକା ବା ମୋଟାଳ ଦୋରସା ମାଟିରେ ଆମେ କପା ଚାଷ କରିଥାଉ, ସେଥିପାଇଁ ତାକୁ ଭଲ ଭାବରେ ହଳ କରିବା ଦରକାର। ଯେତେବେଳେ ଆମେ ବିହନ ଲଗାଇବା ସେ ସମୟରେ ମଧ୍ୟ ଗୁଣ୍ଡ ଚାଷ କରିବା ଦରକାର। ତେଣୁ ମୋଟାମୋଟି ଭାବରେ ଆମକୁ 2-3 ଚାଷ କରିବା ଦରକାର, ଯେମିତି ଖରାଦିନିଆ ଯେଉଁ ବର୍ଷା ଆମେ ପାଉଛୁ ସେଥିରେ ଖରାଦିନିଆ ବର୍ଷାକୁ ଉପଯୋଗ କରି ଆମେ ମାଟି ପ୍ରସ୍ତୁତ କରିବା, ଜମି ପ୍ରସ୍ତୁତ କରିବା, ଗଭୀର ଚାଷ କରିବା, ଏବଂ ଯେତେବେଳେ ଆମେ କପା ଲଗାଇବା ସେତେବେଳେ ଆମେ ଟ୍ରାକ୍ଟର ସାହାଯ୍ୟରେ ବା ଆମର ଯେଉଁ 9-10 ଅଛି ବା ଟିଲର୍ସ ଅଛି ତାକୁ ଆମେ ବ୍ୟବହାର କରିପାରିବା।
1: ଆଜ୍ଞା, ଆର୍ ଗୋଟେ କଥା ଆମର ଚାଷୀ ଦାମାନେ କହିଛନ୍ ଆଜ୍ଞା, ଯେତେବେଳେ ବି ଆପଣଙ୍କ ଭଳି ଆମର ବିଶେଷଜ୍ଞ ଆଜ୍ଞା ଆମ ସାଙ୍ଗେ ଯେତେବେଳେ ଆମେ କଥାବାର୍ତ୍ତା ହେସୁଁ ଯେ ପ୍ରତ୍ୟେକ ଚାଷର ଧାଡ଼ି ଏତିକି ଏତିକି ରହିବା, ୟାର ଗଛ ଏତିକି ରହିବା, ତ ଇଏ ଆମର କପା ଯେନ୍ ଲଗାମା ଆଜ୍ଞା, ତା'ର ପ୍ରଣାଳୀଟା କ'ଣ?
0: କପା ଫସଲରେ ମଧ୍ୟ ସେମିତି ଆମେ ବା ଧାଡ଼ିକୁ ଧାଡ଼ି ଏବଂ ଗଛକୁ ଗଛ କେତେ ଦୂରତା ଦିଆଯିବା କଥା, ତା ବିଷୟରେ ମଧ୍ୟ ଆମର ପରୀକ୍ଷା ନିରୀକ୍ଷା କରାଯାଇଛି। ଆମେ ଦେଖୁଛୁ ଆମେ ଯଦି କପାର କିସମ ଆମେ ବ୍ୟବହାର କରିବା, ତାହେଲେ ଧାଡ଼ିକୁ ଧାଡ଼ି 90 ଏବଂ ଗଛକୁ ଗଛ ଆମେ 30-45 କରିପାରିବା। ଯଦି ଆମେ ଶଙ୍କର କିସମ ଲଗାଉଛୁ, ତାହେଲେ ଧାଡ଼ିକୁ ଧାଡ଼ି ସେମିତି 90 ଏବଂ ଗଛକୁ ଗଛ 45-60 ଭିତରେ ଆମେ ବ୍ୟବଧାନ ରଖିପାରିବା।
1: ଆଜ୍ଞା, ଆଉ ଗୋଟେ ଯେନ୍ ରହିଲା ଆଜ୍ଞା ସମନ୍ୱିତ ଖାଦ୍ୟ ସାର ପରିଚାଳନା, ୟାର ବିଷୟରେ କିଛି କୁହନ୍ତୁ?
0: ସବୁ ଫସଲ ପାଇଁ ଯେମିତି ଖାଦ୍ୟ ସାର ପରିଚାଳନାର ଆବଶ୍ୟକତା ରହିଛି, କପା ଫସଲର ମଧ୍ୟ ସେମିତି ଆବଶ୍ୟକତା ରହିଛି। ସମନ୍ୱିତ କଥା ଯଦି ଆମେ କହିବା, ତାହେଲେ ଆମେ କେବଳ ରାସାୟନିକ ସାର ଉପରେ ନିର୍ଭର କରିକିରି ଆଉ ଯେତେ ପ୍ରକାରର ଆମର ଉତ୍ସ ଅଛି ଉପାଦାନର, ଯେମିତି ଆପଣଙ୍କର ଗୋବର ଖତ, ଆଉ ଆପଣଙ୍କର ସବୁଜ ଖତ, ଯେମିତି ପିଡ଼ିଆ ବା ବିଭିନ୍ନ ପ୍ରକାରର ଜୀବାଣୁ ସାର, ଏଗୁଡ଼ାକୁ ଯଦି ଆମେ ଉତ୍ସ ହିସାବରେ ବ୍ୟବହାର କରିବା, ତାହେଲେ ଆମର ରାସାୟନିକ ସାର ଯେଉଁ ଆମେ DAP ପଟାସ୍ ବା ଗ୍ରୋମୋର ୟୁରିଆ ଏସବୁ ସାର ରାସାୟନିକ ସାର ବ୍ୟବହାର କରୁଛୁ, ସେହି ସାରର ପରିମାଣକୁ ଆମେ କମାଇ ପାରିବା ଏବଂ ସବୁଜ ଖତ, ଗୋବର ଖତ, ଜିଆ ଖତ ବା ଜୈବିକ ପଦ୍ଧତିରେ ଯେଉଁ ଜୈବିକ ଉତ୍ସ ଯେଉଁ ଅଛି ତାକୁ ଯଦି ଆମେ ମିଶାଇକରି ବ୍ୟବହାର କରିବା, ତାହେଲେ ତାକୁ ବା ସମନ୍ୱିତ ଖାଦ୍ୟ ସାର ପରିଚାଳନା ବୋଲି କୁହାଯାଉଛି। ଏବଂ କପା ଫସଲରେ ବହୁତ ଭଲ ଭାବରେ ଆମେ ତାକୁ କରିପାରିବା, ଯେମିତିକି ଆପଣଙ୍କର

0: ଆମେ ଗୋବର ଖତ ବ୍ୟବହାର କରିବା, ଏକରକୁ 4-5 ଟ୍ରାକ୍ଟର ଲୋଡ଼୍ ଗୋବର ଖତ ବ୍ୟବହାର କରିବା, ଏବଂ ଆମେ ଛଣି ମଞ୍ଜି କୁ ସବୁଜ ଖତ ହିସାବରେ ବ୍ୟବହାର କରିବା। କପା ଲଗାଇବା ସମୟରେ ଯଦି ଆମେ ଛଣି ମଞ୍ଜି ତାକୁ ବୁଣିବା ଏବଂ 30 ଦିନ ପରେ ସେ ଛଣି ଯେଉଁ ଗଛକୁ ଆମେ ମାଟିରେ ଭର୍ତ୍ତି କରିବା, ତାହେଲେ ମଧ୍ୟ ବହୁତ ପରିମାଣରେ ଜୈବିକ ଖତ ଆମ ଜମିକୁ ମିଶିପାରିବ। ସେମିତି ଆପଣଙ୍କର ଜୀବାଣୁ ସାର ଯେଉଁ କହିବି, ଆଜୋଟିବାକ୍ଟର, ଆଜୋସ୍ପିରିଲମ୍ ବା ଫୋସ୍ଫୋକଲ୍ଚର, କପା ଲଗାଇବାର 12-15 ଦିନ ପରେ ଯଦି ଆମେ ଉପଯୁକ୍ତ ମାତ୍ରାରେ ଆମେ ବ୍ୟବହାର କରିବା, ତାହେଲେ ଆମେ ରାସାୟନିକ ସାର ଉପରେ ଆମର ଯେଉଁ ଆମେ ବେଶୀ ଚାଷୀମାନେ ନିର୍ଭର କରୁଛନ୍ତି, ରାସାୟନିକ ସାରର ଉପରେ ଆମ ନିର୍ଭରତା କମିଯିବ ଏବଂ ଆମ ଜମିର ସ୍ୱାସ୍ଥ୍ୟ ଭଲ ରହିବ, ଗଛ ହୃଷ୍ଟପୃଷ୍ଟ ଭାବରେ ବଢ଼ିପାରିବ ଏବଂ ଚାଷୀ ରାସାୟନିକ ସାର ବ୍ୟବହାର କରି ଯେଉଁ ଖର୍ଚ୍ଚାନ୍ତ ହେଉଛନ୍ତି, ଅଧିକ ଖର୍ଚ୍ଚ ହେଉଛି, ତାକୁ ମଧ୍ୟ ଆମେ କମାଇ ପାରିବା।
1: ଆଜ୍ଞା, ଯାହା ଆଜ୍ଞା, ଆଜି ଆପଣ ମୋର ବୈଠକକୁ ଆସିଲେ, ଆରେ ଆମେ କପା ଫସଲ ଯେନ୍ କରୁଛୁ ଏଇତାର କାଜି ଜ୍ଞାନ କୁଶଲ କେତେ ଜରୁରୀ, ଆଉ ଏଇଟା କେନ୍ ପାଇମା ତାର ବିଷୟରେ ସୁନ୍ଦର ଭାବରେ ଆପଣ ବୁଝାଲେ। ସମୟ ଦେଇଥିବା ହେତୁ ଆକାଶବାଣୀ ତରଫରୁ ଆର ଆମର ବୈଠକରୁ ବହୁତ ବହୁତ ଧନ୍ୟବାଦ। ଜୁହାର ଆଜ୍ଞା।
0: ଜୁହାର ଜୁହାର।
2: ଶୁଣିଲି ଦାଦା, ଯେମିତି ଆରେ ଇଏ ଆମର ଦାଦା ପସନ୍ଦ ମାନେ ପଚାରି ଦେଲା, ଆର ଆଜ୍ଞା ବି ଗୁଟେ ଗୁଟେ କରି ଯେନ୍ ଉତ୍ତର ଦେଇଦେଲେ, ମୋର ତ କାମେ ଆସବା ଆସବା। ଆର ମୋତେ ଲାଗୁଛେ ଆମର ଯେନ୍ ଶ୍ରୋତା ବନ୍ଧୁ ମାନେ ବି ଶୁଣୁଛନ୍, ତାଙ୍କର କାମେ ବି ନିଶ୍ଚେ ସୁଲଭନା ଲାଭ ହେବା।
3: ଜି ମୋର ଭେ
2: ଦାଦା,
3: ସବୁଦିନିଆ କଥା
2: ହଏ, ଚାଷୀ ଦାଦାର କଥା ବୋଲୁଛୁ ତ
3: ହଇ, ଯେ ଆଜି କର ମନ ମୁଇଁ ଚାଷୀ ଦାଦା ଗୁଟିକ ସଙ୍ଗେ କଥାବାର୍ତ୍ତା ହେଇଛେ ବୋଲୁ, ତୁଇ ମୋର ପାଖେ ବସିକରି ଶୁନ।
2: ହଁ ଦାଦା,
4: ତ ହେନ୍ତି ତ ଆମେ ମେଦିନୀପୁର ଗାଁ ଯାଇକରି ଆମର ଆଗଧାଡ଼ିଆ ଚାଷୀ ଦାଦା ଗୁଟିକେ ଭେଟିଥିଲୁ। ତ ଚାଷୀ ଦାଦା ଜୁହାର।
5: ଜୁହାର।
4: ପହେଲା କରି ଆପଣଙ୍କର ନାଁ ଗାଁ ଟିକେ ଆମର ଶ୍ରୋତା ବନ୍ଧୁ ମାନକେ ଜଣେଇ ଦିଅନ୍।
5: ବେଦବ୍ୟାସ ସା, ମେଦିନୀପୁର ବ୍ଲକ ଭବାନୀପାଟନା, ଜିଲ୍ଲା କଳାହାଣ୍ଡି।
4: ତ ଆମର ଚାଷୀ ଦାଦା ମାନେ ତ ଦାଦା ବାନିକେ ବାନି ଚାଷ କରୁଛନ୍, ଆର ଏବେ ଆପଣ କେନ୍ କେନ୍ ଚାଷ ମାନେ କରୁଛନ୍?
5: ଏବେ ଦେଶୀ କୁକୁଡ଼ା ଅଛେ, ବ୍ରଏଲର ଅଛେ, ମକା କରା ହେଇଛେ, ଧାନ ଚାଷ କରା ହେଇଥିଲା।
4: ତ ଆମେ ଦେଖୁଛୁ ଯେ ମେକା ଚାଷ ବଢ଼ିଆ କରି କରିଛନ୍, ତ ଏଇଟା କେନ୍ କିସମର ମେକା କରିଛନ୍?
5: ଏଇଟା ମିଠା ଜନା।
4: ଓ, ମିଠା ମେକା କରିଛନ୍? ତ ଏଇଟା କେଡ଼େ ଖଣ୍ଡ ଜାଗାନେ କରିଛନ୍ ଦାଦା?
5: ଏବେ 40 ଡିସିମିଲ୍ କରା ହେଇଛେ।
4: ତ ଇ ମେକା ରୁପି କରି କେତେ ଦିନ ହେଲେ ମେକା ଫଲ ଲାଗୁଛେ?
5: 3 ମାସ।
4: ତ ଏଇଟା ଯେନ୍ ରୁପିଛନ୍ ଯେ, ଏଇଟା କେତେ କେତେ ଦୂରେ ଗୁଟେ ଗୁଟେ ରୁପିଛନ୍?
5: ଫୁଟେକେ ଗୁଟେ।
4: ତ ଇଥିନେ ଖତ ସାର ମାନେ କେନ୍ କେନ୍ଟା ଦଉଛନ୍? ଆଜ୍ଞା,
5: DAP ପଟାସ ୟୁରିଆ ଦିଆହେସି 2 ଥର।
4: ତ ମକା ଏବେ ଭାଙ୍ଗବାର ବତର ହେଲା ନା?
5: ହଁ, 4-5 ଦିନ ବେଲେ ହେଇଯିବା।
4: ତ ଏଇଟା ସଙ୍ଗେ ସଙ୍ଗେ ଆମେ ଦେଖୁଛୁ ଯେ ଆପଣ ଦେଶୀ କୁକୁଡ଼ା ବି ଖୁବ୍ ଗୁରା ପୋଷିଛନ୍, ତ ଏଇଟା କେତେଟା ପରା କୁକୁଡ଼ା ଅଛେ?
5: ଏବେ ତ ଅଛେ 400 ପିସ୍ ଅଛେ, ନହେଲେ 1000-1500 ଏନ୍ତା ରହିଛି, ଏବେ ସରିଗଲା ନା।
4: ତ ଅଣ୍ଡା ଦିଆ କୁକୁଡ଼ା କି ଏଇଟା? ଆପଣ
5: ଅଣ୍ଡା ବି ଦେଲେ ହେବା, ମାଂସ ଲାଗି ବି ହେବା।
4: ତ ଆପଣ ମାଂସ ଲାଗି ବିକୁଛନ୍?
5: ହଁ, ହୋଲସେଲିଂ ବି କରୁଛନ୍, ବିକ୍ସି।
4: ତ ଏଇଟା ସଙ୍ଗେ ସଙ୍ଗେ ଆପଣ ବତକ ଚାଷ ବି ଖୁବ୍ ଗୁରା କରୁଛନ୍?
5: ବତକ ବି ଅଛେ, ଅଣ୍ଡା ଲାଗି ରଖା ହେସି, ବିକା ବି ହେସି, ଯେ ଯେନ୍ତା ମାଙ୍ଗଲେ ସେନ୍ତା ଦିଆ ହେସି।
4: ତ ଏଇଟା ସଙ୍ଗେ ସଙ୍ଗେ ଆପଣ ଧାନ ଚାଷ ବି କରିଥିଲେ?
5: ହଁ, ଧାନ ଚାଷ ବି କରିଥିଲେ।
4: ତ ଧାନ ରୂପା କରିଥିଲେ କି ବୁନା କରିଥିଲେ?
5: ରୂପା କରା ହେଇଥିଲା ସବୁ।
4: ତ ଏସବୁ କାଲକେ ଧାନ କେନ୍ତା ହେଲା?
5: ଭଲ ହେଲା ଏ ବର୍ଷ।
4: ଇତାର ସଙ୍ଗେ ସଙ୍ଗେ ଆମେ ଦେଖୁଛୁ ଯେ ଆପଣ କଲମି ଆମ ଗଛ ବି ରୁପିଛନ୍, ବିଛନ୍,
5: ଗୋଟେ ଗୋଟେ ଗଛ ସବୁ ଅଛେ ଫାରମ।
4: ତ ଇତାର ସଙ୍ଗେ ସଙ୍ଗେ ଆପଣ ଫଲ ଗଛ ମାନେ ବି ରୁପିଛନ୍, ମୁନଗା ବି ରୁପିଛନ୍,
5: ସଜନା ମୁନଗା ସଜନା।
4: ତ ଆପଣ ଯେନ୍ ଇ ଯେନ୍ କୁକୁଡ଼ା ମାନେ ରଖିଛନ୍ ଯେ ଆଜ୍ଞା, ଏଇ କୁକୁଡ଼ା ରଖବାର ଲାଗି କେନ୍ ଆଡୁ ଏମିତି ଆପଣ ଜ୍ଞାନ କୌଶଳ ପାଇଲେ?
5: ହେଟା ନିଜେ ତ ଦେଖିକରି ନିଜେ ଗୋଟେ ଦିମାଗ ଲଗେଇକରି କରିକରି କରବାର ପଡ଼ୁଛେ ଆର।
4: ତ କଥା ନାଇଁ ଅଛେ ଦାଦା, ଚାଷ କାମ ଯାହାର କି ଆନନ୍ଦ ତାହାର ବୋଲିକରି, ତ ଆପଣ ଚାଷ କରିକରି କେତେ ଖୁସି ନାଇଁ ଅଛ?
5: ଠିକ୍ ଅଛେ, ଖୁସିରେ ଅଛେ, ନିଜଟା ନିଜେ।
4: ଆପଣ ଯେନ୍ ଚାଷ କରିକରି ଯାହା ଉପଜଉଛନ୍, ହେତି ନା ଘର ପରିବାର ଭଲ କରି ଚଲୁଛନ୍?
5: ହଁ, ମୋର ଘର ପରିବାର ଚଲୁଛନ୍, ଆର 2-3 ପିଲା ରଖିଛନ୍, ସେମାନଙ୍କର ପରିବାର ବି ଚଲୁଛନ୍। ମୁଇଁ ଗୋଟେ ଲୋକ ତ ନେଇପାରେ ନା, ଚାଷ କଲେ ସେଥିରେ ଲୋକ ଦରକାର ହେବା, ଲୋକ ହେଲା ପରେ ଲୋକ ଦୁଇଟା ବି ବଞ୍ଚିପାରିବେ, ଆମେ ବି ବଞ୍ଚିପାରମୁ।
4: ତ ଆର କେନ୍ କେନ୍ ସୁବିଧା ସୁଯୋଗ ମାନେ ପାଇପାରିଲେ ଆପଣ ଆର ଚାଷ କାମ ଆଗକେ ବଢ଼େଇ ପାରିବେ ବୋଲି ଭାବୁଛନ୍?
5: ଆଉ ଟିକେ ଗଭର୍ଣ୍ଣମେଣ୍ଟ ସୁବିଧା ପାଇପାରିଲେ ଆର ଟିକେ ହେଇପାରବା ଆରୁ। ତ ଯାହା ନିଜର ହାତୁ ଯାହା କରିଛୁ କରିଛୁ, ଆଉ ଟିକେ ସୁବିଧା ହେଲେ ଆଉ ଟିକେ ବଢ଼ବା ଆରୁ।
4: ତ ଆପଣଙ୍କର କଥା ଶୁଣିକରି ନିଶ୍ଚିତ ଭାବେ ଆମର କଳାହାଣ୍ଡି ଆଉ ନୂଆପଡ଼ା ଜିଲ୍ଲାର ଯୁବକ ଭାଇମାନେ ଉତ୍ସାହିତ କରି ଚାଷ କାମ କରିବେ, ସେମାନେ ବି କୁକୁଡ଼ା ପୋଷିବେ, ସେମାନେ ବି ବତକ ଚାଷ କରିବେ, ଆଉ ସେମାନେ ବି ଶାଗ ଡାଲ ଚାଷ କରିକରି, ଧାନ ଚାଷ କରିକରି ନିଜର ଆର୍ଥିକ ପରିସ୍ଥିତିକେ ଧୀରେ ଧୀରେ କରି ସ୍ୱଚ୍ଛଳ କରିବେ। ତ ଆପଣ ସଙ୍ଗେ ଆମେ କଥାବାର୍ତ୍ତା ହେବାର ସୁଯୋଗ ମିଳିଥିବାରୁ ଆପଣଙ୍କୁ ଆମର ଅନୁଷ୍ଠାନ ତରଫରୁ, ଆକାଶବାଣୀ ତରଫରୁ ଅନେକ ଅନେକ ଧନ୍ୟବାଦ ଆର ଜୁହାର ଆଜ୍ଞା।
5: ଜୁହାର ଆଜ୍ଞା।
2: ଶୁଣିଲି ଦାଦା, ଯେନ୍ତା କରି ତୁଇ ପର୍ସନ୍ ପଚାରି ଦେଲୁ, ଆର ସେ ଦାଦା ବି ଚାଷ କଲା ଲୋକ ବୋଲୁ, କାଦୁ ଭିତରେ ସମି କରି କଟା ମାଡ଼ି କରି ଚାଷ ନେ ଭିଡ଼ା ବୁଢ଼ି କରି ଲାଗଲା ଲୋକ ପଡ଼ିଆ ଲାଗଲା, ତାଙ୍କର କଥା ଦାଦାକେ ଧନ୍ୟବାଦ ଗୁଟେ ଦଉଁ। ଆର କେନ୍ତା କର୍ମା?
3: ଆର କାଁ କର୍ମା ବୋଲସି, ବେଲ ହେଲେ ତ ଆମେ ବୈଠକ ଛାଡ଼ିକରି ଜିମା ବୋଲୁ। ତ
2: ବୈଠକ ଛାଡ଼ିକରି ଗଲା ହେଲା ବେଲକେ ଆମର ଯେନ୍ କାର୍ଯ୍ୟକ୍ରମ ଶୁଣୁଛନ୍ ସବୁ ଚାଷୀ ଦାଦା କକା ବାବା ମା ଭେନ୍ ମନ୍ କେ, ଆସୁ ଦାଦା
3: ଆର ମୁଇଁ ଗୁରୁବାରୁ ଦାଦାର
2: ଜୁହାର।

0: ପ୍ରଚାର କଲୁ। ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ କାର୍ଯ୍ୟକ୍ରମ ଚାଷବାସ ଆକାଶବାଣୀ ଭବାନୀପାଟଣା ପରବର୍ତ୍ତୀ ପ୍ରସାରଣରେ ପ୍ରଚାର କରୁଛୁ ଗୀତ ଓ ଗଜଲ କାର୍ଯ୍ୟକ୍ରମ। ଏହି କାର୍ଯ୍ୟକ୍ରମରେ ପ୍ରଚାର କରୁଛୁ କେତୋଟି ହିନ୍ଦୀ ଗୀତ। କଣ୍ଠଦାନ କରିଛନ୍ତି ଅଭିଜିତ। ଶୁଣିପାରିବେ ଏହି ଛୋଟ ବିଜ୍ଞାପନ ବିରତି ପରେ।
1: ଦାସ ବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ, ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ୍ ସିମେଣ୍ଟ, ଦି ପରଫେକ୍ଟ କଂକ୍ରିଟ୍ ଚଏସ୍।
1: ଆଚ୍ଛା ଦାସ ବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ, ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ୍ ସିମେଣ୍ଟ, ଦି ପରଫେକ୍ଟ କଂକ୍ରିଟ୍ ଚଏସ୍।

କାର୍ଯ୍ୟକ୍ରମରେ ପ୍ରଥମେ ଶିଳ୍ପୀଙ୍କ କଣ୍ଠରେ ନୁସରତ ବଦନଙ୍କ ରଚିତ ଏକବାର ତୁମ ହିନ୍ଦୀ ଗୀତଟି।

କାର୍ଯ୍ୟକ୍ରମ ଶେଷରେ ଶିଳ୍ପୀ ଅଭିଜିତ କଣ୍ଠଦାନ କରିଛନ୍ତି ନୁସରତ ବଦନଙ୍କ ରଚନାରୁ। ଗୀତଟି ହେଲା ଜମାନେ ସେ ପୁଛୁ।

0: ଶୁଣିଲେ ଗୀତ ଓ ଗଜଲ କାର୍ଯ୍ୟକ୍ରମରେ କେତୋଟି ହିନ୍ଦୀ ଗୀତ। ଶିଳ୍ପୀ ଥିଲେ ଅଭିଜିତ। ଆକାଶବାଣୀ ଭବାନୀପାଟଣା ପରବର୍ତ୍ତୀ ପ୍ରସାରଣରେ ପ୍ରଚାର କରୁଛୁ କ୍ଷିତିରାମ ସାହୁଙ୍କ ଓ ପାଠସାଥୀଙ୍କ ଦ୍ୱାରା ପରିବେଷିତ ଆଞ୍ଚଳିକ ଗୀତକ୍ରମରେ କେତୋଟି କଳାହାଣ୍ଡିଆ ଗୀତ ଶୁଣିପାରିବେ ଏହି ଛୋଟ ବିଜ୍ଞାପନ ବିରତି ପରେ।
1: ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା ରାଇଟ୍, ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ ସିମେଣ୍ଟ 64 ବର୍ଷର ଦୃଢ ମୂଳ ଦୁଆ। ଚେଟିନାଡ ସିମେଣ୍ଟ ଦ ପରଫେକ୍ଟ କଂକ୍ରିଟ ଚଏସ।
4: ଦୁଇ ବର୍ଷର ଯାତ୍ରା ବିକଶିତ କାହାଣୀ ଲେଖିଛି ଲୋକଙ୍କ ସରକାର।
5: ସମୃଦ୍ଧ ଓଡ଼ିଶା ପାଇଁ ସୁଦୃଢ଼ ଭିତ୍ତିଭୂମି, ସଂଯୋଗ, ସମୃଦ୍ଧି ଓ ସଶକ୍ତିକରଣର ନୂଆ ଅଧ୍ୟାୟ ଲେଖିଛନ୍ତି ଲୋକଙ୍କ ସରକାର। ମୁଖ୍ୟମନ୍ତ୍ରୀ ଶକ୍ତି ବିକାଶ ଯୋଜନା ମାଧ୍ୟମରେ ବିଦ୍ୟୁତ ଭିତ୍ତିଭୂମିର ସୁଦୃଢ଼ୀକରଣ,
4: ସୁସ୍ଥ ଓଡ଼ିଶା, ସମୃଦ୍ଧ ଓଡ଼ିଶା, ଗାଁଠୁ ସହର ସବୁଠି ମିଳୁଛି ଉନ୍ନତ ଚିକିତ୍ସା ସେବା ଓ ସାମାଜିକ।
6: ସମୃଦ୍ଧ ଓଡ଼ିଶାର ସ୍ୱପ୍ନକୁ ସାକାର କରିବା ପାଇଁ ଉଭୟ ସ୍ୱାସ୍ଥ୍ୟ ଓ ଶିକ୍ଷା ଦିଗରେ ଅନେକ ଯୁଗାନ୍ତକାରୀ ପଦକ୍ଷେପ ଗ୍ରହଣ କରିଛନ୍ତି ଲୋକଙ୍କ ସରକାର।
7: ସୁସ୍ଥ ଓଡ଼ିଶା ପାଇଁ ଆୟୁଷ୍ମାନ ଭାରତ ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ କୋଟି କୋଟି ଲୋକ ପାଉଛନ୍ତି କ୍ୟାସଲେସ୍ ଚିକିତ୍ସାର ସୁବିଧା। ଆୟୁଷ୍ମାନ ଆରୋଗ୍ୟ ମନ୍ଦିର, ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ଉନ୍ନତିକରଣ ଭଳି ଅନ୍ୟାନ୍ୟ ପଦକ୍ଷେପ ଲୋକଙ୍କ କଲ୍ୟାଣ ପାଇଁ ନିଆଯାଉଛି।
6: ସେହିଭଳି ଶିକ୍ଷା କ୍ଷେତ୍ରରେ ଗୋଦାବରୀ ସମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ମାଧ୍ୟମରେ ଗ୍ରାମାଞ୍ଚଳରେ ଗୁଣାତ୍ମକ ପ୍ରାଥମିକ ଶିକ୍ଷାରେ ଉନ୍ନତି କରାଯାଉଛି। ଶିଶୁବାଟିକାରେ ଶିଶୁ ଉପକୃତ ଓ ଏସ୍ସିବିସି ଛାତ୍ରଛାତ୍ରୀଙ୍କ ପାଇଁ ସଂରକ୍ଷଣ ରହିଛି। ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ପାଇଁ ମାଗଣା ବସ୍ ଯାତ୍ରା ସୁବିଧା ଏବଂ ବାଣୀଶ୍ରୀ, ଦିଶା, ସ୍ୱୀକୃତି ଓ ସହାୟ ଭଳି ଯୋଜନା ମାଧ୍ୟମରେ ଶିକ୍ଷା କ୍ଷେତ୍ରର ବିକାଶ ମଧ୍ୟ କରାଯାଇଛି।
7: ବିକାଶର ଧାରା ଓଡ଼ିଶା ସାରା।
0: କାର୍ଯ୍ୟକ୍ରମର ପ୍ରଥମେ ଶିଳ୍ପୀ ଓ ସାଥୀଙ୍କ ଦ୍ୱାରା 12 ମାସର କଥା ସୁନ୍ ମୋର ଏହି କଳାହାଣ୍ଡିଆ ଗୀତଟିଏ।

ଗୀତ କ୍ରମରେ କଳାହାଣ୍ଡିଆ ଗୀତ ପରିବେଷଣ କରିଥିଲେ ଶିଳ୍ପୀ କ୍ଷିତିରାମ ଶତପଥୀ ଏବଂ ସାଥୀ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।

ଏତେବେଳେ ଯାଏଁ ଶୁଣୁଥିଲେ ଭିନ୍ନ ଭିନ୍ନ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଆକାଶବାଣୀ ଭବାନୀପାଟଣା ଏଥର ପ୍ରଚାର କରୁଛୁ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। ଶୁଣିପାରିବେ ଏହି ବିଜ୍ଞାପନ ବିରତି ପରେ।

କାର୍ଯ୍ୟକ୍ରମରେ ପ୍ରଥମେ ମଗଲ ଏ ଆଜମ କଥା ଚିତ୍ରର ପିଆର କିଆ ତୋ ଡରନା କିଆ ଗୀତଟି, ଗୀତ ରଚନା ସକଲ ବଦାୟୁନ, ସଙ୍ଗୀତ ନିର୍ଦ୍ଦେଶନା ନୌସାଦ, କଣ୍ଠଦାନ କରିଛନ୍ତି।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ମଦର ଇଣ୍ଡିଆ କଥାଚିତ୍ରରୁ ଦୁନିଆ ମେ ହମ୍ ଆଏ ହେଁ ମିଳିତ କଣ୍ଠରେ ପରିବେଷଣ କରିଛନ୍ତି ଲତା ଉଷା ଓ ମୀନା ମଙ୍ଗେସ୍କର। ଗୀତ ରଚନା ଶକିଲ ବଦାୟୁନି, ସଙ୍ଗୀତ ନୌସାଦ।

କାର୍ଯ୍ୟକ୍ରମରେ ଏଥର ଜଞ୍ଜିର କଥାଚିତ୍ରର ଦିୱାନେ ହେଁ ଦିୱାନୋକ ଗୀତଟି, ଗୀତ ରଚନା ଗୁଲସନ ବାଉରା, ସଙ୍ଗୀତ ନିର୍ଦ୍ଦେଶନା କଲ୍ୟାଣଜୀ ଆନନ୍ଦଜୀ, ଦ୍ୱୈତକଣ୍ଠରେ ପରିବେଷଣ କରିଛନ୍ତି ମହମ୍ମଦ ରଫି ଓ ଲତା ମଙ୍ଗେସ୍କର।

କାର୍ଯ୍ୟକ୍ରମ ଶେଷରେ ନାମଖରମ୍ କଥାଚିତ୍ରର ମେ ଶେର ବଦନାମ ଗୀତଟି କିଶୋର କୁମାରଙ୍କ କଣ୍ଠରୁ ମଜରୁଙ୍କ ଗୀତକୁ ସଙ୍ଗୀତରେ ସଜେଇଛନ୍ତି ରାଜେଶ ରୋଶନ।

ପ୍ରତ୍ୟେକଲୁ କେତୋଟି ହିନ୍ଦୀ କଥାଚିତ୍ରର ଗୀତ ଆକାଶବାଣୀ ଭବାନୀପାଟଣା ଏଥର ପ୍ରଚାର କରୁଛୁ। ଗତ 10 ଜୁନ୍ 2026 ବୁଧବାର ଦିନ ପ୍ରସାରିତ ହୋଇପାରିନଥିବା ଉମଙ୍ଗ କାର୍ଯ୍ୟକ୍ରମ।

ପ୍ରଚାର କଲୁ ଗତ 10 ଜୁନ୍ 2026 ତାରିଖର ପ୍ରସାରିତ ହୋଇପାରିନଥିବା ଉମଙ୍ଗ କାର୍ଯ୍ୟକ୍ରମର ଧାରାବାହିକ ଆକାଶବାଣୀ ଭବାନୀପାଟଣା।

ଶୁଣିଲେ କେନ୍ଦ୍ର ସରକାରଙ୍କ 12 ବର୍ଷ ପୂର୍ତ୍ତି ଅବସରରେ ବିଶେଷ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ ଆକାଶବାଣୀ ଭବାନୀ ପାଟଣା। ଶ୍ରୋତାବନ୍ଧୁ, ଆମକୁ ହସ୍ତଗତ ତଥ୍ୟ ଅନୁଯାୟୀ ରାଜ୍ୟରେ ମୌସୁମୀ ସକ୍ରିୟ ଥିବାରୁ ରାଜ୍ୟର ଅଧିକାଂଶ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି। ଶ୍ରୋତାବନ୍ଧୁ, ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ 11:45:40। ଅଧିବେଶନକୁ ସମାପ୍ତ କରିବା ପୂର୍ବରୁ ଆସନ୍ତୁ ଜାଣିନେବା ଆସନ୍ତାକାଲିର ପ୍ରଥମ ଅଧିବେଶନର କାର୍ଯ୍ୟକ୍ରମଗୁଡ଼ିକ ସମ୍ପର୍କରେ ସୂଚନା। ଆସନ୍ତାକାଲି ପ୍ରଥମ ଅଧିବେଶନରେ 6:10 ଶୁଣିବେ ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ବନ୍ଦନା। ଶିଳ୍ପୀମାନେ ହେଲେ ରମେଶ ପଟ୍ଟନାୟକ, ଭୁବନେଶ୍ୱରୀ ମିଶ୍ର, ଯୁଗଳ କିଶୋର ପାତ୍ର, ଅର୍ଚ୍ଚନା ଲାଟ, ଶଙ୍କର ପ୍ରସାଦ ଦତ୍ତ ଓ ମମତା ମିଶ୍ର। ଚେତନା ଚିନ୍ତନ ଶୁଣିବେ 6:30। ଶ୍ରୀମଦ୍ ଭାଗବତ ଶୁଣିବେ 6:35। 7:25 ଶୁଣିବେ ଓଡ଼ିଆରେ ଆଲୋଚନା ଆମ ପରମ୍ପରାରେ ଶୀତଳ ଷଷ୍ଠୀ ଆଲୋଚକ ଲିଙ୍ଗରାଜ ମିଶ୍ର। ଚାଷର କଥା ଶୁଣିପାରିବେ 7:40।

ଗୀତାଞ୍ଜଳି ଶୁଣିବେ ସକାଳ 7:45 ଶିଳ୍ପୀ ଅରବିନ୍ଦ ମୁଦୁଲି, ଗୀତା ଦାସ ଓ ଶ୍ରୀକାନ୍ତ ଦାସ। ସଙ୍ଗୀତ ଲହରୀ ଶୁଣିବେ ସକାଳ 8:30 ଶିଳ୍ପୀ ପ୍ରୀତିନନ୍ଦ ଶରତ ଓ ଅରବିନ୍ଦ ଏବଂ ସୌମ୍ୟ। କବି ସମ୍ରାଟ ଉପେନ୍ଦ୍ର ଭଞ୍ଜକୃତ ସଙ୍ଗୀତାତ୍ମକ ଧାରାବାହିକ ବୈଦେହୀ ବିଳାସ ପ୍ରଚାର କରିବୁ ସକାଳ 8:45। ସକାଳ 9:00 ପ୍ରଚାର କରିବୁ ହିନ୍ଦୀ କଥାଚିତ୍ରର ଗୀତ ଓ ପରେ 9:30 ଓଡ଼ିଆ କଥାଚିତ୍ରର ଗୀତ। ସ୍ଥାନୀୟ ଖବର ଏବଂ ମନଛୁଆଁ ସଙ୍ଗୀତର ବିଶେଷ କାର୍ଯ୍ୟକ୍ରମ ଖୋଲାଝରକା ପ୍ରଚାର କରିବୁ ପୂର୍ବାହ୍ନ 10:10। ତେବେ ଶ୍ରୋତାବନ୍ଧୁ, ଏଥିଲା ଆସନ୍ତାକାଲିର ପ୍ରଥମ ଅଧିବେଶନର କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଏବେ ତ ସମୟ ହୋଇଯାଇଛି ଶ୍ରୋତାବନ୍ଧୁ, ଚଳିତ ଅଧିବେଶନକୁ ଏଠି ରଖୁଛୁ। ପୁଣି ଥରେ କାର୍ଯ୍ୟକ୍ରମ ସହ ଉପସ୍ଥିତ ହେବୁ ଆସନ୍ତାକାଲି ପ୍ରାତଃ ଠିକ୍ 5:53 ସମୟରେ। ସେତେବେଳେ ଯାଏଁ ବିଦାୟ ନେଉଛୁ। ଜୟ ହିନ୍ଦ।